ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର, 1948 ଶତାବ୍ଦ ଜ୍ୟେଷ୍ଠ ପ୍ରଥମ ଦିନ, 2026 ମସିହା ମଇ ମାସର 21 ତାରିଖ। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ମିନିଟ୍ 30 ସେକେଣ୍ଡ।

ଶୁଣିଲି କେତୋଟି ଭକ୍ତିଗୀତ ବନ୍ଦନା କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର କାର୍ଯ୍ୟକ୍ରମ ଚେତନ ଚିନ୍ତନ ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ସଂସାରରେ ଆମେ ସମସ୍ତେ ସୁଖର ସନ୍ଧାନ କରୁ। ଏହି ସୁଖର ସନ୍ଧାନ କରୁ କରୁ ସାରା ଜୀବନ ସରିଯାଏ। କେତେବେଳେ ସୁଖ ମିଳେ, ପୁଣି ମିଳେ ନା। ଯାହାକୁ ଆମେ ସୁଖ ବୋଲି ଭାବିଥାଉ ତାହା ପ୍ରକୃତରେ ବି ସୁଖ ହୋଇନଥାଏ, ସେ ଆଉ କ'ଣ ଗୋଟେ ହୋଇଥାଏ। ଆମେ ଖାଲି ତାକୁ ସୁଖ ବୋଲି ଭାବି ଦେଇଥାଉ। କିଏ ଧନ ସମ୍ପଦରେ ସୁଖ ଖୋଜେ, କିଏ କ୍ଷମତା ଅଧିକାରରେ ସୁଖ ଖୋଜେ, କିଏ ଭୋଗରେ ସୁଖ ଖୋଜେ, ଏମିତି କେତେ କ'ଣ। ଆଉ କେହି କେହି ଏସବୁ ଗୁଡ଼ିକୁ ଏକାଠି କରି ସେଥିରେ ସୁଖ ଖୋଜନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଏ ଭିତରୁ କୌଣସିଟି ମଧ୍ୟ ପ୍ରକୃତ ସୁଖ ଏବଂ ସ୍ଥିର ସୁଖ ଦେଇପାରନ୍ତି ନାହିଁ। ଏସବୁଥିରୁ ଯାହା ବା ସୁଖ ମିଳେ ତାହା ଅସ୍ଥାୟୀ, ଅନେକ କ୍ଷେତ୍ରରେ କ୍ଷଣସ୍ଥାୟୀ ମଧ୍ୟ। ନିଜର ନାଭି ଗନ୍ଧରେ ମୁଗ୍ଧ ହୋଇ କସ୍ତୁରୀ ମୃଗଟିଏ ସେ ଗନ୍ଧ କେଉଁଠୁ ଆସୁଛି ବୋଲି ଏପଟ ସେପଟ ଖୋଜି ହେଉଥାଏ। ଆମେ ସବୁ ବି ସେଇମିତି ଏକ ଆନନ୍ଦର ସ୍ରୋତରୁ କଣାଟିଏ ହୋଇସାରିଛି ମଣିଷ। ସେଇ ଆନନ୍ଦ ସେ ନିଜେ, ତା ଭିତରେ ସେ ଆନନ୍ଦ ଅଛି, ତାକୁ ବାହାରେ ଖୋଜିଲେ ମିଳିବ କୁଆଡ଼ୁ। ଏଠି ଗୋଟିଏ ଉଦାହରଣ ନିଅନ୍ତୁ। ଧରନ୍ତୁ ଦୁଇ ଜଣ ସାଙ୍ଗ ହୋଇ ଯାଇଛନ୍ତି ସମୁଦ୍ର ଦେଖିବା ପାଇଁ। ଜଣେ ସାଙ୍ଗ ସମୁଦ୍ରକୁ ଦେଖି ବିହଳିତ ହେଲା।

କେତେ ସୁନ୍ଦର ନୀଳ ଦିଗନ୍ତ ବିସ୍ତାରୀ ଜଳରାଶି ଦିଗନ୍ତରେ ଆକାଶ ସହ ମିଶିଛି। ଧଳା ଫେଣଗୁଡ଼ିକ ମୁଣ୍ଡରେ ମୁଣ୍ଡେଇ ଲହରି ପରେ ଲହରି ଆସି ମାଟିର ପାଦବନ୍ଦନା କରୁଛି, ଇତ୍ୟାଦି ଇତ୍ୟାଦି କେତେ କ'ଣ ଭାବିଯିବ। ଅନ୍ୟ ସାଙ୍ଗଟି ସେ ଯେତେବେଳେ ଭାବବିହ୍ୱଳ ହୋଇ ଏତେ କଥା କହିବ, ସେଗୁଡ଼ିକୁ କିଛି ଗ୍ରହଣ କରିବ ନାହିଁ, ବରଂ କହିବ, ବିଜ୍ଞାନ ତ କହିଛି ପୃଥିବୀରେ ତିନି ଭାଗ ପାଣି, ସମୁଦ୍ରରେ ସେଗୁଡ଼ିକ ଭର୍ତ୍ତି ହୋଇ ରହିଛି, ଏତେ କଥା କ'ଣ ଭାବି ପକାଉଛୁ। ପ୍ରଥମ ସାଙ୍ଗଟିର ଯେଉଁ ଉପଲବ୍ଧି ତାହା ବାହାରେ ନାହିଁ, ତାହା ତା ଭିତରେ ଅଛି। ଉପରକୁ ଦେଖାଯାଉଥିବା ସମୁଦ୍ରଟି ଯଦି ଏକଥା ଥାଆନ୍ତା ତେବେ ଦୁଇ ସାଙ୍ଗ ତ ଏକା କଥା କହିଥାନ୍ତେ ବା ଭାବିଥାନ୍ତେ। ସେଇମିତି ଶାସ୍ତ୍ରୀୟ ସଙ୍ଗୀତକୁ ନୃତ୍ୟକୁ ବୁଝିବା ପାଇଁ, ସେଥିରେ ଆନନ୍ଦ ପାଇବା ପାଇଁ ନିଜ ଭିତରେ ବି ସେ ପ୍ରକାର ରୁଚିବୋଧ ଥିବା ଆବଶ୍ୟକ। ଏହି ଭାବରେ ବିଚାର କଲେ ବାହ୍ୟ ଜଗତରୁ ଆମେ ଯେଉଁ ସୁଖ ସାଉଁଟିବାକୁ ଚେଷ୍ଟା କରୁ ତାହା ପ୍ରକୃତ ସୁଖ ବା ଆନନ୍ଦ ନୁହେଁ, ତାହା ତା'ର ଆଭାସ ମାତ୍ର। ମରିଚିକା ଦିଗ୍ବଳୟ ପରି ଯାହା ପାଖକୁ ଗଲେ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ ସବୁବେଳେ। ପ୍ରକୃତ ଆନନ୍ଦ ଏ ସବୁଥିରୁ କେବେ ବି ମିଳେ ନାହିଁ, କାରଣ ଆନନ୍ଦ ଥାଏ ଭିନ୍ନ ସ୍ଥାନରେ ଏବଂ ନିଜ ଅନ୍ତରରେ, ଆତ୍ମାରେ। ସେଥିପାଇଁ ବ୍ରହ୍ମର୍ଷି ଋଷି ଯାଜ୍ଞବଳ୍କ ନିଜ ସ୍ତ୍ରୀ ବ୍ରହ୍ମବାଦିନୀ ମୈତ୍ରେୟୀଙ୍କୁ ଉପଦେଶ ଦେଇ କହିଥିଲେ, ହେ ମୈତ୍ରେୟୀ, ସୁଖ ବାହାରେ ନାହିଁ, ଜୀବର ଅନ୍ତରରେ ଅଛି। ସ୍ୱାମୀ ଯେ ସ୍ତ୍ରୀକୁ ଭଲ ପାଏ ତାହା କ'ଣ ସ୍ତ୍ରୀର ସୁଖ ପାଇଁ? ସ୍ତ୍ରୀ ଯେ ସ୍ୱାମୀର ବାଟକୁ ଚାହିଁ ବସିଥାଏ ତାହା କ'ଣ ସ୍ୱାମୀର ସୁଖ ପାଇଁ? ବାପା ମା' ପୁଅକୁ ଝିଅକୁ ସ୍ନେହ କରନ୍ତି ତାହା କ'ଣ ପୁଅ ଝିଅ ଭଲ ପାଇବେ ବୋଲି? ତା ଛଡ଼ା ପୁଅ ଝିଅ ଯେ ବାପା ମାଙ୍କୁ ଭକ୍ତି କରନ୍ତି ତାହା କ'ଣ ବାପା ମାଙ୍କୁ ଖୁସି କରିବା ପାଇଁ? ଆଦୌ ନୁହେଁ, କାରଣ ଏଗୁଡ଼ିକ କରିବା ଦ୍ୱାରା ନିଜକୁ ଏକ ନିର୍ମଳ ଆନନ୍ଦ ମିଳେ। ସ୍ୱାମୀ ସ୍ତ୍ରୀକୁ ଭଲ ପାଇ ନିଜେ ଆନନ୍ଦ ପାଏ, ସ୍ତ୍ରୀ ବି ସେଇମିତି ସ୍ୱାମୀକୁ ଭଲ ପାଇ ନିଜେ ଖୁସି ହୁଏ, ନିଜକୁ ଭଲ ଲାଗେ, ଆନନ୍ଦ ମିଳେ ବୋଲି ଆମେ ଏସବୁ କରୁ। ନହେଲେ କେବଳ ଅନ୍ୟକୁ ଖୁସି କରିବା ପାଇଁ ସବୁବେଳେ ଏହା କରିବା ସମ୍ଭବ ହୁଅନ୍ତା ନାହିଁ। ଏହି ସବୁଥିରୁ ଗୋଟିଏ କଥା ବୁଝା ପଡ଼ୁଛି ଯେ ସୁଖ ବାହାରେ ନାହିଁ, ବିଷୟ ସମ୍ପଦରେ ନାହିଁ, ସୁଖ ଅଛି ଅନ୍ତରରେ ନିଜର ଆତ୍ମାରେ। ଆତ୍ମା ହିଁ ଆନନ୍ଦ ସ୍ୱରୂପ। କର୍ମକ୍ଷେତ୍ରରେ ମଧ୍ୟ ଆମକୁ ଦରମା ମିଳୁଛି, ଆମେ ଚାକିରି କରୁଛୁ, କାମ ନ କଲେ ନ ଚଳେ, ତେଣୁ କରିବାକୁ ହେବ, ଏହି ବିଚାର ରହିଲେ ଆନନ୍ଦ ମିଳିବ ନାହିଁ। ନ କଲେ ଗାଳି ଶୁଣିବାକୁ ହେବ, ତାହାକୁ ଖୁସି କରିବା ପାଇଁ ଏଇଟା କରିଦେବା ଦରକାର, ଏହି ଭାବନା ମଧ୍ୟ କେବେ ଆମକୁ ଆନନ୍ଦ ଦେବ ନାହିଁ। ଯିଏ ଯେଉଁ କାମରେ ନିଯୁକ୍ତ ହୋଇଛନ୍ତି ସେହି କାମଟିକୁ ଯଦି ଆନନ୍ଦ ମନରେ କରାଯାଏ ବା ସେଥିରେ ଯଦି ଆନନ୍ଦ ପାଇବାର ମାନସିକତା ନିଆଯାଏ, ତେବେ କାମଗୁଡ଼ିକ ଭଲରେ ହେବ ଏବଂ କରୁଥିବା ଲୋକ ବି ଆନନ୍ଦ ପାଇବ, ଅବସନ୍ନତା ଆସିବ ନାହିଁ। ମଣିଷ ତ ଖାଲି ବସିପାରିବ ନାହିଁ, ବିଭିନ୍ନ କାମ କରିବ, ଏହିସବୁ କାମ କରି ସେଇଥିପାଇଁ ଅନ୍ତରାତ୍ମାର ପ୍ରେରଣା ଲାଭ କଲେ ସବୁ କ୍ଷେତ୍ରରେ ସେ ଆନନ୍ଦ ପାଇବ। ଆନନ୍ଦ ପାଇଁ ଇତସ୍ତତ ତାକୁ ବୁଲିବାକୁ ପଡ଼ିବ ନାହିଁ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ପରିଚାଳନା ରାଖିଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ରାଖିଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁଲିତା ମହାନ୍ତି, ସୁହାସ ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ।

କୁରୁକ୍ଷେତ୍ର ଯୁଦ୍ଧ ପରେ ଶ୍ରୀକୃଷ୍ଣ ଦ୍ୱାରକାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପରୀକ୍ଷିତଙ୍କ ପ୍ରଶ୍ନାନୁସାରେ ଶ୍ରୀ ଶୁକଦେବ କହିଛନ୍ତି ଯେ ଶ୍ରୀକୃଷ୍ଣ ସ୍ଥିର କରିଛନ୍ତି ଯଦୁକୂଳରେ କଳହ ଉତ୍ପାଦନ ପୂର୍ବକ ଯଦୁକୂଳ ବିନାଶ କରି ନିଜ ଧାମକୁ ଗମନ କରିବେ, ଯେପରି ବାୟୁ ସଂଯୋଗରେ ବଂଶବନରୁ ଅଗ୍ନି ଉତ୍ପନ୍ନ ହୋଇ ସେହି ବନକୁ ଭସ୍ମ କରେ, ସେପରି ଯଦୁବଂଶରେ ବ୍ରହ୍ମସାପରେ କଳହ ଉତ୍ପନ୍ନ ହୋଇ ସେହି ବଂଶକୁ ବିନାଶ କରିବ। ବ୍ରହ୍ମସାପ ହେବ ନିମିତ୍ତ ମାତ୍ର।

ଏତେବେଳେ ଯେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ, ପ୍ରଯୋଜନା ସୁହାସ ମହାନ୍ତି, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ସକାଳ 6:45 ହେବାକୁ ଯାଉଛି। ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଆଞ୍ଚଳିକ ଖବର, ପରେ ପରେ ଆକାଶବାଣୀ ଦିଲ୍ଲୀରୁ ଶୁଣିବେ ସଂସ୍କୃତିରେ ସମ୍ବାଦ।

ଥିଲେ ସନାତନ ପୁରୋହିତ ଦାସ ଏବଂ ରୀନା ରାଣୀ ପ୍ରଧାନ। ଚାଷର କଥା ଦିନ ଗୋଟେ ବାଜି 10 ମିନିଟ୍ରେ, ଦିନ ଗୋଟେ ବାଜି 20 ମିନିଟ୍ରେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପରେ ଆଜି ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଦିନ 2:45 ରହିଛି ହିନ୍ଦୀ କଥାଚିତ୍ରର ଗୀତ। ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ଉମଙ୍ଗ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30 ଯୁବବାଣୀରେ ଆଜି ଅଛି ବିଜ୍ଞାନିକା। ସନ୍ଧ୍ୟା 6:30 ବିକାଶ ମନ୍ତ୍ର ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ଏ 2 କାର୍ଯ୍ୟକ୍ରମ ରିଲି କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ରାତି 8:00 ଶୁଣିବେ ଦେଶବନ୍ଦନା। ରାତି 8:15 ପ୍ରଚାର କରିବୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ପଣ୍ଡିତ ଭୀମସେନ ଯୋଶୀ ଏବଂ ବୀଣା ସହସ୍ରବୁଦ୍ଧେ। ସ୍ପୋର୍ଟ ସ୍କେନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16, କଣ୍ଟ୍ରେଡ୍ ଇନ୍ସାଇଟ୍ସ ରାତି 9:30। ସମସ୍ତ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:00 ପ୍ରଚାର କରିବୁ ରୂପକ ସିଦ୍ଧିର ଶୀଳତୀର୍ଥ ରାଣୀପୁର ଝରିଆଲ, ରଚନା ସୁଧାକର ଦାସ, ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରସିଆ, ରାଗ ଜୟେଟ। ଏଥିଲା ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଭବାନୀପାଟଣା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 7ଟି ବିଭାଗର 10ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି, 1974ରୁ 2025 ମସିହା ମଧ୍ୟରେ ପ୍ରଣୀତ 358 ଅଧିନିୟମ ଅନାବଶ୍ୟକ ହୋଇଥିବାରୁ ବିଲୋପ ପାଇଁ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ରେ ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରମାନଙ୍କ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସେହିଭଳି ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଚାଷ ନିଷେଧ ନିୟନ୍ତ୍ରଣ ବିଧେୟକ 2026କୁ ଅନୁମୋଦନ ମିଳିଛି। ଏହା ଅନୁସାରେ ମାଛ ଧରିବା ଉପରେ ନିୟନ୍ତ୍ରଣ, ସାମୁଦ୍ରିକ ପଞ୍ଜୁରୀ ମାଛଚାଷ, କୃତ୍ରିମ ପ୍ରବାଳ ବ୍ୟବହାର ଆଦିକୁ ପ୍ରୋତ୍ସାହନ ମିଳିବ। ବୈଠକରେ ତାପଜ ବିଦ୍ୟୁତ୍ ଶକ୍ତି କ୍ରୟ, ରାଜ୍ୟ ଅମଲା ସେବା କ୍ୟାଡରରେ ସମୁଦାୟ 1032 ନୂତନ ପଦବୀ ସୃଷ୍ଟି, ପ୍ରାଚୀନ ମନ୍ଦିର ଓ କୀର୍ତ୍ତିରାଜିଗୁଡ଼ିକର ସୁରକ୍ଷା ପାଇଁ ଓଡ଼ିଶା ପ୍ରତ୍ନତାତ୍ତ୍ୱିକ କ୍ୟୁରେଟର ସେବା

0: ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ ନିୟମାବଳୀ 2026କୁ ମଞ୍ଜୁରୀ ମିଳିଛି। ଏହାବ୍ୟତୀତ ରାଜ୍ୟରେ ବିଦ୍ୟୁତ୍ ଭିତ୍ତିଭୂମି ସୁଦୃଢ଼ ପାଇଁ ଅଧିକ 270 କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓଡ଼ିଶା ଶିଳ୍ପ ପ୍ରୋତ୍ସାହନ ଏବଂ ପୁଞ୍ଜି ନିଗମ ଲିମିଟେଡ୍ ଇପିକଲ୍ର ସମୀକ୍ଷା ବୈଠକରେ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ବାସ୍ତବ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି। ମନ୍ତ୍ରୀ ରାଜ୍ୟରେ ଚାଲୁଥିବା ଶିଳ୍ପଭିତ୍ତିକ କାର୍ଯ୍ୟକଳାପର ଅଗ୍ରଗତି, ପ୍ରକଳ୍ପଗୁଡ଼ିକର କ୍ଷେତ୍ରୀୟ ସ୍ଥିତି ଏବଂ ଆଗାମୀ ଦିନରେ ହେବାକୁ ଥିବା ନିବେଶକ ସମ୍ମିଳନୀ ନେଇ ବୈଠକରେ ସମୀକ୍ଷା କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ଭୟାବହତା ଏ ଦିଗରେ ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁବପିଢ଼ିଙ୍କୁ ଆତଙ୍କବାଦ ଏବଂ ହିଂସାଠାରୁ ଦୂରେଇ ରଖିବା ଏହି ଦିବସର ଉଦ୍ଦେଶ୍ୟ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗାଣ ଅଧିକାରୀମାନଙ୍କ ସମ୍ମିଳନୀରେ ଯୋଗଦେଇ ସେମାନଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରିଛନ୍ତି। ଏହା ସହ ଅନ୍ନପୂର୍ଣ୍ଣା ଯୋଜନାର ସଫଳ ରୂପାୟନ ନେଇ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପାତ୍ର ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମୟରେ ଆପ୍ରେ ଥିବା ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇଲେ ତୁରନ୍ତ ସହାୟତା ମିଳିପାରିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଥିବା ମୋ ସାଥୀ ଆପ୍କୁ ଅପଗ୍ରେଡ୍ କରାଯାଇ ନୂତନ ଆପ୍ ବିକଶିତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ନେଇ ପ୍ରାଧିକୃତ ଟିମ୍ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ। ଗଣତି କାର୍ଯ୍ୟ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆୟୋଗର ମୁଖ୍ୟ ପରିଚାଳକ ସୁଭଦ ଚନ୍ଦ୍ର ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା ଗସ୍ତ କରି ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ଆଚାର୍ଯ୍ୟ ଜିଲ୍ଲାରେ ବିପର୍ଯ୍ୟୟ ପରିଚାଳନା ଯୋଜନା ସହ ଗ୍ରାମ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ବିଷୟରେ ଆଲୋଚନା କରିଥିଲେ। ଖୋର୍ଦ୍ଧା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ରିତ ରୀତିରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବର୍ଷାଜଳ ପରିମାପକ କେନ୍ଦ୍ର ମରାମତି ଓ ବୃଷ୍ଟିପାତ ବିବରଣୀ ପ୍ରେରଣ, ଦୁର୍ବଳ ନଦୀ ଓ କେନାଲ ବନ୍ଧର ଯୁଗ୍ମ ତଦନ୍ତ, କୃଷି କାର୍ଯ୍ୟ ପାଇଁ ଆଗୁଆ ପଦକ୍ଷେପ ଆଦି ବିଷୟ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସଡ଼କପଥ ଉନ୍ନତିକରଣ ଓ ସଂଯୋଗୀକରଣ ନେଇ ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂଆପଡ଼ା ଜିଲ୍ଲା ସହ ପଡ଼ୋଶୀ ରାଜ୍ୟକୁ ସଂଯୋଗ କରିବା ନେଇ ଶ୍ରୀ ପଣ୍ଡା ଦାବି ଉପସ୍ଥାପନ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଚଳିତ ବର୍ଷ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ଜିଲ୍ଲାରେ 79,285 ଜଣ କେନ୍ଦୁପତ୍ର ତୋଳାଳି ଅଛନ୍ତି। ତୋଳାଳି କଲ୍ୟାଣ ପାଣ୍ଠିରୁ ଏଥିପାଇଁ 91 ଜଣଙ୍କୁ 1,80,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଥିବା ବନଖଣ୍ଡ ଅଧିକାରୀ କିରଣବାଳା ସାମନ୍ତରାୟ ସୂଚନା ଦେଇଛନ୍ତି। ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସମ୍ପର୍କର 100 ବର୍ଷ ପୂର୍ତ୍ତି ଉପଲକ୍ଷେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ 2 ଦିନ ଧରି ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, ଭାରତ ନ୍ୟୁଜିଲାଣ୍ଡ କ୍ରୀଡ଼ା ସହଯୋଗର 100 ବର୍ଷ ପୂର୍ତ୍ତି ପାଳନ ସମୟରେ ଏହିଭଳି ସହଭାଗିତା ଗୁରୁତ୍ୱ ବହନ କରେ। ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ପ୍ରାକ୍ ପ୍ରାଥମିକ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବା ସହ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ଜାରି ରହିବ। ଗତକାଲି 20ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 46 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆସନ୍ତା 24 ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ବୃଦ୍ଧି ପାଇବା ନେଇ 21ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚା ଏବଂ ଆମର ସ୍ୱାସ୍ଥ୍ୟ। ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ସାହୁ।
2: ଶ୍ରୋତାବନ୍ଧୁ, ସକାଳ ବେଳା ନିଦର ଅଳସ ଭାଙ୍ଗିବାକୁ ହେଉ ବା ଦିନସାରା କାମର ଥକା ମେଣ୍ଟାଇବାକୁ ହେଉ, ଚା କପେ ପିଇବାକୁ ପ୍ରାୟ ସମସ୍ତେ ଇଚ୍ଛା କରନ୍ତି। ହେଲେ ଆମ ସ୍ୱାସ୍ଥ୍ୟ ଉପରେ ଏହି ଚା'ର ସୁପ୍ରଭାବ ଓ କୁପ୍ରଭାବ ବିଷୟରେ ଆମେ ଜାଣିବା ଉଚିତ। ବହୁ ପୁରାତନ ସମୟରୁ ଭାରତୀୟ ଜୀବନଶୈଳୀକୁ ପ୍ରବେଶ କରିଥିବା ଚା ଯେଉଁ ଗଛର ପତ୍ରରୁ ତିଆରି ହୁଏ ତାକୁ କ୍ୟାମେଲିଆ ସାଇନେନ୍ସିସ୍ କହନ୍ତି। ଏହି ଚା ମୁଖ୍ୟତଃ 4 ପ୍ରକାରର, ବ୍ଲାକ୍, ହ୍ୱାଇଟ୍, ଓଲଙ୍ଗ ଏବଂ ଗ୍ରୀନ୍। ଚା ପତ୍ରରେ ପ୍ରାୟ 20-25 ପ୍ରକାରର ଉପାଦାନ ରହିଥାଏ। ସେଥିରୁ ମୁଖ୍ୟ ହେଉଛି ଆମିନୋ ଏସିଡ୍ ଏଲ୍ ଥିଆନିନ୍। ଆଉ କେତେକ ରାସାୟନିକ ଉପାଦାନ ରହିଛି ଯାହାକୁ ମିଥାଇଲ୍ ଜାନ୍ଥିନ୍ କହନ୍ତି। ସେଗୁଡ଼ିକ ହେଉଛି କ୍ୟାଫେନ୍, ଥିଓବ୍ରୋମିନ୍, ଥିଓଫାଇଲିନ୍। ଚା ପତ୍ରର ଶୁଷ୍କ ଓଜନର ପ୍ରାୟ 3% ହେଉଛି କ୍ୟାଫେନ୍, ଅର୍ଥାତ୍ 1 କପ୍ ଚା'ରେ 30-90 ମିଲିଗ୍ରାମ କ୍ୟାଫେନ୍।

0: ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ 50% କମ୍ କ୍ୟାଫେନ୍ ରହିଥାଏ। ଏହା ଛଡ଼ା ଚା'ରେ ଆଉ ବହୁତ ପ୍ରକାର ରାସାୟନିକ ଉପାଦାନ ଥାଏ, ଯଥା ପଲିଫିନଲ, ଫ୍ଲାଭୋନଏଡ୍ସ, ଟାନିନ୍, ଫ୍ଲୋରାଇଡ୍, ଆଲୁମିନିୟମ ଇତ୍ୟାଦି। ପ୍ରଥମେ ଦେଖିବା ଚା'ର ସୁପ୍ରଭାବ ସବୁ କ'ଣ। ଯେତେବେଳେ ଆମକୁ କ୍ଳାନ୍ତ ଲାଗୁଥାଏ ସେତେବେଳେ ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଶରୀରକୁ ଉତ୍ତେଜିତ କରାଏ ଏବଂ କ୍ଳାନ୍ତିରୁ ମୁକ୍ତି ଦିଏ। ଚା'ରେ ଥିବା କେତେକ ଆମିନୋ ଏସିଡ୍ ମସ୍ତିଷ୍କର ସ୍ନାୟୁଗୁଡ଼ିକୁ ଚଳଚଞ୍ଚଳ କରାଏ, ଯାହାକି ନିଦକୁ ଦୂରେଇ ଦେବାରେ ସାହାଯ୍ୟ କରେ। ତେଣୁ ଅତିଶୟ କ୍ଳାନ୍ତ ଲାଗୁଥିବା ସମୟରେ ଏହା ଥକା ମେଣ୍ଟାଇଥାଏ। ଅତ୍ୟଧିକ ଶୀତ ସମୟରେ ଏହି ଉପାଦାନଗୁଡ଼ିକ ଥଣ୍ଡା ସହିବାର କ୍ଷମତାକୁ ସାମୟିକ ଭାବରେ ବଢ଼ାଇଥାଏ। ଶ୍ୱାସରୋଗୀମାନଙ୍କ ପାଇଁ ଏହି କ୍ୟାଫେନ୍, ଥିଓଫାଇଲିନ୍ ଓ ଥିଓବ୍ରୋମିନ୍ ଅତି ଉପାଦେୟ। ବୃଦ୍ଧି ହୋଇଯାଇଥିବା ଶ୍ୱାସନଳୀକୁ ଖୋଲିବାରେ ଏହା ସାହାଯ୍ୟ କରେ। ଚା'ର ସୁପ୍ରଭାବ ସମ୍ପର୍କରେ ଆହୁରି କେତେକ ତଥ୍ୟ ମିଳିଛି, ଯାହାକି ଯଦିଓ ଉତ୍ସାହଜନକ ତଥାପି ତା ଉପରେ ଆହୁରି ଗବେଷଣା ଆବଶ୍ୟକ। ଯେମିତିକି ଚା'ରେ ବହୁତ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି। ଶରୀରରେ ଦୈନନ୍ଦିନ ଜୈବିକ ପ୍ରକ୍ରିୟାରୁ ଜାତ ହେଉଥିବା କ୍ଷତିକାରକ ପଦାର୍ଥ, ଯାହାକୁ ଫ୍ରି ରାଡିକାଲ କହନ୍ତି, ଏହାର ମାତ୍ରା ବଢ଼ିଗଲେ ଶରୀରରେ ନାନାଦି ରୋଗ ସୃଷ୍ଟି ହୁଏ। ପ୍ରତ୍ୟେକ ଅଙ୍ଗର କାର୍ଯ୍ୟକ୍ଷମତା ହ୍ରାସ ପାଏ। ତେଣୁ ଏହିସବୁ ଫ୍ରି ରାଡିକାଲ ଗୁଡ଼ିକ ଶରୀରରୁ ବାହାରିଗଲେ ଫୁର୍ତ୍ତି ଲାଗେ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ। ଚା'ରେ ଥିବା କେତେକ ଉପାଦାନ ଆଣ୍ଟିଅକ୍ସିଡାଣ୍ଟ ପରି କାମ କରେ ଓ ଫ୍ରି ରାଡିକାଲର କୁପ୍ରଭାବକୁ ପ୍ରତିହତ କରାଏ। ବ୍ଲାକ୍ ଟି ଅପେକ୍ଷା ଗ୍ରୀନ୍ ଟିରେ ମୁଖ୍ୟତଃ ଏହି ଆଣ୍ଟିଅକ୍ସିଡାଣ୍ଟ ଅଧିକା ଥାଏ। ଆଉ କେତେକ କ୍ଷେତ୍ରରେ ଦେଖାଯାଇଛି ଯେ ଚା'ରେ ଥିବା ପଲିଫିନଲ ଆମର ଅନ୍ତଃନଳୀ ବା ଇଣ୍ଟେଷ୍ଟାଇନ୍ କ୍ୟାନ୍ସର ହେବାରୁ କିଛି ମାତ୍ରାରେ ରକ୍ଷା କରେ। ଅଳ୍ପ ମାତ୍ରାରେ ଚା' ପିଇଲେ ରକ୍ତରୁ କୋଲେଷ୍ଟ୍ରଲ ବା ସ୍ନେହସାର ଆଂଶିକ ଭାବେ ହ୍ରାସ ପାଏ। ଏବେ ଆସନ୍ତୁ ଚା'ର ମୁଖ୍ୟ କୁପ୍ରଭାବ ଗୁଡ଼ିକ ବିଷୟରେ ଜାଣିବା। ଆଜିର ପରିବର୍ତ୍ତିତ ପାଶ୍ଚାତ୍ୟ ଖାଦ୍ୟାଭ୍ୟାସ ଯୋଗୁଁ ପ୍ରାୟ ଅର୍ଦ୍ଧାଧିକ ଲୋକ ଅମ୍ଳବାତର ଶିକାର ହେଉଛନ୍ତି। ଏହି ଅମ୍ଳବାତ ରୋଗରେ ସାଧାରଣତଃ ଅଧିକ ଅମ୍ଳକ୍ଷରଣ ଯୋଗୁଁ ପାକସ୍ଥଳୀର ଭିତର ଅଂଶର କ୍ଷତି ହୋଇଥାଏ। ଅତି ଗରମ ଚା' ପିଇବା ଦ୍ୱାରା ଏହି କ୍ଷତିଗ୍ରସ୍ତ ଅଂଶରେ ଘା ବା ଅଲସର ହେବାକୁ ବେଶୀ ଡେରି ଲାଗେ ନାହିଁ। ତେଣୁ ଔଷଧ ଖାଇବା ସତ୍ତ୍ୱେ ଅମ୍ଳବାତ ବା ଏସିଡିଟି କମେ ନାହିଁ। ଆମ ଖାଦ୍ୟନଳୀର ପ୍ରାଥମିକ ଭାଗ ବା ଇସୋଫାଗସ୍ ଓ ପାକସ୍ଥଳୀ ମଧ୍ୟରେ ଏକ ସ୍ଫିଙ୍କ୍ଟର ବା କପାଟିକା ଥାଏ, ଯାହା କେବଳ ଖାଦ୍ୟ ଖାଇବା ସମୟରେ ଖୋଲେ ଓ ଅନ୍ୟ ସମୟରେ ବନ୍ଦ ରହେ। ଏହାକୁ ଲୋୟର ଇସୋଫେଜିଆଲ ସ୍ଫିଙ୍କ୍ଟର କହନ୍ତି। କିନ୍ତୁ ଚା' ଓ କଫି ପିଇବା ଦ୍ୱାରା ଏହି ସ୍ଫିଙ୍କ୍ଟରଟି କ୍ଷତିଗ୍ରସ୍ତ ହୋଇ ଢିଲା ହୋଇଯାଏ ଓ ଆଉ ବନ୍ଦ ନ ହୋଇ ସବୁବେଳେ ଖୋଲା ରହେ। ତେଣୁ ପାକସ୍ଥଳୀର ଅମ୍ଳ ବା ଏସିଡ୍ ଉପରକୁ ଉଠି ଇସୋଫାଗସ୍କୁ କ୍ଷତାକ୍ତ କରାଏ। ଏହା ଯୋଗୁଁ ଆମ୍ବଳା ହାକୁଟି ଦିଏ, ଛାତି ପୋଡ଼େ, ଛାତି ଭିତରେ କିଛି ଥିବା ଭଳି ଜଣାପଡ଼େ, ଭୋକ ମଧ୍ୟ କମିଯାଏ। ବାରମ୍ବାର ଏପରି ହେଲେ ଇସୋଫାଗସ୍ର ତଳ ଅଂଶରେ ପ୍ରଥମେ ମେଟାପ୍ଲାସିଆ ଓ ପରେ କ୍ୟାନ୍ସର ହେବାର ସମ୍ଭାବନା ଥାଏ। ଅତ୍ୟଧିକ ପରିମାଣର ଚା' ପିଇଲେ ଏଥିରେ ଥିବା କ୍ୟାଫେନ୍ ନିରାପଦ ମାତ୍ରା ଅତିକ୍ରମ କରେ ଓ ଏହା ଏକ ଡାଇରେଟିକ୍ ଭଳି କାମ କରେ, ଅର୍ଥାତ୍ ଦେହର ଜଳୀୟ ଅଂଶ ପରିସ୍ରାରେ ବାହାର କରାଇ ଦିଏ। ତେଣୁ ଅତି ଗରମ ସମୟରେ, ଖରାରେ ବୁଲୁଥିବା ବେଳେ ବା ଝାଳ ବୋହୁଥିବା ସମୟରେ ଚା' ପିଇବା ଉଚିତ ନୁହେଁ। ଅଧିକ ପରିମାଣର କ୍ୟାଫେଇନ୍ ଯୋଗୁଁ ସ୍ନାୟୁ ଦୁର୍ବଳତା, ଚିଡ଼ଚିଡ଼ାପଣ, ନିଦ୍ରାହୀନତା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ପେଟ ରୋଗ ଥାଏ ତାହା ବଢ଼ିଯାଏ। କିଡ଼ନୀ ରୋଗୀମାନଙ୍କ ପାଇଁ ମଧ୍ୟ ଏହା ଖରାପ ପ୍ରଭାବ ପକାଏ। କିଡ଼ନୀ ଓ ପରିସ୍ରା ନଳୀରେ ପଥର ବା ଷ୍ଟୋନ୍ ତିଆରି ହେବାରେ ଚା' ଓ କଫି ସାହାଯ୍ୟ କରେ। ଅଧିକ ମାତ୍ରାରେ ଚା' ପିଇଲେ ଏଥିରେ ଥିବା ଆଲୁମିନିୟମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଏ ଓ ବୃଦ୍ଧାବସ୍ଥାରେ ବିସ୍ମରଣ ବା ଆଲଜିମର୍ସ ରୋଗ କରାଇଥାଏ। ତେଣୁ ଶେଷରେ ଏତିକି କୁହାଯାଇପାରେ ଯେ ଅଳ୍ପ ମାତ୍ରାରେ ଗ୍ରୀନ୍ ଟି ଓ ଥଣ୍ଡା ଚା' ପିଇଲେ ଏହାର ସୁପ୍ରଭାବ ମିଳେ, କିନ୍ତୁ ଅତ୍ୟଧିକ ମାତ୍ରାରେ ପିଇଲେ ଏହା ନିଶ୍ଚିତ ଭାବରେ କ୍ଷତିକାରକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଚା' ଏବଂ ଆମର ସ୍ୱାସ୍ଥ୍ୟ ଆଲୋଚନା କରିଥିଲେ ଡାକ୍ତର ଅଶ୍ୱିନ କୁମାର ସାହୁ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଟାଲୀ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପଞ୍ଚଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶ୍ରୀ ମୋଦି ଇଟାଲୀ ଗସ୍ତ କରିଥିଲେ। ଗତକାଲି ଉଭୟ ଦେଶ ମଧ୍ୟରେ

0: ଥିବା ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଉଭୟ ଦେଶ ମଧ୍ୟରେ ଶ୍ରୀ ମୋଦିଙ୍କ ଗସ୍ତକାଳରେ କୃଷି, ବିରଳ ଖଣିଜ ପଦାର୍ଥ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏବଂ ଭାରତୀୟ ନର୍ସମାନଙ୍କ ସେବା ପ୍ରଦାନ ନେଇ ଅନେକଗୁଡ଼ିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମିଳିତ ପ୍ରେସ୍ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ନେଇ ସହଯୋଗ କରିବେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଉଭୟ ଦେଶ ପୋତାଶ୍ରୟ ଆଧୁନିକୀକରଣ, ଜାହାଜ ଚଳାଚଳ, ପରିବହନ ଏବଂ ନୀଳ ଅର୍ଥନୀତିର ବିକାଶ ଦିଗରେ କାର୍ଯ୍ୟ କରିବେ। ଶ୍ରୀ ମୋଦି କହିଛନ୍ତି, ୟୁକ୍ରେନ, ପଶ୍ଚିମ ଏସିଆ ଏବଂ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଉତ୍ତେଜନାର ସମାଧାନ ଦିଗରେ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି। ଭାରତ ଆପୋଷ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଉଛି ବୋଲି ଶ୍ରୀ ମୋଦି କହିଛନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି କହିଛନ୍ତି, ଉଭୟ ଦେଶ ଅତ୍ୟାଧୁନିକ ବିନିର୍ମାଣ, ଭିତ୍ତିଭୂମି, ଶକ୍ତି, ମହାକାଶ ଅର୍ଥନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଭାବେ ଅଗ୍ରସର ହେଉଛନ୍ତି। ବିରଳ ଖଣିଜ ପଦାର୍ଥ, କୃଷି ଶିଳ୍ପ, ସାମୁଦ୍ରିକ ପରିବହନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି କ୍ଷେତ୍ରରେ ଉଭୟ ଦେଶରେ ଅପାର ସମ୍ଭାବନା ରହିଥିବା ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି। ଗସ୍ତକାଳରେ ପ୍ରଧାନମନ୍ତ୍ରୀ ମୋଦି ଇଟାଲୀ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିଥିବା ବେଳେ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲରେ ସମ୍ମାନିତ କରାଯାଇଛି। ଉଭୟ ଦେଶ 2027 ବର୍ଷକୁ ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଘୋଷଣା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,
1: ये भारत के करोड़ों किसानों, पशुपालकों, मत्स्य पालकों, कृषि वैज्ञानिकों और हमारे श्रमिकों का सम्मान है। यह भारत की उस अटूट प्रतिबद्धता का भी सम्मान है जिसके केंद्र में मानव कल्याण, खाद्य सुरक्षा और सस्टेनेबल डेवलपमेंट है। मैं इस मेडल को अत्यंत विनम्रता के साथ स्वीकार करते हुए भारत के अन्नदाताओं को यह मेडल समर्पित करता हूं।
0: ଆମେରିକାର ବିଦେଶ ମନ୍ତ୍ରୀ ମାର୍କ ରୁବିଓ କହିଛନ୍ତି, ସେ ଭାରତରେ ଥିବା ସହଯୋଗୀମାନଙ୍କ ସହ ଆମେରିକାର 250ତମ ବାର୍ଷିକୀ ପାଳନ କରିବା ଲାଗି ଅପେକ୍ଷା କରିଛନ୍ତି। ଭାରତ ଗସ୍ତ ପୂର୍ବରୁ ଏକ ଭିଡ଼ିଓରେ ଶ୍ରୀ ରୁବିଓ କହିଛନ୍ତି, ଭାରତ ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ର ଏବଂ ଆମେରିକା ବିଶ୍ୱର ସବୁଠାରୁ ପୁରାତନ ଗଣତନ୍ତ୍ର ହୋଇଥିବାରୁ ଆମେରିକା ଭାରତ ସହ ଏହି ଦିବସ ପାଳନ କରିବାକୁ ଆଗ୍ରହୀ। ଭାରତରେ ଥିବା ଆମେରିକାର ଦୂତାବାସ ପକ୍ଷରୁ ଏହି ଭିଡ଼ିଓଟି ସେୟାର କରାଯାଇଛି। ଆସନ୍ତା ଜୁଲାଇ 4 ତାରିଖରେ ଆମେରିକା ଐତିହାସିକ ସ୍ୱାଧୀନତା ଘୋଷଣାନାମା ସ୍ୱାକ୍ଷରର 250 ବର୍ଷ ପାଳନ କରିବାକୁ ଯାଉଛି। ଶ୍ରୀ ରୁବିଓ ଆସନ୍ତା ଶନିବାର ଦିନ 4 ଦିନିଆ ଗସ୍ତରେ ଭାରତ ଆସିବେ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ଶ୍ରୀ ରୁବିଓ କୋଲକାତା, ଆଗ୍ରା, ଜୟପୁର ଏବଂ ନୂଆଦିଲ୍ଲୀ ଗସ୍ତ କରିବା ସହ 26 ତାରିଖରେ କ୍ୱାଡ୍ ବୈଠକରେ ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ବୈଠକରେ ଅଧ୍ୟକ୍ଷତା କରିବେ। ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲାସ୍ଥିତ ଫାଲ୍ଟା ବିଧାନସଭା ଆସନରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେଉଛି। ସକାଳ 7ଟାରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 6ଟାରେ ଏହା ଶେଷ ହେବ। 2 ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ 6 ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାଁ ନିର୍ବାଚନରୁ ଓହରି ଯାଇଥିବା ବେଳେ ପ୍ରତ୍ୟାହାର ତାରିଖ ଅତିକ୍ରମ କରିଯାଇଥିବାରୁ ତାଙ୍କ ନାମ ବାଲାଟ ପେପରରେ ରହିଛି। ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା, କଂଗ୍ରେସ ପ୍ରାର୍ଥୀ ଅବଦୁଲ ରଜାକ ମୁଲ୍ଲା ଏବଂ ସିପିଆଇଏମ୍ ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀ ମୁଖ୍ୟତଃ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଆମ ସମ୍ବାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଶାନ୍ତିପୂର୍ଣ୍ଣ ମତଦାନ ନିମନ୍ତେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ 285ଟି ଯାକ ବୁଥ୍ରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଏହି ବିଧାନସଭା ଆସନରେ 2,36,000ରୁ ଅଧିକ ଭୋଟର ରହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସାମାଜିକ ଗଣମାଧ୍ୟମଗୁଡ଼ିକରେ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରାଯାଉଥିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି। ବିଶେଷ ଭାବେ ମେଟା, ଗୁଗୁଲ ଓ ଟେଲିଗ୍ରାମର ପ୍ରତିନିଧିଙ୍କ ସହ ମିଥ୍ୟା ତଥ୍ୟ ପ୍ରସାର ନେଇ ଆଲୋଚନା ହୋଇଛି। ଆସନ୍ତା ମାସ 21 ତାରିଖରେ ନିଟ୍ UG ପ୍ରବେଶିକା ପରୀକ୍ଷା ପୁନର୍ବାର ଅନୁଷ୍ଠିତ ହେବାକୁ ଥିବାରୁ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

0: ଗଣମାଧ୍ୟମ ଚ୍ୟାନେଲ୍ଗୁଡ଼ିକ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ପ୍ରଶ୍ନପତ୍ର ପ୍ରଘଟ ଏବଂ ଯାଞ୍ଚ ହୋଇନଥିବା ତଥ୍ୟ ପ୍ରସାରଣ କରିବା ଫଳରେ ପରୀକ୍ଷାର୍ଥୀ ଓ ଅଭିଭାବକମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଅନ୍ୟ ଏକ ବୈଠକରେ ଆଗାମୀ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ଉପରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ କେନ୍ଦ୍ରୀୟ ସୁରକ୍ଷା ବଳ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ଏକ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଯେଉଁସବୁ ଚ୍ୟାନେଲ୍ଗୁଡ଼ିକ ମିଥ୍ୟା ତଥ୍ୟ ପ୍ରସାରଣ କରୁଛନ୍ତି ସେଗୁଡ଼ିକୁ ବନ୍ଦ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଜାତୀୟ ପରୀକ୍ଷଣ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ମିଥ୍ୟା ତଥ୍ୟ ପ୍ରସାରଣ ନ କରିବା ଓ ପରୀକ୍ଷାରେ ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଭାରତ ଓ ବାଂଲାଦେଶ ସୀମାରେ କଣ୍ଟାବାଡ଼ ସ୍ଥାପନ ଲାଗି ପଶ୍ଚିମବଙ୍ଗ ସରକାର ସୀମା ସୁରକ୍ଷା ବଳ ବିଏସ୍ଏଫ୍କୁ ଜମି ହସ୍ତାନ୍ତର କାର୍ଯ୍ୟ ଆରମ୍ଭ କରିଛନ୍ତି। ଗତକାଲି ନବନ୍ନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଆନୁଷ୍ଠାନିକ ଭାବେ ବିଏସ୍ଏଫ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୂର୍ବତନ ସରକାର କଣ୍ଟାବାଡ଼ ଲଗାଇବା କାର୍ଯ୍ୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଦେଶର ସୁରକ୍ଷା ଦିଗରେ ତାରବାଡ଼ ଲଗାଇବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ବାଂଲାଦେଶ ପଟୁ ଭାରତ ମଧ୍ୟକୁ ଅବୈଧ ପ୍ରବେଶ ରୋକିବା ସହ ତାରବାଡ଼ ସ୍ଥାପନ ଦ୍ୱାରା ନିଶାଦ୍ରବ୍ୟ କାରବାର, ନକଲି ମୁଦ୍ରା କାରବାର, ଧର୍ମାନ୍ତରୀକରଣ ଓ ଅପରାଧ ରୋକାଯାଇ ପାରିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତ ବାଂଲାଦେଶ ମଧ୍ୟରେ 4000 କିଲୋମିଟର ସୀମାବର୍ତ୍ତୀ ଅଞ୍ଚଳ ରହିଥିବାବେଳେ ପଶ୍ଚିମବଙ୍ଗରେ 2200 କିଲୋମିଟର ରହିଛି। ସେଥିମଧ୍ୟରୁ 1600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ବସି ସାରିଥିବାବେଳେ 600 କିଲୋମିଟର ଦୀର୍ଘ ସୀମାରେ ତାରବାଡ଼ ଲଗାଯିବ। ଗତକାଲି ହସ୍ତାନ୍ତର ହୋଇଥିବା 27 କିଲୋମିଟର ସୀମା ମଧ୍ୟରୁ 18 କିଲୋମିଟର ସୀମାରେ ତାରବାଡ଼ ଲଗାଯିବା ସହ 9 କିଲୋମିଟର ସୀମାରେ ବିଏସ୍ଏଫ୍ ଆଉଟ୍ପୋଷ୍ଟ ଏବଂ ଭିତ୍ତିଭୂମି ନିର୍ମାଣ କରାଯିବ। ଏଥିଲାଗି ଆବଶ୍ୟକ ଖର୍ଚ୍ଚ କେନ୍ଦ୍ର ସରକାର ଏବଂ ବିଏସ୍ଏଫ୍ ବହନ କରିବେ। ଆଗାମୀ ଦିନରେ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ, ବିଏସ୍ଏଫ୍, ରାଜ୍ୟ ପୋଲିସ୍ ଏବଂ ସୀମା ଶୁଳ୍କ ବିଭାଗର ସମନ୍ୱୟ ବୈଠକ ନିୟମିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ସ୍ୱାଗତ କରିଛନ୍ତି। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ 20 ଓଭରରେ 8 ହରାଇ 147 ରନ୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 7 ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଆଇସିସି ବିଶ୍ୱ ଟେଷ୍ଟ ଚମ୍ପିଅନ୍ସିପ୍ରେ ବାଂଲାଦେଶ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ଗତକାଲି ସିଲହଟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବାଂଲାଦେଶ 78 ରନ୍ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଏହି ସଫଳତା ମିଳିଛି। ତାଲିକାରେ ପାକିସ୍ତାନ 8 ସ୍ଥାନକୁ ଖସି ଆସିଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଉଦ୍ଧବ ଦାସ ମେହେଟା କେନ୍ଦ୍ରୀୟ ସାଇ କେନ୍ଦ୍ରରେ 18 ବର୍ଷରୁ କମ୍ ପୁରୁଷ ହକିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ଚତୁର୍ଥ ତଥା ଫାଇନାଲ୍ ମ୍ୟାଚ୍ 3-3 ଅମୀମାଂସିତ ରହିଛି। ଅନ୍ୟପକ୍ଷରେ 18 ବର୍ଷରୁ କମ୍ ଭାରତୀୟ ମହିଳା ହକି ଟିମ୍ ଅଷ୍ଟ୍ରେଲିଆକୁ ଫାଇନାଲ୍ ମ୍ୟାଚ୍ରେ 4-1 ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଞ୍ଚଦେଶୀୟ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଭାରତ ଇଟାଲୀ ସମ୍ପର୍କକୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ସ୍ତରକୁ ନେବା ଲାଗି ଉଭୟ ଦେଶର ପ୍ରତିବଦ୍ଧତା ପ୍ରକାଶ। ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ଆଜି ଅନୁଷ୍ଠିତ ହେଉଛି ପୁନଃ ମତଦାନ। ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ପର୍କରେ ଭ୍ରମାତ୍ମକ ତଥ୍ୟ ପ୍ରଚାର ରୋକିବା ନେଇ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ 4 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।
1: ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ପାଣି ଫୋଟକାର ଜୀବନ। ଆଲୋଚକ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର।
2: ସଂସାର ସୁନ୍ଦର ଚିରକାଳ। ସଂସାରରେ ସୃଷ୍ଟିକର୍ତ୍ତାଙ୍କ ଦୃଷ୍ଟିରେ ସମସ୍ତେ ସମାନ। ଗୋଟିଏ ସୁନ୍ଦର ନିୟମ

ପୁତ୍ରରେ ସୂର୍ଯ୍ୟଚନ୍ଦ୍ର ଆତଜାତ ହୁଅନ୍ତୁ, ନଦୀ ବହିଯାଉ, ଝରଣାର ପାଣି ଅନନ୍ତକାଳ ଝରୁଥାଉ, ଏହା ବିଶ୍ୱନିୟନ୍ତାଙ୍କର ବିଧାନ। ଏ ସୁନ୍ଦର ପୃଥିବୀରେ ଦେବ ଦାନବ ମାନବ ସମସ୍ତେ ଜନ୍ମ ନିଅନ୍ତି, ଏଠି କିଏ ନୀତିବନ୍ତ ଜୀବନର ଉପାସକ, ପୁଣି କିଏ ଗର୍ବ ଅହଙ୍କାରରେ ଅପରକୁ ଯାତନା ଦିଏ। ଏ ଆସୁରିକ ପ୍ରବୃତ୍ତି ଅତୀତ କାଳରୁ ଏଯାବତ୍ ସଂସାରରେ ପ୍ରବାହିତ। ମଣିଷର କେଉଁଠି ଅହଙ୍କାର ଲାଗି ରହିଥାଏ ଦେଖାଇବା କଷ୍ଟପ୍ରଦ, କିନ୍ତୁ ଏଇ ଅହଙ୍କାର ସକାଶେ ହିଁ ମଣିଷର ପତନ ହୁଏ। ମଣିଷ ଦୁର୍ବହ ଦୁଃଖ ଭୋଗ କରେ, ମରଣର ମୁହଁ ଦେଖେ, ଏହାର ପରିଣାମ ବଡ଼ ଭୟଙ୍କର, ବଡ଼ ଯନ୍ତ୍ରଣାଦାୟକ। ମୁଁ ମନ୍ଦିର ଗଲି, ଘର କଲି, ଚାକିରି ଦେଲି, ଏହି ମୁଁ ହିଁ ଅହଙ୍କାରର ପ୍ରତୀକ। ମଣିଷ ମନରେ ଯେତେବେଳେ ଏହି ଆତ୍ମବଡ଼ିମା ବୃଦ୍ଧି ପାଏ, ତାର ବିନାଶ ଆରମ୍ଭ ହୁଏ। ଏହା ହିଁ ମଣିଷ ମନରେ ବିକୃତ ଭାବ ସୃଷ୍ଟି କରାଏ। ଈଶ୍ୱରଙ୍କ ନିକଟତର ହେବାର ପ୍ରତିବନ୍ଧକ ହେଉଛି ଅହଙ୍କାର। ଯେତେବେଳେ ମୁଁ ଥିଲି ହରି ନଥିଲେ, ଯେତେବେଳେ ହରି ଥିଲେ ମୁଁ ନଥିଲି। ସନ୍ଥ କବୀର ଦାସଙ୍କ ଏହି ଉକ୍ତି ଅହଙ୍କାରଠୁ ଦୂରେଇ ଯିବାର କଥା କହେ, ପ୍ରେରିତ କରେ। ଅହଙ୍କାର ହିଁ ଅନ୍ଧାର, ଏହା ବିଶ୍ୱକଲ୍ୟାଣକାରୀ ନୁହେଁ। ସେଦିନ ବଳିରାଜାଙ୍କ ରାଜସଭା ନିକଟରେ ବ୍ରାହ୍ମଣ ଡାକ ଦେଲେ, ଭବତୁ ଭିକ୍ଷାନ୍ ଦେହି, ଭବତୁ ଭିକ୍ଷାନ୍ ଦେହି। ତାଙ୍କର ରୂପ ଥିଲା ବାମନ, ଛୋଟ ଛୋଟ ହାତ ପାଦ। ରାଜା ବଳି ଯଜ୍ଞ ଛାଡ଼ି ବାମନ ରୂପୀ ବ୍ରାହ୍ମଣଙ୍କ ପାଖକୁ ଆସି କହିଲେ, ମୁଁ ରାଜା ବଳି, ସ୍ୱର୍ଣ୍ଣ ଗଜ ହୀରା ମୋତି କେଉଁଥିରେ ତୁମର ଅଭିଳାଷା ବ୍ୟକ୍ତ କର? ମୋ ପାଖରୁ କେହି କେବେ ରିକ୍ତ ହସ୍ତରେ ଫେରିନାହାନ୍ତି ବ୍ରାହ୍ମଣ। ବାମନ ବ୍ରାହ୍ମଣ ବ୍ୟକ୍ତ କଲେ, ରାଜା ତିନି ପାଦ ଭୂମି ଦେଇପାରିବେ? ରାଜା ତାତ୍ସଲ୍ୟରେ ହସିଲେ, କହିଲେ, ମହାସାଗରରୁ ବୁନ୍ଦାଏ ପାଣି ମାଗୁଛ କାହିଁକି? ଆପଣଙ୍କୁ ହୁଏତ ଲଜ୍ଜା ଆସୁନଥିବ, କିନ୍ତୁ ଆପଣଙ୍କ ତିନି ପାଦ ଭୂମିଦାନ କଥା ଶୁଣି ମୋତେ ଲଜ୍ଜା ଆସୁଛି। ଏମିତି କିଛି ଦାନ ମାଗନ୍ତୁ ଯାହା ଦାନ କରି ମୁଁ ଆନନ୍ଦିତ ହେବି, ଗର୍ବିତ ହେବି। ସାଧାରଣ ବ୍ୟକ୍ତିଠୁ ଆପଣ ଛୋଟ, ପୁଣି ବାମନ, ପୁଣି ତିନି ପାଦ ଭୂମି ମାଗୁଛ? ମାତ୍ର ବଳିଙ୍କର ଏ ଅହଙ୍କାର ଚୂର୍ଣ୍ଣ କରିବାକୁ ହିଁ ବାମନ ରୂପୀ ଭଗବାନ ତିନି ପାଦ ଭୂମି ମାଗିଥିଲେ। ପରିଶେଷରେ ବଳିଙ୍କୁ ପାତାଳରେ ଚାପି ରଖିଲେ। ବଳିଙ୍କ ଅହଙ୍କାର ରହିଲା ନାହିଁ, ସଂସାରରେ କାହାରି ଅହଙ୍କାର ସ୍ଥାୟୀ ନୁହେଁ। ଭଗବାନ ବୁଦ୍ଧଙ୍କ ସମୟର ଘଟଣାଟିଏ। ପ୍ରତିଦିନ ନରହତ୍ୟା ଓ ଲୁଣ୍ଠନରେ ଅଙ୍ଗୁଳିମାଳର ଅସୀମ ଆନନ୍ଦ, ମୁଁ ଅପରାଜୟ, ମୁଁ ପ୍ରତାପୀ, ଏମିତି ଅହଙ୍କାରରେ ତାର ଦିନ କଟୁଥାଏ। ଏକଦା ସେ 100 ଲୋକଙ୍କୁ ହତ୍ୟା କରିବାର ସଂକଳ୍ପ ନେଇଥିଲା। 999 ଜଣଙ୍କୁ ହତ୍ୟା କରିସାରିବା ପରେ ତାର ଭୟରେ ତାକୁ ଜନ୍ମ ଦେଇଥିବା ତାର ମା ମଧ୍ୟ ତା ପାଖକୁ ଆସିବାକୁ ଭୟ ମଣୁଥାନ୍ତି। ହଠାତ୍ ଅଙ୍ଗୁଳିମାଳ ଗୌତମ ବୁଦ୍ଧଙ୍କୁ ଜଙ୍ଗଲରେ ଦେଖିଲେ। ରହିଯାଅ ସନ୍ନ୍ୟାସୀ, ରହିଯାଅ, ମାରଣାସ୍ତ୍ର ଧରି ଅଙ୍ଗୁଳିମାଳ ଗୌତମଙ୍କୁ ମାରିବାକୁ ଆଗେଇ ଆସିଲେ। ବୁଦ୍ଧ କହିଲେ, ମୁଁ ରହିଯାଉଛି, ମୁଁ ମରିବାକୁ ପ୍ରସ୍ତୁତ, କିନ୍ତୁ ମୋର ଗୋଟିଏ ସର୍ତ୍ତ ଶୁଣିବ। ସର୍ତ୍ତ କ'ଣ? ଅଙ୍ଗୁଳିମାଳ ପଚାରିଲା। ଗୌତମ କହିଲେ, ଏଇ ବିଶାଳ ତାଳଗଛକୁ ଦେଖ, ଏଇ ତାଳଗଛକୁ କାଟ ଗୋଟିଏ ଚୋଟରେ। ହଠାତ୍ ଅଙ୍ଗୁଳିମାଳ ଚେଷ୍ଟା କଲା ତାଳଗଛ ଦୁଇ ଫାଳ, ଅଟହାସ୍ୟରେ ଦିଗ କମ୍ପେଇ ଦେଲା ଅଙ୍ଗୁଳିମାଳ। ବୁଦ୍ଧ କହିଲେ, ତମର କ୍ଷମତା ଯଦି ଅଛି ତାକୁ ଯୋଡ଼ି କରି ଦେଖାଅ। ଅଙ୍ଗୁଳିମାଳ କହିଲା, ତୁ କ'ଣ ପାଗଳ ହେଲୁ ଭିକ୍ଷୁ? ଭଙ୍ଗା ଗଛ କ'ଣ ଯୋଡ଼ା ଯାଇପାରେ? ଅସମ୍ଭବ। ବୁଦ୍ଧ କହିଲେ, ଜୀବନ ନେବା ସହଜ, ଦେବା ଅସମ୍ଭବ। ଅଙ୍ଗୁଳିମାଳର ଅହଙ୍କାର ପାଣି ଫୋଟକା ପରି ଫାଟିଗଲା। ଗୌତମ ବୁଦ୍ଧଙ୍କ ପାଦ ତଳେ ବାତ୍ୟାହତ କଦଳୀ ଗଛ ପ୍ରାୟ ଦୁଲ କରି ପଡ଼ିଲା। ସେ ହେଲା ଗୌତମଙ୍କର ଜଣେ ଶିଷ୍ୟ। ଅହଙ୍କାର ମୁକ୍ତ ହେବାର ପରିଚୟ ଦେଇପାରିଥିଲା ଅଙ୍ଗୁଳିମାଳ। ଏହିଭଳି ଦସ୍ୟୁରତ୍ନାକର ଅହଙ୍କାର ଶୂନ୍ୟ ହୋଇପାରିଥିଲେ ବାଲ୍ମୀକି। ଜୀବନରେ ଘୃଣା, ଈର୍ଷା, ଅହଙ୍କାର ଏସବୁ ଅଜ୍ଞାନର ସନ୍ତକ। ମହାଭାରତର ଅର୍ଜୁନ ଏକ ବିଶିଷ୍ଟ ଓ ପରିଚିତ ଚରିତ୍ର। ସେ ଧନୁର୍ବିଦ୍ୟାରେ ନିପୁଣ, ଧୂରିଣ। ନିଜ ଧନୁର୍ବିଦ୍ୟା ପ୍ରତି ତାଙ୍କର ଗଭୀର ଅହଙ୍କାର ଥିଲା। ସେଦିନ ଲଙ୍କା ଯାତ୍ରା ସକାଶେ ନିର୍ମିତ ପଥର ସେତୁକୁ ଦେଖି ଅର୍ଜୁନ ହସି ପକାଇଲେ। ସେ ହନୁମାନଙ୍କୁ କହିଲେ, ତୁମର ପ୍ରଭୁ ଧନୁର୍ଧାରୀ ଶ୍ରୀରାମ ପଥରରେ କାହିଁକି ସେତୁବନ୍ଧ ବାନ୍ଧିଲେ? ମୁଁ ହୋଇଥିଲେ ସରରେ ସରରେ ସେତୁବନ୍ଧ ନିର୍ମାଣ କରିଥାନ୍ତି। ମୁଁ ମହାଧନୁର୍ଧାରୀ କୁନ୍ତିପୁତ୍ର ଅର୍ଜୁନ। ପ୍ରଭୁ ଅର୍ଜୁନଙ୍କର ଅହଙ୍କାର କଥା ଜାଣିପାରିଲେ। ପ୍ରଭୁଭକ୍ତ ହନୁମାନ କହିଲେ, ମୁଁ ଚାଲିଲେ ତୁମର ଧନୁବନ୍ଧ ସମ୍ଭାଳି ପାରିବ ତ? ହନୁମାନଙ୍କ କଥା ଶୁଣି ଆସ୍ଫାଳନରେ ହସିଲେ ଅର୍ଜୁନ। ଗୋଟିଏ ଦିବ୍ୟାସ୍ତ୍ର ପ୍ରୟୋଗରେ ବିଶାଳକାୟ ସରର ସେତୁ ନିର୍ମାଣ

ପ୍ରମାଣ କଲେ। ବଳଶାଳୀ ହନୁମାନ ପାଦ ପକାଇବା ମାତ୍ରକେ ସରବନ୍ଧ ଭାଙ୍ଗି ପଡ଼ିଲା। ଆଶ୍ଚର୍ଯ୍ୟ ହୋଇପଡ଼ିଲେ ଅର୍ଜୁନ, ନିଜର ଭୁଲ ବୁଝିପାରିଲେ। ଅର୍ଜୁନଙ୍କର ଅହଙ୍କାର ପାଣି ଫୋଟକା ପ୍ରାୟ ପାଣିରେ ମିଶିଗଲା। ରାମାୟଣ ବର୍ଣ୍ଣିତ ରାବଣ ଚରିତ୍ର ଅହଙ୍କାରର ପ୍ରତୀକ। ସେ ଥିଲେ ବେଦଜ୍ଞ ବ୍ରାହ୍ମଣ ବିଶ୍ରବାନନ୍ଦନ ରାବଣ। ନିଜର ବାହୁବଳରେ ତାର ଗଭୀର ବିଶ୍ୱାସ, କୌଣସି ମଣିଷ ତାକୁ ପରାଜୟ କରିପାରିବ, ଏକଥା ତାର ସ୍ୱପ୍ନର ବାହାରେ ଥିଲା। ରାମ ଲକ୍ଷ୍ମଣଙ୍କୁ ସର୍ବଦା ସେ ବନବାସୀ କହି ହେୟଜ୍ଞାନ କରୁଥିଲେ। ଜୀବନର ଗୋଟିଏ ସମୟ ଆସିଲା, ରାବଣର ଅହଙ୍କାର ଚୁର୍ମାର ହୋଇଗଲା। ରକ୍ତାକ୍ତ ହୋଇ ରାମ ସରାହତ ହୋଇ ଧରାଶାୟୀ ହୋଇପଡ଼ିଛି ରାବଣ। ରାମ ଲକ୍ଷ୍ମଣଙ୍କୁ କହିଲେ, ଲକ୍ଷ୍ମଣ, ରାବଣ ମହାଜ୍ଞାନୀ, ଅଳ୍ପ ସମୟ ପରେ ତାର ପ୍ରାଣବାୟୁ ଉଡ଼ିଯିବ, ତମେ ଯାଇ ତାଙ୍କଠାରୁ କିଛି ଜ୍ଞାନ ଆହରଣ କର। ରାବଣଙ୍କ ପାଦ ପାଖକୁ ପ୍ରଣାମ ଜଣାଇ କିଛି ଜ୍ଞାନ ଦେବାକୁ ରାବଣଙ୍କୁ ଅନୁରୋଧ କଲେ ଲକ୍ଷ୍ମଣ। ରାବଣ କହିଲେ, ଲକ୍ଷ୍ମଣ, ମୋର ପ୍ରଶ୍ନର ଉତ୍ତର ଦିଅ। ମୁଁ ବ୍ରାହ୍ମଣ, ତୁମେ କ୍ଷତ୍ରିୟ। ମୁଁ ବଂଶ ବିଚାରରେ ଉଚ୍ଚ, ମୁଁ ଜ୍ଞାନରେ ତୁମଠୁ ବଡ଼, ମୁଁ ଚତୁର୍ବେଦ ଜ୍ଞାତା, ମୋର ଶକ୍ତି ମୋର ସେନାବାହିନୀ ଦେଖି ଦେବଗଣ ବି ଭୀତତ୍ରସ୍ତ। ମୋର ପୁତ୍ର ଇନ୍ଦ୍ରଜିତ ଇନ୍ଦ୍ରଙ୍କୁ ବନ୍ଦୀ କରିଛି, ମୁଁ ଯମଦେବ ତାଙ୍କୁ ବନ୍ଦୀ କରିଥିଲି, ମୁଁ କାହିଁକି ଯୁଦ୍ଧରେ ହାରିଲି। ଲକ୍ଷ୍ମଣ ନୀରବ ରହିଲେ। ରାବଣ କହିଲେ, ତୁମେ ଚରିତ୍ରବାନ, ମୁଁ ଚରିତ୍ରହୀନ, ଏହା ହିଁ ମୋର ପରାଜୟର କାରଣ। ଜୀବନର ଶେଷ ପାଦରେ ନିଜ ଅହଙ୍କାର ହିଁ ନିଜ ପତନର କାରଣ, ଏକଥା ରାବଣ ବୁଝିପାରିଥିଲେ। ମଣିଷ ଗର୍ବ ଅହଙ୍କାରରେ ଯୁଦ୍ଧ କରେ, ଭୟଙ୍କର ପରିଣାମ ଭୋଗେ ମଣିଷ। ରାବଣ ଚରିତ୍ରରୁ ଏହା ଶିକ୍ଷା କରାଯାଇପାରେ। ମଣିଷ ହିଁ ମଣିଷର ଶତ୍ରୁ ଅହଙ୍କାର ବଶରେ, ମଣିଷ ହିଁ ମଣିଷର ବନ୍ଧୁ ନିରହଙ୍କାରରେ ସରଳପଣରେ। ହିନ୍ଦୀରେ ଗୋଟିଏ ପ୍ରବଚନ ଅଛି, ଅହଙ୍କାର ମେ ତିନୋ ଗଏ, ଧନ ବୈଭବର ବଂଶ, ରାବଣ କୌରବ କଂସ। ସେଦିନ ମହାଭାରତର ମହାନାୟକ ଦୁର୍ଯ୍ୟୋଧନଙ୍କୁ ଅହଙ୍କାରର ଫଳ ଭୋଗିବାକୁ ପଡ଼ିଥିଲା। ସେଦିନ ରକ୍ତ ନଦୀ ସନ୍ତରଣ କରିବାକୁ ପଡ଼ିଥିଲା ମାନଗୋବିନ୍ଦଙ୍କୁ। କେତେ ଶବଙ୍କୁ ଡାକିଲେ କେହି ଆସିଲେନି। ପରିଶେଷରେ ଗୋଟିଏ ଶବକୁ ଆଶ୍ରା କରି ନଈ ଆରପାରି ଗଲେ। ଦେଖିଲେ ଏ ଶବ ନିଜ ପୁଅ ଲକ୍ଷ୍ମଣ କୁମାରର। କାନ୍ଦି ପକାଇଲେ ମାନଗୋବିନ୍ଦ, ବାହୁନି ବାହୁନି କାନ୍ଦିଲେ ସାରଳା ଦାସଙ୍କର ବର୍ଣ୍ଣନାରେ। ଅନ୍ଧର

0: ଏଠି ଯାଇଥିବ, ମୁଁ ରାଜାଙ୍କୁ ଅନୁରୋଧ କରୁଛି ଆଜିଠାରୁ ଏହି ପ୍ରଥା ବନ୍ଦ କରିବା ପାଇଁ। ପ୍ରକୃତ ଜ୍ଞାନ ବଳରେ ଋଷି ଅଷ୍ଟାବକ୍ର ବନ୍ଦୀଙ୍କ ଅହଙ୍କାର ଚୂର୍ଣ୍ଣ କରିଥିଲେ। ଏହି ପୌରାଣିକ ପ୍ରସଙ୍ଗରୁ ଆମକୁ ଅନେକ କିଛି ଶିଖିବାର ଅଛି। ସେଦିନ ପାଟଳୀପୁତ୍ରର ରାଜା ଧନାନନ୍ଦ ଚାଣକ୍ୟଙ୍କୁ କହିଲେ, ଭିକ୍ଷୁ ବ୍ରାହ୍ମଣ, କ'ଣ ତୁମେ ଧର୍ମଶାସ୍ତ୍ର ଚର୍ଚ୍ଚା କରିବ ନାହିଁ? କୌଣସି ରାଜପଦ ବା ଧନ ପାଇଁ ଧନାନନ୍ଦଙ୍କ ପାଖରେ ହାତ ପତେଇବ ନାହିଁ? ଚାଣକ୍ୟ କହିଲେ, ମୋର ସ୍ୱର୍ଜିତ ଜ୍ଞାନ ହିଁ ମୋର ଧନ। ମୋର ଜ୍ଞାନରେ ଯଦି ଶକ୍ତି ଥିବ, ମୁଁ କ୍ଷମତାଶୀଳ ଅସଂଖ୍ୟ ରାଜା ସୃଷ୍ଟି କରିପାରିବି, ମୁଁ ଧନ ବା କ୍ଷମତାର ଉର୍ଦ୍ଧ୍ୱରେ। ରାଜା ଧନାନନ୍ଦ କହିଲେ, ଗୋଟିଏ ସାଧାରଣ ବ୍ରାହ୍ମଣ, ତୁମର ଏତେ ଅହଙ୍କାର? ଚାଣକ୍ୟ କହିଲେ, ଶିକ୍ଷକ କଦାପି ସାଧାରଣ ନୁହେଁ, ସେ ସୃଷ୍ଟି ଓ ଧ୍ୱଂସ ଉଭୟରେ ନିପୁଣ। ଭାବିଥିଲି ପାଟଳୀପୁତ୍ରକୁ ଆସି ଜ୍ଞାନର ସୂର୍ଯ୍ୟାଲୋକ ଦେଖିବି, ହେଲେ ଦେଖୁଛି ଏଠି ଅଜ୍ଞାନତାର ଅନ୍ଧକାର ରୂପକ ରାହୁ ଗ୍ରାସ କରିଛି। ସେଦିନ ରାଜା ଧନାନନ୍ଦଙ୍କର ଅହଙ୍କାର ଚୂର୍ଣ୍ଣ ହୋଇଥିଲା। ଆମକୁ ସର୍ବଦା ଚିନ୍ତା କରିବାର ଅଛି, ଆମେ କେମିତି ଅହଂଶୂନ୍ୟ ଜୀବନ ଜିଇଁବା। ସଂସାରରେ ଯେତେ ଯେତେ ଆସିଛନ୍ତି ଗଲେଣି, କାହାରି ଚିହ୍ନବର୍ଣ୍ଣ ନାହିଁ। ସାଧୁ ସନ୍ଥ ମହାତ୍ମାମାନଙ୍କ ଜୀବନକୁ, ଜୀବନଶୈଳୀକୁ ଅନୁଧ୍ୟାନ କରିବାକୁ ହେବ। ମନର ସ୍ୱଭାବ ଅଶାନ୍ତ, ଏଠି ଶାନ୍ତି ଖୋଜିବାକୁ ହେବ। ସେବା, ଦାନ, ଦୟା, ତ୍ୟାଗ, ତିତିକ୍ଷା, ପରୋପକାର, ଏସବୁ ମାଧ୍ୟମରେ ଅହଙ୍କାରର ବିନାଶ କରାଯାଇପାରିବ। ନମ୍ରତା ରକ୍ଷା କରିବାକୁ ହେବ। ବିନୟୀ ହେବା ଅହଙ୍କାର ବିନାଶର ବାଟ ଖୋଲିଦିଏ। ଆସନ୍ତୁ ସମସ୍ତେ ଅହଙ୍କାରମୁକ୍ତ ହୋଇ ସୁନ୍ଦର ଜୀବନଟିଏ ଜିଇଁବା। ଏ ଜୀବନ ଅସ୍ଥାୟୀ, ପାଣିଫୋଟକାର ଜୀବନ। ଏଠି କାମନା, ବାସନା, ଅହଙ୍କାର ସବୁ ପାଣିଫୋଟକା ପ୍ରାୟ। ପାଣିରେ ଭାସୁଥାଏ, ପୁଣି ପାଣିରେ ମିଳେଇଯାଏ। ଏହାକୁ ହେଜିବା ଆସନ୍ତୁ। ଆସନ୍ତୁ ଅହଙ୍କାରମୁକ୍ତ ସୁନ୍ଦର ଜୀବନ ଜିଇଁବାର ସଂକଳ୍ପ ନେବା।
1: ଶୁଣୁଥିଲେ ଓଡ଼ିଆରେ ଆଲୋଚନା ପାଣିଫୋଟକାର ଜୀବନ। ଆଲୋଚକ ଥିଲେ ଡକ୍ଟର ରବୀନ୍ଦ୍ର କୁମାର ମିଶ୍ର।

ଯେନ୍ ଜମିମାନ୍କେ କେନାଲ୍ ପାନ୍ ଲାଗିଛେ, ଆମର୍ ଚାଷୀ ଭାଇ ଭଉଣୀମାନେ ସେଥିମାନ୍କେ ଏବେ ମକା ଲଗେଇ ପାର୍ବେ। ଏବର୍ ଲାଗି ମକା ବିହନ ନେବାର୍ ଲାଗି ହେଲେ ଆମେ ନବଜୋତ, ଡେକାନ୍ 107, ଡେକାନ୍ 109 କିସମ୍ମାନ୍କେ ପାଖର୍ କୃଷି ବିଭାଗର ବିହନ ବିକ୍ରି କେନ୍ଦ୍ରମାନଙ୍କଠାନୁ ନେଲେ ଭଲ। ଗୁଟେ ଏକର୍ ଜମିର୍ ଲାଗି 6 କେଜି ବିହନ ନେଲେ ଠିକ୍ ଖେଟି ଯାଏସି। ମକା ଚାଷର୍ ଲାଗି ଜମିକେ ଶେଷ ଥର ଚଷ୍ଲା ବେଲ୍କେ ଏକର୍ ପିଛା 10 କେଜି ଜବଖିଆ ଜାନ୍ସାର, 16 କେଜି ଫସ୍ଫରସ୍, 16 କେଜି ପଟାସ୍କେ ସାର ହିପାସେ ମାଟ୍ସନେ ଭିରେ ଦେମା। ମକା ମଞ୍ଜି ଲଗାଲା ବେଲ୍କେ ଏନ୍ତା କରି ତୁପ୍ମା ଯେ ଧାଡ଼କେ ଧାଡ଼ 4 ଭିତା ଲେଖା ଆର୍ ଗଛକେ ଗଛ 2 ଭିତା ଲେଖା ଛଡ଼ା ଛଡ଼ାନେ ରହିବେ। ମୁଗ୍ ବିରି କର୍ଲା କ୍ଷେତ୍ରେ ଯଦି 80

ଶୁଣୁଛନ୍ତି ଗୀତା ଗୀତାଞ୍ଜଳି କାର୍ଯ୍ୟକ୍ରମରେ କେତୋଟି ଭକ୍ତି ଗୀତ ଶିଳ୍ପୀ ପିନାକୀ ମିଶ୍ରଙ୍କ କଣ୍ଠରେ ଏଥର ଶିଳ୍ପୀ ଗାଇଛନ୍ତି ବେଜାମଲ୍ଲଙ୍କ ରଚନା

ଶୁଣୁଛନ୍ତି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ ଶିଳ୍ପୀ ନିବେଦିତାଙ୍କୁ, ଗୀତ ଅଲେଖ ବିଶ୍ୱାଳ, ସଙ୍ଗୀତ ସୁଭାଷ ଦାସ।

ଶୁଣିଥିଲେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ। ଶିଳ୍ପୀ ଥିଲେ ସୁବାସ ଦାସ ଏବଂ ନିବେଦିତା। ଗୀତ ରଚନା କରିଥିଲେ ଅଲେଖ ବିଶ୍ୱାଳ, ସଙ୍ଗୀତ ସୁବାସ ଦାସ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦିହିସ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଦ୍ୱାଦଶ ଛାନ୍ଦର ଶେଷ ଅଂଶକୁ ନେଇ ଏହି ଭାଗରେ ସଖୀମାନେ ରାମ ବିରହରେ ସନ୍ତାପିତା ସୀତାଙ୍କୁ ସାନ୍ତ୍ୱନା ଦେବାକୁ ଉଦ୍ୟମ କଲେ। ସୀତା କିନ୍ତୁ ବିରହରେ ଅଧିକ ଜର୍ଜରିତା ହେଲେ। ପୂର୍ବରୁ ଆଦ୍ୟ ଯମକ ବା

ଆରମ୍ଭରୁ ବିଭିନ୍ନ ଅର୍ଥବୋଧକ ଶବ୍ଦର ବାରମ୍ବାର ପ୍ରୟୋଗ ଦ୍ୱାରା ଭଞ୍ଜ ସୀତାଙ୍କ ବିରହ ବର୍ଣ୍ଣନା ଦେବାବେଳେ ଏଠାରୁ ପ୍ରାନ୍ତଜମକ ବା ଶେଷରେ ବିଭିନ୍ନ ଅର୍ଥବୋଧକ ସମଶବ୍ଦ ପ୍ରୟୋଗର ଇନ୍ଦ୍ରଜାଲ ପ୍ରଦର୍ଶନ କରିଛନ୍ତି। ଶବ୍ଦ ବାହୁଲ୍ୟ ବା ତଥାକଥିତ ଶବ୍ଦ କସରତରେ ଅର୍ଥ ଅଯଥା ବାଧାପ୍ରାପ୍ତ ନହୋଇ ସୀତାଙ୍କର ବିରହ ନିପୁଣ ଭାବରେ ପ୍ରକାଶିତ ହୋଇଛି। ପୂର୍ବ ଭାଗରେ ବିଭାବରୀ ବିରୋଚନ ଶବ୍ଦ ବାରମ୍ବାର ବ୍ୟବହୃତ ହେଲେ ଆଦ୍ୟରେ, ଏବେ ପ୍ରାନ୍ତରେ ଜମକ ହୋଇ ତାର ସାର ଳାସ ଦରେ ପ୍ରଭୃତି ଅକ୍ଷର ବାରମ୍ବାର ଧ୍ୱନିତ ହେଉଛି ଏବଂ ତା ମଧ୍ୟରେ ସୀତାଙ୍କର ବିରହ ସୁପ୍ରକଟିତ ହୋଇଛି। ସଙ୍ଗୀତାଂଶରେ ଆପଣମାନେ ତାହା ଶୁଣିବେ। ପୁନର୍ବାର କବି କହିଛନ୍ତି ଆଦ୍ୟଜମକରେ ବାଳିଶ ବା ନବୁଝିବା ଲୋକର ବିସ୍ମୟ ପାଇଁ ଓ ବୁଦ୍ଧ ବା ପଣ୍ଡିତଙ୍କୁ ମୋହିବା ପାଇଁ ଏହା ହୋଇଛି ବୋଲି ଛାନ୍ଦ ଶେଷରେ କହିଛନ୍ତି ଭଞ୍ଜ। ସଖୀଙ୍କ ସାନ୍ତ୍ୱନା ବାକ୍ୟରେ ସୀତାଙ୍କର ଚିତ୍ତ ବୋଧ ହେଲା, ବିରହରେ ସାତ୍ୱିକ ବିକାର ତାର ବା ଦୀପ୍ତ ହେଲା।

ବିରହ ନିପୁଣ ଭାବରେ ପ୍ରକାଶିତ ହୋଇଛି। ପୂର୍ବ ଭାଗରେ ବିଭାବରୀ ବିରୋଚନ ଶବ୍ଦ ବାରମ୍ବାର ବ୍ୟବହୃତ ହେଲେ ଆଦ୍ୟରେ, ଏବେ ପ୍ରାନ୍ତରେ ଜମକ ହୋଇ ତାର, ସାର, ଳାସ, ଦରେ ପ୍ରଭୃତି ଅକ୍ଷର ବାରମ୍ବାର ଧ୍ୱନିତ ହେଉଛି ଏବଂ ତା ମଧ୍ୟରେ ସୀତାଙ୍କର ବିରହ ସୁପ୍ରକଟିତ ହୋଇଛି। ସଙ୍ଗୀତାଂଶରେ ଆପଣମାନେ ତାହା ଶୁଣିବେ। ପୁନର୍ବାର କବି କହିଛନ୍ତି, ଆଦ୍ୟ ଜମକରେ ବାଳିଶ ବା ନବୁଝିବା ଲୋକର ବିସ୍ମୟ ପାଇଁ ଓ ବୁଦ୍ଧ ବା ପଣ୍ଡିତଙ୍କୁ ମୋହିବା ପାଇଁ ଏହା ହୋଇଛି ବୋଲି ଛାନ୍ଦ ଶେଷରେ କହିଛନ୍ତି ଭଞ୍ଜ। ସଖୀଙ୍କ ସାନ୍ତ୍ୱନା ବାକ୍ୟରେ ସୀତାଙ୍କର ଚିତ୍ତ ବୋଧ ହେଲା, ବିରହରେ ସାତ୍ତ୍ୱିକ ବିକାର ତାର ବା ଦୀପ୍ତ ହେଲା। କବି ବର୍ଣ୍ଣନା କଲେ, ଏ ବିକାରରେ ତାର ବା ସୀତାଙ୍କର ହସ ଦେଖାଗଲା, ଏହା ବିକାରଗ୍ରସ୍ତ ହାସ୍ୟ, ମନେ ହେଲା ତାର ପ୍ରଭାତ କାଳ ବିଗତ ପ୍ରଭା ବା ମଳିନ ହୋଇଗଲା। ବେତନ ପାଇବା କର୍ମଚାରୀ ପ୍ରାପ୍ୟ ପାଇବା ବିନୟରେ କହିଲା ଭଳି ତାର ଅର୍ଥାତ୍ ଉଚ୍ଚସ୍ୱରରେ କହିଲେ ସୀତା, ତାର ବେଦନା ମୁକ୍ତି ପାଇଁ ବିଧାତାର ସ୍ତୁତି କଲେ ବିରହିଣୀ ନାୟିକା ସୀତା। ବୈବର୍ଣ୍ଣ ଦଶା ହେତୁ ସୀତାଙ୍କର ବର୍ଣ୍ଣ ଧୂସର ହେଲା, ବିରହରେ ଧଳା ଓ ହଳଦିଆ ମିଶା ପାଣ୍ଡୁବର୍ଣ୍ଣ ହୋଇଗଲେ ସୀତା। କବି କଳ୍ପନା କରୁଛନ୍ତି, ପଦ୍ମ ଶୋଭାରେ ହାରି ବିନୟ କରିବାରୁ ସୀତା ଆପଣା କର ବା ତେଜକୁ ବ୍ୟୟ କରି ପଦ୍ମର କେଶରକୁ ସୁନ୍ଦର କଲେ, କାଳେ ସେ କାନ୍ତିକୁ ବାହୁଡ଼ାଇ ନେବ, ଏହି ତ୍ରାସ ବା ଭୟରେ ପଦ୍ମ ବନରେ ବା ଜଳରେ ବାସ କଲା। ଧୂସର ବା ପାଣ୍ଡୁବର୍ଣ୍ଣା ସୀତା ଏଭଳି ବର୍ଣ୍ଣିତା ହୋଇଛନ୍ତି। ବିମ୍ବଫଳ ଦେଖି ବହୁରୂପୀ ଏଣ୍ଡୁଅ ଭସ୍ମ ବୋଳି ହେବା ଭଳି ସେ

ବାକ୍ୟ ଜମ କରେ। ବାଳିଶ ବା ନବୁଝିବା ଲୋକର ବିସ୍ମୟ ପାଇଁ ଓ ବୁଦ୍ଧ ବା ପଣ୍ଡିତଙ୍କୁ ମୋହିବା ପାଇଁ ଏହା ହୋଇଛି ବୋଲି ଛାନ୍ଦ ଶେଷରେ କହିଛନ୍ତି ଭଞ୍ଜ। ସଖୀଙ୍କ ସାନ୍ତ୍ୱନା ବାକ୍ୟରେ ସୀତାଙ୍କର ଚିତ୍ତ ବୋଧ ହେଲା, ବିରହରେ ସାତ୍ତ୍ୱିକ ବିକାର ତାର ବା ଦୀପ୍ତ ହେଲା। କବି ବର୍ଣ୍ଣନା କଲେ ଏ ବିକାରରେ ତାର ବା ସୀତାଙ୍କର ହସ ଦେଖାଗଲା, ଏହା ବିକାରଗ୍ରସ୍ତ ହାସ୍ୟ। ମନେ ହେଲା ତାର ପ୍ରଭାତ କାଳ ବିଗତ ପ୍ରଭା ବା ମଳିନ ହୋଇଗଲା। ବେତନ ପାଇବା କର୍ମଚାରୀ ପ୍ରାପ୍ୟ ପାଇବା ବିନୟରେ କହିଲା ଭଳି ତାର ଅର୍ଥାତ୍ ଉଚ୍ଚସ୍ୱରରେ କହିଲେ ସୀତା। ତାର ବେଦନା ମୁକ୍ତି ପାଇଁ ବିଧାତାର ସ୍ତୁତି କଲେ ବିରହିଣୀ ନାୟିକା ସୀତା। ବୈବର୍ଣ୍ଣ ଦଶା ହେତୁ ସୀତାଙ୍କର ବର୍ଣ୍ଣ ଧୂସର ହେଲା, ବିରହରେ ଧଳା ଓ ହଳଦିଆ ମିଶା ପାଣ୍ଡୁବର୍ଣ୍ଣ ହୋଇଗଲେ ସୀତା। କବି କଳ୍ପନା କରୁଛନ୍ତି ପଦ୍ମ ଶୋଭାରେ ହାରି ବିନୟ କରିବାରୁ ସୀତା ଆପଣା କର ବା ତେଜକୁ ବ୍ୟୟ କରି ପଦ୍ମର କେଶରକୁ ସୁନ୍ଦର କଲେ, କାଳେ ସେ କାନ୍ତିକୁ ବାହୁଡ଼ାଇ ନେବ ଏହି ତ୍ରାସ ବା ଭୟରେ ପଦ୍ମ ବନରେ ବା ଜଳରେ ବାସ କଲା। ଧୂସର ବା ପାଣ୍ଡୁବର୍ଣ୍ଣା ସୀତା ଏଭଳି ବର୍ଣ୍ଣିତା ହୋଇଛନ୍ତି। ବିମ୍ବଫଳ ଦେଖି ବହୁରୂପୀ ଏଣ୍ଡୁଅ ଭସ୍ମ ବୋଳି ହେବା ଭଳି ସେ ପାଣ୍ଡୁର ବର୍ଣ୍ଣା ହେଲେ। ପ୍ରୀତି ଓ ଆଦରରେ ବଶୀଭୂତ ରାମ ଭୂତପତି ଶିବଙ୍କ ରିପୁ ବା ଶତ୍ରୁ କାମଦେବଙ୍କ ଦରେ ବା ଭୟରେ ବିଚାର କରୁଛନ୍ତି, ଖର ରାକ୍ଷସ ରୂପୀ ପଞ୍ଚବିଶିଖ କାମଦେବ ବାଣ ନିବାରଣ ପାଇଁ ସୀତା ହିଁ ବାର ବାଣ ଅର୍ଥାତ୍ ରକ୍ଷାକାରୀ ସାଞ୍ଜୁ ଭଳି। ସ୍ୱଭାବରେ ବିଶାଖା ବା ଶାଖାବିହୀନ ଏକାକୀ ରାମଚନ୍ଦ୍ର, ବିଶାଖା ନକ୍ଷତ୍ରପତି ଅର୍ଥାତ୍ ଚନ୍ଦ୍ର ଭଳି ମୁଖ ଥିବା ସୀତାଙ୍କୁ ଧ୍ୟାନ କଲେ ବା ମନରେ ଚିନ୍ତା କଲେ। ସେ ଆହୁରି ଚିନ୍ତା କଲେ ବାହୁଳତାରେ ଅର୍ଥାତ୍ କୃତିକା ନକ୍ଷତ୍ର ସଦୃଶ ଉଜ୍ଜ୍ୱଳ ସୀତା ଆଗରେ ମୁଁ ଦିନ ତୁଳନୀୟ ନୁହେଁ, ବାହୁଲତାରେ କେବେ ବାନ୍ଧିପାରିବି ତାକୁ। ସେ ବିଶୁଦ୍ଧା ବନ୍ଧୁର ବନ୍ଧୁକ ଫୁଲ ଅଧରର ସୁଧା କେବେ ପାନ କରିବି।

ମୁକ୍ତି ପାଇଁ ବିଶଲ୍ୟକରଣୀ ଔଷଧ ସ୍ୱରୂପା ସୀତାଙ୍କ ପାଇଁ ରାମ କେବଳ ଝୁରି ହେବାକୁ ଲାଗିଲେ। ବିବାହ ହୋଇସାରିବା ପରେ ଚତୁର୍ଥୀ ହେବା ବିଳମ୍ବ ଜାଣି ନବବିବାହିତ ଯୁବକଟିଏ ଯେପରି ଉତ୍କଣ୍ଠାଜନିତ କଷ୍ଟ ଅନୁଭବ କରେ, କବି ଠିକ୍ ସେହି ଅନୁଭବ କରେଇଛନ୍ତି ରାମଚନ୍ଦ୍ରଙ୍କୁ। କପୋତମାନଙ୍କର ହୁଁ ହୁଁ ଶବ୍ଦ ଶୁଣି ରାମ ଭାବିଲେ ଦଶରଥ ବଶିଷ୍ଠ ଇତ୍ୟାଦି ଶିବିକାରେ ବସି ମିଥିଳା ଆଡ଼କୁ ଆସୁଛନ୍ତି କି, ଏହା ଭାବି ସେ ରାସ୍ତା ଆଡ଼କୁ ଚାହିଁଲେ। ଶବ୍ଦ ପ୍ରାଧାନ୍ୟ ରହିଲେ ଯେ କାବ୍ୟ ନିରସ ହୋଇଯାଏ, ତାକୁ ଭୁଲ ପ୍ରମାଣିତ କରି ଶବ୍ଦ ସହିତ ଖୁବ୍ ସୁନ୍ଦର ଅର୍ଥକୁ ମିଶାଇ ଦେଇ ଛାନ୍ଦଟିକୁ ଚମତ୍କାର ରୂପ ଦେଇଛନ୍ତି ଉପେନ୍ଦ୍ର ଭଞ୍ଜ। ଏଇଠି ଶେଷ ହୋଇଛି କାବ୍ୟର ଦ୍ୱାଦଶ ଛାନ୍ଦ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥଚିତ୍ରର ଗୀତ। କଥଚିତ୍ର ସମୟ ଖେଳୁଛି ଚକା ଭଉଁରୀ କଣ୍ଠଦାନ କରିଛନ୍ତି ଅନୁରାଧା ପଡ଼ୱାଲ ଏବଂ ଅଭିଜିତ। ଗୀତ ନିମାଇ ମହାନ୍ତି, ସଙ୍ଗୀତ ମଳୟ ମିଶ୍ର। କଥାଚିତ୍ର ସମୟ ଖେଳୁଛି ଚକା ଭଉଁରୀ।

ଏଥର ଶୁଣନ୍ତୁ ପ୍ରେମ ରୋଗୀ କଥାଚିତ୍ରରୁ ଏହି ଗୀତଟି କଣ୍ଠଦାନ କରିଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ପ୍ରଶାନ୍ତ ପାଢ଼ୀ। କଥାଚିତ୍ର ପ୍ରେମ ରୋଗୀ।

0: Akashvani at 90.
1: ଶୁଣିଛନ୍ତି କେତ୍ରୀୟ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ, କଣ୍ଠଦାନ କରିଛନ୍ତି ସୌରଭ ନାୟକ ଏବଂ ତପ ମିଶ୍ର। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ପ୍ରେମ ଆନନ୍ଦ। କଥାଚିତ୍ର ଚାନ୍ଦିନୀ ଆଇ ମିସ୍ ୟୁ।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଗ୍ରୀଷ୍ମ ପ୍ରବାହ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ, ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ, ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ, ଘରେ ପରଦା ଟାଣନ୍ତୁ, ରାତିରେ ଝରକା ଖୋଲା ରଖନ୍ତୁ, ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ, ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ, ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯେପରିକି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ, ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା, ଜୋତା, ଚପଲ, ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ, ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ଏବଂ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ର ଜେହର କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ। ଗୀତିକାର ସୈଦ କାଦ୍ରୀ, ସଙ୍ଗୀତକାର ରୂପ କୁମାର ରାଠୋଡ଼, ମ୍ୟୁଜିକ୍ ରିକ୍ରିଏଟେଡ଼ ଅନୁ ମଲ୍ଲିକ। କଥାଚିତ୍ର ଜେହର।

କଥାଚିତ୍ର ମୁକାବିଲା କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଅଭିଜିତ ଓ ସାଥୀ ଗୀତିକାର ମହେନ୍ଦ୍ର ଦେହଲବି ସଙ୍ଗୀତ ଦିଲୀପ ସେନ ସମୀର ସେନ କଥାଚିତ୍ର ମୁକାବିଲା।

ପ୍ରଚାର କଲୁ କେତୋଟି ହିନ୍ଦୀ କଥଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 10ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ନମସ୍କାର, ଶୁଭ ସକାଳ। ଏକ ନୂତନ ସଂସ୍କରଣ ସହିତ ଖୋଲା ଝରକାର ଅଗଣାରେ ମୁଁ ଗୀତାଞ୍ଜଳି ସାହୁ ଆପଣମାନଙ୍କୁ ସାଦର ସ୍ୱାଗତ ଜଣାଉଛି। ଶ୍ରୋତବନ୍ଧୁ, ଆଜିର ଚାକଚକ୍ୟ ଭରା ବସ୍ତୁବାଦୀ ଦୁନିଆରେ ମଣିଷ ପାଖରେ ସବୁକିଛି ଅଛି, କିନ୍ତୁ କାହିଁକି କେଜାଣି ବେଳେବେଳେ ଲାଗେ ସବୁ ଥାଇ ମଧ୍ୟ ସେ ନିଶ୍ୱ। ଆଧୁନିକତାର ଅନ୍ଧ ଦୌଡ଼ରେ ଆମେ ସୁଖ ସୁବିଧା ତ ସାଉଁଟୁଛୁ, ହେଲେ ଅନ୍ତରର ସେହି ସ୍ୱାଭାବିକ ପ୍ରସନ୍ନତାକୁ ସତ୍ୟ ବା କେଉଁଠି ହଜାଇ ଦେଉଛୁ। ଆଜିର ସମୟରେ ଅନେକ ଲୋକ ଭାବନ୍ତି ଯେ ଧନ, ଗାଡ଼ି, ଘର ଓ ସବୁ ସୁବିଧା ଥିଲେ ମଣିଷ ଖୁସି ହେବ, କିନ୍ତୁ ପ୍ରକୃତରେ ଖୁସିର ଅର୍ଥ ହେଉଛି ମନର ଶାନ୍ତି, ସନ୍ତୋଷ ଓ ସମ୍ପର୍କର ଉଷ୍ମତା। ଆଧୁନିକ ଜୀବନରେ ମଣିଷ ବହୁତ ବ୍ୟସ୍ତ ହୋଇପଡ଼ିଛି, କାମର ଚାପ, ପ୍ରତିଯୋଗିତା ଏବଂ ସୋସିଆଲ ମିଡ଼ିଆର ତୁଳନାତ୍ମକ ଭାବନା ମଣିଷକୁ ଅଶାନ୍ତ କରୁଛି। ଆଜି ଲାଇକ୍ କମେଣ୍ଟ ଭର୍ଚୁଆଲ ମାୟାନଗରୀରେ ବାନ୍ଧି ହୋଇ ଆମେ ସମ୍ପର୍କର ଉଷ୍ମତାଠାରୁ ଦୂରେଇ ଯାଉଛେ, ଫଳରେ ବିଷାଦ, ନୈରାଶ୍ୟ, ମାନସିକ ଅସନ୍ତୋଷର ଅନ୍ଧକାର ଆମ ମନକୁ ସର୍ବଦା ଘେରି ରହୁଛି। ଏହାଦ୍ୱାରା ମଣିଷ ନିଜର ମାନସିକ ସ୍ୱାସ୍ଥ୍ୟ ହରାଇ ବସୁଛି ଓ ପ୍ରକୃତ ଆନନ୍ଦ ହ୍ରାସ ପାଉଛି। ଏସବୁଠୁ ମୁକ୍ତି ପାଇବାକୁ ହେଲେ ପ୍ରଥମେ ଆମକୁ ମାନସିକ ଶାନ୍ତି ମନରେ ଆଣିବାକୁ ହେବ। ପ୍ରଥମେ ନିଜକୁ ଭଲ ପାଇବା, ପରେ ପରେ ଆମ ଆଖପାଖରେ ସମସ୍ତଙ୍କୁ ଆମେ ଭଲ ପାଇବା। ସବୁବେଳେ ସକାରାତ୍ମକ ଚିନ୍ତା କରିବା, ନକାରାତ୍ମକ ଚିନ୍ତାକୁ ମନରେ ଆଣିବା ନାହିଁ। ପ୍ରକୃତିକୁ ଭଲ ପାଇବା, କିଛି ସମୟ ନିଜ ପାଇଁ ଦେବା, ନିଜର ଯତ୍ନ ନେବା, ଯୋଗ, ଧ୍ୟାନ, ପ୍ରାଣାୟାମ କରିବା, ପୁସ୍ତକ ପଢ଼ିବା, ପରିବାର, ବନ୍ଧୁ ପରିଜନଙ୍କ ସହିତ ସମୟ କାଟିବା, ସୋସିଆଲ ମିଡ଼ିଆଠାରୁ ଯଥାସମ୍ଭବ ଦୂରେଇବା କିମ୍ବା ତା'ର ବ୍ୟବହାର କମ୍ କରିବା, ଯଥାସମ୍ଭବ ଅନ୍ୟମାନଙ୍କୁ ସାହାଯ୍ୟ ସହଯୋଗ କରିବା। ଏଇଭଳି ଛୋଟ ଛୋଟ ଅଭ୍ୟାସ ଆମକୁ ମାନସିକ ଶାନ୍ତି ପ୍ରଦାନ କରିବାରେ ସହାୟକ ହେବ ନିଶ୍ଚୟ।

ଶ୍ରୋତବନ୍ଧୁ, ଆଜି ହେଉଛି ମେ 21 ତାରିଖ, ଇଣ୍ଟରନ୍ୟାସନାଲ୍ ଟି ଡେ ବା ଆନ୍ତର୍ଜାତୀୟ ଚା ଦିବସ। ଭାରତରେ ଚା'ର ଏକ ଅଲଗା ଦୃଷ୍ଟିଭଙ୍ଗୀ ରହିଛି। କେତେକ ପରିବାରର ଲୋକଙ୍କ ଦିନର ଆରମ୍ଭ ଚା'ରୁ ହିଁ ହୋଇଥାଏ। ଘରକୁ ଅତିଥି ଆସିଲେ ଚା' ଦ୍ୱାରା ସ୍ୱାଗତ ହୋଇଥାଏ, ତ ପୁଣି ସାଙ୍ଗସାଥି ବାହାରେ ମିଶିଗଲେ ଚା' ସହିତ ଖଟି ଗପର ଆସର, ଅଫିସରେ ଚା', କାମରୁ ବ୍ରେକ୍ ନେଲେ ଚା', ଏଭଳି ବିଭିନ୍ନ ଉପାୟରେ ଚା'କୁ ପାନୀୟ ଭାବରେ ବ୍ୟବହାର କରାଯାଏ। ଏହି ଇଣ୍ଟରନ୍ୟାସନାଲ୍ ଟି ଡେ ପ୍ରଥମେ 2005 ମସିହାରେ ଭାରତ, ଶ୍ରୀଲଙ୍କା, ଇଣ୍ଡୋନେସିଆ

ଏବଂ କେନିଆ ଭଳି ଚା ଉତ୍ପାଦନକାରୀ ଦେଶରେ ହୋଇଥିଲା। ପ୍ରଥମେ ପ୍ରତିବର୍ଷ ଡିସେମ୍ବର ମାସର 15 ତାରିଖରେ ଏହି ଦିବସ ପାଳନ କରାଯାଉଥିଲା। ଦୁନିଆରେ ପାଣି ପରେ ଚା ହେଉଛି ଏଭଳି ଏକ ପାନୀୟ ଯାହା ବେଶୀ ପେୟଦ୍ରବ୍ୟ ଭାବରେ ବ୍ୟବହାର ହୁଏ। ଆନ୍ତର୍ଜାତୀୟ ଚା ଦିବସର ଉଦ୍ଦେଶ୍ୟ ସାରା ବିଶ୍ୱରେ ଚା'ର ଲମ୍ବା ଇତିହାସ ଓ ତା'ର ଗହନ ସାଂସ୍କୃତିକ ଓ ଆର୍ଥିକ ମହତ୍ଵ ସମ୍ପର୍କରେ ସଚେତନତା ବଢ଼ାଇବା। ଆମେ ସମସ୍ତେ ଚା ଉଣା ଅଧିକି ପ୍ରତିଦିନ ପିଇଥାଉ। ପୁରା ଦେଶରେ ସବୁଠାରୁ ଅଧିକ ପିଆଯାଉଥିବା ପାନୀୟ ମଧ୍ୟରେ ଚା'ର ସ୍ଥାନ ହେଉଛି ପ୍ରଥମ। ଚା ଏଭଳି ଏକ ପାନୀୟ ଭାବରେ ଛିଡ଼ା ହୋଇଛି ଯେ ସମଗ୍ର ବିଶ୍ୱରେ ସଂସ୍କୃତିରେ ଏହାର ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ। ଜାପାନରେ ଥିବା ଶାନ୍ତ ଚା ସମାରୋହଠାରୁ ଆରମ୍ଭ କରି ଭାରତର ଦୃଢ଼ ଚା ପରମ୍ପରା ପର୍ଯ୍ୟନ୍ତ ଏହି ସୁଗନ୍ଧିତ ଇନଫ୍ୟୁଜନ୍ ଦୈନନ୍ଦିନ ଜୀବନରେ ବାନ୍ଧି ରଖିଛି। ଏହାର ସାଂସ୍କୃତିକ ମହତ୍ଵ ବାହାରେ ଚା ସ୍ୱାସ୍ଥ୍ୟର ଉପକାର ଓ ଅସୁବିଧା ପାଇଁ ମଧ୍ୟ ଧ୍ୟାନ ଆକର୍ଷଣ କରିଛି।

ସୁଗନ୍ଧ ଏବଂ ସ୍ୱାଦ ପାଇଁ ଚା ଦେଶ ବିଦେଶରେ ଏକ ଲୋକପ୍ରିୟ ପାନୀୟ। ଏହାକୁ ଏକ ଅର୍ଥକାରୀ ଫସଲ ରୂପରେ ଚାଷ କରାଯାଇ ଆସୁଛି। ବିଭିନ୍ନ ଦେଶରେ ଏହି

ତାଲିକାରେ ଚୀନ ରହୁଛି ଶୀର୍ଷ ସ୍ଥାନରେ। ଆମ ଦେଶ ଭାରତ ରହିଛି ଦ୍ୱିତୀୟ ସ୍ଥାନରେ। ଚୀନ ଓ ଭାରତ ମିଳିତ ଭାବରେ ବିଶ୍ୱର ପ୍ରାୟ 60%ରୁ ଅଧିକ ଚା ଉତ୍ପାଦନ କରିଥାନ୍ତି। ବିଶ୍ୱ ଚା ସାମ୍ରାଜ୍ୟରେ ଚୀନ ଅପ୍ରତିଦ୍ୱନ୍ଦ୍ୱୀ ସମ୍ରାଟ। ବାର୍ଷିକ 2.4 ମିଲିୟନ ଚା ଉତ୍ପାଦନ ହୁଏ ଏହି ଦେଶରେ। ଭାରତର ଚା ବଗିଚାଗୁଡ଼ିକରେ ଯେମିତି ପ୍ରକୃତିର ଏକ ସବୁଜ ଗାଲିଚା, ଆସାମର ବ୍ରହ୍ମପୁତ୍ର ଉପତ୍ୟକାର କଳା ଚା ଏବଂ ଦାର୍ଜିଲିଂର ହିମାଳୟ ପାଦଦେଶରେ ଚାଷ କରାଯାଉଥିବା ଚା ସାରା ବିଶ୍ୱରେ ପ୍ରସିଦ୍ଧ। ତେବେ ବିଶ୍ୱର ସର୍ବବୃହତ୍ କଳା ଚା ଉତ୍ପାଦନକାରୀ ଦେଶ ଭାବରେ ଭାରତର ନାମ ବେଶ୍ ପ୍ରସିଦ୍ଧ। କେବଳ ଏକ ପାନୀୟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ଚା ଏକ ପ୍ରାକୃତିକ ଔଷଧର କାମ ଦେଇଥାଏ। ଏଥିରୁ ପ୍ରସ୍ତୁତ ବିଭିନ୍ନ ପାନୀୟର ସ୍ୱାସ୍ଥ୍ୟ ଉପକାରିତା ରହିଛି। ପ୍ରଥମତଃ ଚା ଆଣ୍ଟିଅକ୍ସିଡେଣ୍ଟରେ ଭରପୁର। ଚା'ରେ ଥିବା ପଲିଫଲେସ୍ ନାମକ ଆଣ୍ଟିଅକ୍ସିଡେଣ୍ଟ ଶରୀରର କୋଷଗୁଡ଼ିକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ। ଏହା ଶରୀରରେ ଥିବା ଅଶୋଧିତ ବା ବିଷାକ୍ତ ଉପାଦାନ ବାହାର କରିବାରେ ସହାୟକ ହୋଇଥାଏ। ଏହା ବ୍ୟତୀତ ଗ୍ରୀନ୍ ଟି କିମ୍ବା ବ୍ଲାକ୍ ଟି ନିୟମିତ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ ଏବଂ ଶରୀରରେ ଖରାପ କୋଲେଷ୍ଟ୍ରଲର ମାତ୍ରା କମିଥାଏ। ଏହା ହୃଦରୋଗ ହେବାର ଆଶଙ୍କାକୁ କମ୍ କରିବା ସହିତ ମସ୍ତିଷ୍କର ସଚେତନତା ରକ୍ଷା କରିବାରେ ବା ସତେଜତା ରକ୍ଷା କରିବାରେ ମଧ୍ୟ ସହାୟକ ହୋଇଥାଏ। ଚା'ରେ ଥିବା କାଫେନ୍ ଏବଂ ଏଲ୍ଥିଆନାଇନ୍ ମାନସିକ ସତେଜତା ବଢ଼ାଇଥାଏ। ଏହା ଏକାଗ୍ରତା ବୃଦ୍ଧି କରିବା ସହିତ ମନକୁ ଭଲ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ଚା'ର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ। ଯଦି ଚା'ରେ ଆମେ ଅଦା, ତୁଳସୀ କିମ୍ବା ଗୋଲମରିଚ ମିଶାଇଥାଉ, ତେବେ ଏହା ଶୀତ ଦିନରେ ଥଣ୍ଡା ଏବଂ ଜ୍ୱର ରୋକିବା ଭଳି ରୋଗ ପ୍ରତିଷେଧକ ଶକ୍ତି ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ।

ଏଥର ଆସନ୍ତୁ ଜାଣିବା ଚା ସମ୍ପର୍କରେ କିଛି ମଜାଦାର ତଥ୍ୟ। ସାରା ବିଶ୍ୱର ପ୍ରାୟ 70% ଲୋକ ଗୋଟିଏ କପ୍ ଚା'ରୁ ଦିନଚର୍ଯ୍ୟା ଆରମ୍ଭ କରିଥାନ୍ତି। ସାରା ଦୁନିଆରେ ପ୍ରତି ସେକେଣ୍ଡରେ 25,000 କପ୍ ଚା ପିଆଯାଏ। ଏକ କପ୍ ଉନ୍ନତ ମାନର ଚା ପାଇଁ 1,000ରୁ ଅଧିକ ଚା ପତ୍ର ବ୍ୟବହୃତ ହୋଇଥାଏ। ଚା ପିଇଲେ କ୍ୟାଫେଲିନ୍ର ନିଶା ହୁଏ ନାହିଁ। ଭାରତରେ ଚା'ର ଯାତ୍ରା ଆରମ୍ଭ ହୁଏ 5,000 ବର୍ଷ ପୂର୍ବରୁ। ଆମେରିକାରେ ଚା ପହଞ୍ଚେ 17ଶ ଶତାବ୍ଦୀରେ। 1700 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଚୀନରେ ଗ୍ରୀନ୍ ଟି'ର ପ୍ରଚଳନ ଥିଲା। ସାରା ଦୁନିଆରେ ଚା ପ୍ରତି ବଢ଼ୁଥିବା ଆଗ୍ରହ ଦେଖି ଚୀନ ଅନ୍ୟାନ୍ୟ ଚା ଚାଷ ଆରମ୍ଭ କରେ। ପୃଥିବୀ ପୃଷ୍ଠରେ ପ୍ରାୟ 3,000 ପ୍ରକାରର ଚା ପତ୍ର ରହିଛି। ସାରା ଦୁନିଆରେ ପାଣି ପରେ ସବୁଠୁ ଅଧିକ ପିଆଯାଉଥିବା ପାନୀୟ ହେଉଛି ଚା। ଅବିଶ୍ୱସନୀୟ ମନେ ହେଉଥିଲେ ବି ଏହା ସତ ଯେ ସାରା ଦୁନିଆରେ 20,000ରୁ ଅଧିକ ଶୈଳୀରେ ଚା ପ୍ରସ୍ତୁତ ହୋଇଥାଏ। ଆଫଗାନିସ୍ତାନ ଏବଂ ଇରାନର ଜାତୀୟ ପାନୀୟ ହେଉଛି ଚା। ଇଂଲଣ୍ଡର ଲୋକମାନେ ଦୈନିକ 16 କୋଟି କପ୍ ଚା ପିଇଥାନ୍ତି।

ଏଥର ଆସନ୍ତୁ ଜାଣିବା ଇତିହାସର ଆଇନରେ ଆଜିର ପ୍ରମୁଖ ଘଟଣାବଳୀ ସମ୍ପର୍କରେ। 1819 ଆମେରିକାର ନ୍ୟୁୟର୍କ ସହରର ସଡ଼କରେ ପ୍ରଥମ ଥର ସାଇକେଲ ଦେଖାଯାଇଥିଲା। ଏହାକୁ ସ୍ୱିଫ୍ଟ ୱାକର କୁହାଯାଉଥିଲା। 1840 ନ୍ୟୁଜିଲାଣ୍ଡକୁ ବ୍ରିଟେନର ଉପନିବେଶ ଘୋଷଣା କରାଯାଇଥିଲା। 1851 ଦକ୍ଷିଣ ଆମେରିକାର କଲମ୍ବିଆରେ ଗୋଲାମୀ ପ୍ରଥା ସମାପ୍ତ ହୋଇଥିଲା। 1881 ଆମେରିକାରେ ରେଡ଼କ୍ରସ୍ ସଂସ୍ଥା ସ୍ଥାପନ। 1904 ପ୍ୟାରିସ୍ଠାରେ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଅନ୍ତରାଷ୍ଟ୍ରୀୟ ଫୁଟବଲ ମହାସଂଘ ବା ଫିଫାର ସ୍ଥାପନା। 1991 ତାମିଲନାଡ଼ୁର ଶ୍ରୀ ପେରମ୍ବୁଦୁରଠାରେ ଆତ୍ମଘାତୀ ବୋମା ଆକ୍ରମଣରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା। 1994 ସୁସ୍ମିତା ସେନ ମାନିଲାଠାରେ ସମ୍ପନ୍ନ ହୋଇଥିବା 43ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ବିଜୟିନୀ ହୋଇ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। 2021 ପ୍ରସିଦ୍ଧ ପରିବେଶବିତ୍ ତଥା ଚିପ୍କୋ ଆନ୍ଦୋଳନର ପ୍ରମୁଖ ନେତା ସୁନ୍ଦରଲାଲ ବହୁଗୁଣାଙ୍କ ନିଧନ।

ଏଥର କିଛି ସ୍ଥାନୀୟ ସୂଚନା। ଜୁନାଗଡ଼ ପୋଲିସ ବାଇକ୍ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି 44 ଚୋରି ବାଇକ୍ ଉଦ୍ଧାର କରିବା ସହିତ ଘଟଣାରେ ସମ୍ପୃକ୍ତ 6 ଜଣଙ୍କୁ ଗିରଫ କରିଛି। ରବିଧାନର ପଞ୍ଜୀକରଣ ଓ ପି ପାସ୍ ପୋର୍ଟାଲ ଖୋଲିବା ଦାବିରେ କୋକସରାଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି। ଆମରଣ ଅନଶନରେ ବସିଲେ ଚାଷୀକୂଳ। ନୂଆପଡ଼ା ଜିଲ୍ଲାରେ ଗତକାଲି ଆନୁଷ୍ଠାନିକ ଭାବରେ ରବିଧାନ କିଣା ଆରମ୍ଭ ହୋଇଯାଇଛି। ସର୍ବଭାରତୀୟ ଔଷଧ ସଂଘ ତଥା ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ବନ୍ଦ ଡାକରା ଦାବିରେ ଗତକାଲି କଳାହାଣ୍ଡି ଜିଲ୍ଲାର ସମସ୍ତ ଔଷଧ ଦୋକାନ ବନ୍ଦ ରଖି ଆନ୍ଦୋଳନରେ ସମସ୍ତ ଔଷଧ ଦୋକାନୀ ସାମିଲ ହୋଇଛନ୍ତି। ଧାନ ପଞ୍ଜୀକରଣକୁ ନେଇ ଗର୍ଜିଲେ ମେଗାଲିଫ୍ଟ ଅଞ୍ଚଳର ଚାଷୀ। ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ

ଏଥର ପାଣିପାଗର ସୂଚନା। ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ। ପାଣିପାଗ ବିଭାଗର ସତର୍କ ସୂଚନା। ଆଗାମୀ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ଟିକିଏ ବି ନିସ୍ତାର ମିଳିବ ନାହିଁ। ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ। ଗତକାଲି ରାଜ୍ୟର କଳାହାଣ୍ଡି ସମେତ 21ଟି ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିଲା। 8ଟି ସ୍ଥାନରେ 43 ଡିଗ୍ରୀ ତାତି ଉପରେ ରହିଛି।

ସମୟ ଚାଲିଥାଏ ତା ବାଟରେ, କେହି କେବେ ବାନ୍ଧି ରଖିପାରେ ନାହିଁ ତାକୁ, ବାନ୍ଧି ରଖିବା ମଧ୍ୟ ସମ୍ଭବ ନୁହେଁ। ତେବେ ସେହି ସମୟ ଅତିବାହିତ ହେବା ପରେ ରହିଯାଏ ଆମ ପାଖରେ କିଛି ଖଟାମିଠା ସ୍ମୃତି, ଆଉ ସେହି ଖଟାମିଠା ସ୍ମୃତିକୁ ନିଜ ମନରେ ନିଜ ଭାବନାରେ ସବୁବେଳ ପାଇଁ ଆମେ ଉଜ୍ଜୀବିତ ରଖିଥାଉ। ତେବେ ଆଗାମୀକାଲି ଆଉ ଏକ ନୂତନ ସଂସ୍କରଣ ସହିତ ଖୋଲା ଝରକା କାର୍ଯ୍ୟକ୍ରମରେ ଉପସ୍ଥିତ ହେବୁ ନିଶ୍ଚୟ। ଆଜି ଦିନଟି ଆପଣ ସମସ୍ତଙ୍କ ପାଇଁ ଶୁଭଙ୍କର ହେଉ, ଏହି କାମନା ସହିତ କାର୍ଯ୍ୟକ୍ରମରୁ ବିଦାୟ ନେଉଛି ମୁଁ ଗୀତାଞ୍ଜଳି ସାହୁ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏତିକିରି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପୂର୍ବାହ୍ନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ। ଦ୍ୱିତୀୟ ଅଧିବେଶନରେ 12:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ, କେତୋଟି ସୁଗମ ସଙ୍ଗୀତ। 12:30 ଶିଳ୍ପୀମାନେ ହେଲେ ସନାତନ ପୁରୋହିତ ଦାସ ଏବଂ ରେନାରାଣୀ ପ୍ରଧାନ। ଚାଷର କଥା 1:10 1:20 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପାରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହିନ୦୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ 2:45। ଏଥିଲା ଆମର ପରବର୍ତ୍ତୀ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଆସିବୁ 12:00। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ସମୟ ଦିନ 12 କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତାବନ୍ଧୁଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ ଏବଂ FM ମାଧ୍ୟମରେ 100.3 MHz ଯୋଗେ। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ମିଳିତ କଣ୍ଠରେ ଶିଳ୍ପୀମାନେ ହେଲେ ନବଜୋତ ସିଂ, ଶାଶ୍ୱତ ସଚିବ, ଖାନ ସାହ, ଜସ୍ମିନ, ସୁଧୀର, ରିବେଲ ଏବଂ ଟୋକେନ। ଗୀତ ରଚନା କରିଛନ୍ତି ଇର୍ଷାଦ କାମିଲ, ସଙ୍ଗୀତ ଶାଶ୍ୱତ ସଚିବ, କଥାଚିତ୍ର ଧୁରନ୍ଧର।

ପରବର୍ତ୍ତୀ ଶିଳ୍ପୀ ହେଲେ ଆଦିତ୍ୟ ରେଖାରୀ। ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ସଚିନ ଜିଗର। କଥାଚିତ୍ର ପରମ ସୁନ୍ଦରୀ।

ଶ୍ରୋତାବନ୍ଧୁ ଆପଣ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ଶିଳ୍ପୀ ହେଲେ ମଧୁବନ୍ତୀ ବାଗ୍ଚି, ସୁମନ୍ତ ମୁଖାର୍ଜୀ, ସଙ୍ଗୀତ କୁମାର, କଥାଚିତ୍ର ହାଉସଫୁଲ୍ 5।

ଶୁଣୁଛନ୍ତି ଶିଳ୍ପୀ କମାଲ ଖାନ ଏବଂ ପଲକ ମୁଚ୍ଛଲଙ୍କ କଣ୍ଠରେ ଏହି ଗୀତଟି। ଗୀତିକାର ହେଲେ ସବିର ଅହମ୍ମଦ, ସଙ୍ଗୀତ ହିମେଶ ରେଶିମିଆ, କଥାଚିତ୍ର କିସ୍କା ଭାଇ କିସ୍କା ଜାନ୍।

ଶେଷରେ ଶିଳ୍ପୀ ହେଲେ ପରମ୍ପରା ଟଣ୍ଡନ। ଗୀତରଚନା କରିଛନ୍ତି ଫରହାନ ମେନନ, ସଙ୍ଗୀତ ଗୌରବ ଦାସଗୁପ୍ତା, କଥାଚିତ୍ର ବାଗିଫୋର।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ, ଗୀତ ରଚନା କରିଛନ୍ତି ବାବାଜୀ ଚରଣ ଜେନା।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: କେନ୍ତା ଚାଷ୍ ଯେନ୍ଟାକି ଠିକ୍ ହିପାସେ କରି ଜାଣିଲେ ଅଧିକ ଲାଭ ମିଲ୍ସି। ମାତର ବେଲେ ବେଲେ ଠିକ୍ ସମୟନେ ଦରକାର ହିସାବନେ ଖତ୍ ସାର ନେଇ ଦେଇପାରିଲେ କଦଳୀ ଚାଷନୁ ନୁକସାନ ହେବାର ବି ଡର ଅଛେ। ଆମର ଅଧିକାଂଶ ଚାଷୀ ଭାଇମାନେ କଦଳୀ ଗଛନେ ସାର ଦେଲା ବେଲ୍କେ ଗଛର ଚାରାଡ଼େ ଖାଲି ଝିଟି ଝିଟି ଦେସନ୍, ଯାହାଥିର୍ ଲାଗି ଗଛର ଚେର୍ ନେଇଥିଲା ଜାଗାମାନ୍କେ ବି ହେନ୍ତା ହେନ୍ତା ପଡ଼ିକରି ଖୁଆଇଥି ଯାଏସି। ସାର ମାଟିନେ ଅଟକା ମିଶି ଯାଏସି, ମାତ୍ର ଗଛକେ ହେତ୍କି ନେଇ ମିଲିପାରେ ନା। ଏ ସମସ୍ୟାକେ ଦୂର କରବାର୍ ଲାଗି ହେଲେ ଆମ୍କେ ଜାଣିବାକେ ପଡ଼ବା ଯେ କେନ୍ତା କରି ଗଛନେ ସାର ଦେମା। ସାରକେ ଏକାସନେ ନେଇ ଦେଇକରି ଭାଗ ଭାଗ କରି କରି ଗଛ ବଢ଼ୁଥିବାର ଅଲଗା ଅଲଗା ସମୟମାନଙ୍କେ ଦେବାର କଥା। ଗଛର ଯେତିକି ବେଲେ ବେଶୀ ଦରକାର ଅଛେ ସେତିକି ବେଲେ ଏକା ସାର ଦେଲେ ବନେ। କମ୍ ମାଇଟ୍ ସନେ ଭିରେଇ କରି ସାରକେ ଦେବାକେ ପଡ଼ବା। ଗଛର ଠାନୁ ଏତକି ଲେଖା ଦୂରନେ ଆରୁ ଏତକି ଲେଖା ଗଡ଼ିଆନେ ସାରକେ ଦେମା ଯେ ଗଛର ଚେର ତାକେ ନେଇ ପାରୁଥିବା। ପରୀକ୍ଷା କରି କରି ଦେଖାଯାଇଛି ଯେ କଦଳୀ ଗଛର ଚେର ଗଛର ପାଖେନେ ଆରୁ ଉପରେ ଉପରେ ଥିସି। ମୂଲ ଗଛ ଠାନୁ ପାଖାପାଖି 2 ଫୁଟ ଦୂରିଆ ଆରୁ ଫୁଟେକ ବାଗିର ଗଡ଼ିଆ ତକ ଇଟା ଲମି ଲମି ଥିସି। କଦଳୀ ଗଛକେ ସାର ଦେବା ଠିକ ଉପାୟ ମାନେ ହେଲା, ଜବକ୍ଷା ଯାନ ସାର ଦଉଛୁ ବେଲେ ଆମୋନିୟମ ସଲଫେଟକେ 4 ଭାଗ କରି କରି ଦେମା। ସେଟା ହେଲା ପହିଲା ଅବସ୍ଥା, ତାର ଠାନୁ ଟିକେ ଡେରିନେ ଫୁଲ କଢ ଆରମ୍ଭ ହେଲା ବେଲ୍କେ ଆରୁ ଫଲ ଆଇଲା ବେଲ୍କେ। ପହିଲା ଅବସ୍ଥାନେ ଦେଲା ବେଲ୍କେ ଗଛ ଠାନୁ ଫୁଟେକ 2 ଫୁଟ ଲେଖା ଛାଡ଼ି କରିଦେମା, ତେନ୍କେ 2 ରୁ 3 ଫୁଟ ଛାଡ଼ି କରି ଦେବାର କଥା। ସେନ୍ତା ଫସ୍ଫରସ୍ ଲାଗି ସିଙ୍ଗଲ ସୁପର ଫସ୍ଫେଟ୍କେ 2 ଭାଗ କରି କରି ଦେବାକେ ପଡ଼୍ବା। ପ୍ରଥମ ଭାଗକେ ଗଛ 50 ଦିନର ହେଇଥିଲା ବେଲ୍କେ ଗଛନୁ 1.5-2 ଫୁଟ ଛାଡ଼ି କରି ଗୁଲେଇ କରି ନାଲି କରି କରି ସେଥିନେ ଦେମା। ପଛର ଭାଗକେ କଦଳୀ ଗଛ 4 ରୁ 6 ମାସ ଲେଖା ହେଇଥିଲା ବେଲ୍କେ ଗଛନୁ 2.5 ଫୁଟ ଦୂରେନେ ଦେବାର କଥା। ଏଇ ଗଛନେ କଦଳୀଟା ଗୋଟେ ମଜବୁତ କାନ୍ଦିନେ ହେଇଥିସି ଆରୁ ଫଲ ଧରବାର ଆରମ୍ଭ ହେବାର ବେଲ୍କେ ଖାଦ ସାର ଆଗ ଦିଆଯାଏସି। ହେଥିଲାଗି 15 ଗ୍ରାମ ଆମୋନିୟମ ସଲଫେଟ, 2.5 ଗ୍ରାମ ସଲଫେଟ ଅଫ୍ ପଟାସ ଆରୁ 500 ଗ୍ରାମ ଗୋବରକେ ସାନି କରି ଖାନ୍ଦିର ଟିପିନେ ତାକେ ଛାପିଦେମା। ଏନ୍ତା କଲେ ଆର୍ ଅଧିକ କଦଳୀ ଧର୍ସି ଖାନ୍ଦିନେ। ଆମେ ଯଦି 9 ପୂର୍ବାନ୍ କିସମର କଦଳୀ ଗଛ ଲଗେଇଛୁ, ତାର୍ ଲାଗି 5 ଗ୍ରାମ ଆମୋନିୟମ ସଲଫେଟ, 2.5 ଗ୍ରାମ ସଲଫେଟ ଅଫ୍ ପଟାସ ବାନ୍ଧିଦେଲେ ଅଧାନୁ ଅଧିକ ଖାନ୍ଦି ବଢ଼ିଯାଏସି। ଇ ଉପେ କଲେ ସାର ଦେବାର ଲାଗି ଅଧିକା ଖର୍ଚ୍ଚା ନେଇ ପଡ଼େ କି ଇତାର 20 ଗୁଣ ବି ଫଲ ଭିତରକେ ନେଇଯାଏ ନା। ଏଥିନୁ ଆମେ ଜାଣିଲୁ ଯେ କଦଳୀ ଗଛନେ ଖାନ୍ଦିକେ ବଡ଼ କରବାର ଲାଗି ଆମେ ସିଧା ସିଧା ଖାନ୍ଦିନେ ଏକା ସାର ଦେଇ ପାର୍ମା। ଆମର ଚାଷୀ ଭାଇମାନେ ସବେ ଜାଣିଛୁ କଦଳୀର ମୂଲ ଗଛନୁ ତରାତରା ଆଡ଼କେ ପୁଆ ବାହାରସି ଆରୁ ଇଟା ମାନେ ତାର ପିଲ୍ ବାଗିର କାମ ଦେସି। ମାର ପେଟେ ଥିଲା ବେଲ୍କେ ଛୁଆ ଯେନ୍ତା ମା ଠାନୁ ଖାଇତ ପାଇଥିସି, ସେନ୍ତା ମା ଗଛ ଠାନୁ ଏ ପିଲ୍ ପୁଆମାନେ ବି ଖାଇଦ ଆନିକରି ବଢ଼ିଥିସନ୍ ଆରୁ ପଛକେ ସେମାନେ ଗୋଟେ ଗୋଟେ ବଡ଼ କଦଳୀ ଗଛ ହେଇଯାଏସନ୍। ହେଥିର୍ଲାଗି କଦଳୀ ଗଛର ଖାନ୍ଦି କାଟିଲା ଉତାରୁ ମା ଗଛକେ ସାଙ୍ଗେ ସାଙ୍ଗେ ନେଇ କାଟବାର କଥା। କାହିଁକା ଯେ କି ମା ଗଛର ଜବକ୍ଷା ଯାନ ସାର, ଫସ୍ଫରସ୍, ପଟାସ, ବୋରନ୍ ଆଦି ସାରମାନେ 2 ମାସ ତକ ପୁଆ ଗଛକେ ଯାଇସି। ଯଦି କାଟିଦେମା ବେଲେ ଉଖଲା ଉଖଲା ଯେନ୍ ସାରମାନେ ପୁଆକେ ମିଲିଥିତା ସେଟା ଆର୍ ନେଇ ମିଲିପାରେ ନା। ହେଥିର୍ଲାଗି ବୋଲି ଆର୍ ଥରେ ଖର୍ଚ୍ଚା କରି କରି ପଇସା ଦେଇକରି କିଣିକରି ସେମାନଙ୍କେ ଦେବାକେ ପଡ଼୍ବା। ସବୁଠାନୁ ମୂଲ କଥା ଆମେ ମନେ ରଖମା ଯେ କଦଳୀ ଗଛନେ ସାର ଦେବାର ଥିଲେ ଠିକ୍ ସମୟ ଦେଖି ଦେଖି ଦେମା। ଏମିତି କଲେ ଗଛକେ ସାର ଦେବାଟା ଠିକ୍ସେ ଲାଗ୍ସି ଆରୁ ସାର ଲାଗି ବେଶୀ ଖର୍ଚ୍ଚା ନେଇ ହିଏ ନା। ଗଛ ବି ମଜବୁତି କରି ବଢ଼ବାର ସନେ କଦଳୀ ଫୁନି ଅତକା ଫଲ୍ସି।
1: ଶୁଣିଲି କୃଷି ସୂଚନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚାଷର କଥା।

ଜୋତା ଚପଲ ଓ ଧଳା ଚପଲ ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏତିକିରେ ଶେଷ ହେଲା।

0: ଶ୍ରୋତା ବନ୍ଧୁ, ଆପଣ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।
1: ଏକ ଗୃହିଣୀ ଆଉ ତାର ଅନ୍ତରାତ୍ମାର ବିଜୁଳି ବିଲ୍, ସଉଦା, ସ୍କୁଲ ଫିସ୍ ସବୁ ହେଇଗଲା। ବନିଗଲା ବଜେଟ୍? ହଁ, 5000 ବଞ୍ଚିଗଲା। ତ ନୂଆ ଶାଢ଼ୀ ନେଇଯିବା? ନା, ଗଲା ମାସରେ ହିଁ ତ ନେଇଥିଲି ଆଉ ଗୋଟିଏ। ନା, ପ୍ରଥମେ ବଜେଟ୍ ବନାଅ, ତାପରେ ଛୋଟ ଛୋଟ ସଞ୍ଚୟକୁ ବ୍ୟାଙ୍କରେ ସେଭ୍ କର, ଆଉ ଟଙ୍କାକୁ ବଢିବାର ଦେଖ। ଦେଖେଇ ହଉଛି ଏବେ, ଯାଅ ଭାଇ।
2: RBI କହେ,
1: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: କମ ସୁଧରେ ଲୋନ ଦରକାର, ତାବି ଆପ୍ରେ
2: ବସିଲା। ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
4: RBI କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
6: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
7: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
8: पॉडकास्ट और वायरल रील्स के शोर में सोचो असली OG कौन है। बॉस, रेट्रो इज द न्यू कूल और इंडिया का सबसे पहला ट्रेंड सेटर है अपना आकाशवाणी। वही सुकून वाली वाइब, म्यूजिक और सॉलिड इन्फो पूरे 90 सालों से नॉन स्टॉप ट्रेंडिंग। ट्यून इन करो, क्योंकि लेजेंड्स कभी आउटडेटेड नहीं होते। आकाशवाणी, 90 ईयर्स से इंडिया की ओरिजिनल आवाज।

ଆଜିର ଶକ୍ତି ରୂପା ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ଆମର ସମସ୍ତ ଶ୍ରୋତା ଭଉଣୀଙ୍କୁ ସ୍ୱାଗତ କରୁଛି। ମୁଁ ପଙ୍କଜିନୀ ଗୁରୁ, ନମସ୍କାର।

ଭଉଣୀମାନେ, ଅସହ୍ୟ ଗରମ ହେଉଛି ନା, ତା ସଙ୍ଗେ ସଙ୍ଗେ କେତେକ ଜାଗାରେ ଗୁଳୁଗୁଳି, ଭାରି କଷ୍ଟ। ଆମ ସମସ୍ତଙ୍କ ଇଚ୍ଛା କେବେ ଏ ଖରା ଯିବ ଆଉ ବର୍ଷା ଆସିବ। ଭଉଣୀମାନେ, ଖରାଦିନରେ ଆଉ ଗରମ ହେବନି ତ କ'ଣ, କିନ୍ତୁ ଆଜିର ସମୟରେ ଖରାର ପ୍ରଭାବ ଟିକିଏ ବେଶୀ ଆଉ ଅଲଗା। କାରଣ ହେଉଛି ଆମ ସମସ୍ତଙ୍କର ଅବହେଳା ଯୋଗୁଁ। ବର୍ଷା ଦିନ ଆସିଲେ ସମସ୍ତେ ଯଦି ମନେ ପକାଇକି ଗଛ ଲଗାଇବା ଆଉ ତାର ଯତ୍ନ ନେଇକି ବଞ୍ଚାଇବା, ତାହେଲେ ନିଶ୍ଚୟ ଏଇ କଷ୍ଟରୁ ଆମେ ସମସ୍ତେ ରକ୍ଷା ପାଇପାରିବା। ଏଇ ମୂଳ କଥାକୁ ସମସ୍ତେ ଶୁଣିକି ମଧ୍ୟ ନ ଶୁଣିଲା ଭଳି ହେଉଛନ୍ତି। କିନ୍ତୁ ଏଥରକ ନିଶ୍ଚୟ ଗଛ ଲଗାଇବା କେତେ ସହଜ କାମଟି କହିଲେ। ଏଇ ସହଜ କାମ ଭଳି ଆମର ଯେଉଁ ମନକୁ ଆମେ ଖୁସି କରୁ, ସେଇ ଯେଉଁ ସହଜ ବାଟଟା ହେଉଛି ସୁନ୍ଦର ସୁନ୍ଦର ଗୀତ ଶୁଣିକି। ସେଥିପାଇଁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ କେତୋଟି ଚଳଚ୍ଚିତ୍ରର ଗୀତ। ସେଗୁଡ଼ିକ ହେଉଛି ଧର୍ମର ହେବ ଜୟ, ପାଗଳ କରିଛି ପାଉଁଜି ତୋର, ସମୟ ଖେଳୁଛି ଚକା ଭୁଁରି, ଆଉ କେବେ ତମେ ନାହଁ କେବେ ମୁଁ ନାହିଁ। ଆଉ ଆମ ସହିତ କଥାବାର୍ତ୍ତା କରନ୍ତୁ ଏଇ ଦୁଇଟି ଫୋନ୍ ନମ୍ବରରେ। ଆପଣ ଏଇ ଦୁଇଟି ଫୋନ୍ ନମ୍ବର ଡାଏଲ୍ କରନ୍ତୁ, 295623 ଆଉ 295628। ଦେଖିବା ପ୍ରଥମେ ଆମର କେଉଁ ଭଉଣୀ ଫୋନ୍ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ଶକ୍ତି ରୂପା ଫୋନ୍ ଇନ୍ ପ୍ଲିଜ୍। ହ୍ୟାଲୋ, ଆମର ଭଉଣୀମାନେ ଚେଷ୍ଟା କରୁଛନ୍ତି ଆମ ସହିତ କଥାବାର୍ତ୍ତା କରିବା ପାଇଁ। ତାହେଲେ ପ୍ରଥମେ ଗୀତଟି ଶୁଣିନେବା।

0: ଆମର ଜଣେ ଭଉଣୀ ଫୋନ୍ କଲେଣି।
1: ହ୍ୟାଲୋ
0: ହ୍ୟାଲୋ, ନମସ୍କାର।
1: ହ୍ୟାଲୋ ଅପା, ନମସ୍ତେ।
0: ଆପଣଙ୍କ ନାଁ କୁହନ୍ତୁ।
1: ବୃନ୍ଦାବତୀ ସାହୁ, ସାଲେବଟାରୁ କହୁଥିଲି ଅପା।
0: ବୃନ୍ଦାବତୀ ଭଉଣୀ କେମିତି ଅଛନ୍ତି?
1: ଭଲ ଅଛି ଅପା, ଆପଣ କେମିତି ଅଛନ୍ତି?
0: ହଁ, ମୁଁ ବି ଭଲ ଅଛି। ଆପଣ କୋଉ ଗୀତ ଶୁଣିବେ କୁହନ୍ତୁ, କୋଉ ଚଳଚ୍ଚିତ୍ରର ଗୀତ?
1: ଆପଣଙ୍କ ପସନ୍ଦରେ ଶୁଣିଦେବି ଅପା।
0: ଆମ ପସନ୍ଦରେ ଶୁଣିବେ ଯୋଉଟା ବି।
1: ଯୋଉଟା ବି ଶୁଣିଦେବି ଅପା।
0: ବୃନ୍ଦାବତୀ ଭଉଣୀ ବର୍ତ୍ତମାନ ତ ଛୁଟି ହେଇଯାଇଛି ବୋଧେ।
1: ହଁ ଅପା।
0: ଆଉ କ'ଣ କରୁଛନ୍ତି ଛୁଟିରେ?
1: ଛୁଟିରେ ତ କିଛି କରୁନି, ଖାଲି ଜଷ୍ଟ ବୁଲାବୁଲି ବି ହେଇପାରୁନି, ବହୁତ ଗରମ ହଉଛି ଅପା। ପଢାପଢି ଚାଲିଛି, ଆଉ ଏଥର ଇଣ୍ଟର୍ଣ୍ଣସିପ୍ ର କାଜି କିଛି ଆସିଛି, ତ ସେଇଟା କରୁଥିଲି।
0: ହଁ ହଁ, ଆଉ ମାନେ କାହା କାହା ଘରକୁ ବୁଲି ଯାଇଥିଲେ ଛୁଟିରେ?
1: ମାମା ଘରକୁ ଆଉ ମୋ ମାଉସୀ ଘରକୁ।
0: ହଁ, ଆଉ କିଛି ମାନେ ବର୍ତ୍ତମାନ ତ ବହୁତ ଖରା ହଉଛି,
1: ହଁ ପା।
0: ତ ବୃନ୍ଦାବତୀ ଭଉଣୀ ଆପଣ କ'ଣ ବାର୍ତ୍ତା ଦେବେ ଆମର? ମାନେ ବର୍ତ୍ତମାନ ବାର୍ତ୍ତା ଦେବାଟା ନିହାତି ଜରୁରୀ, ତ ଆମର ଯେଉଁ ଭଉଣୀମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ କ'ଣ ବାର୍ତ୍ତା ଦେବେ କୁହନ୍ତୁ, କିଛି କୁହନ୍ତୁ।
1: ବୁଝିପାରୁନି ଅପା କ'ଣ
0: ହଁ,
1: ଦେବି।
0: ମାନେ ଆମେ ଯେଉଁ ଖରା, ମାନେ ଖରା ବେଶୀ ହେଉଛି ନା,
1: ହଁ ଅପା।
0: କିଛି ତ ଭାବୁଥିବେ କାହିଁକି ଏତେ ଖରା ହେଉଛି, ତାର କିଛି କାରଣ ଥିବ। ବର୍ତ୍ତମାନ ଆମର ଯେଉଁ ପାଗ ବି, ମାନେ କ୍ଲାଇମେଟ୍ ଚେଞ୍ଜ ହେଉଛି, ପାଗ ପରିବର୍ତ୍ତନ ହେଉଛି, କିଛି ତ କାରଣ ଥିବ।
1: ହଁ ଅପା, କାଜି କି ଆମେ ଜଙ୍ଗଲ ମାନେ କାଟି ଦଉଛୁ, ସେଥିପାଇଁ କାଜି ବି। ଆଉ ରହିଲା କି,
0: ହଁ କୁହନ୍ତୁ କୁହନ୍ତୁ, କେତେ ସୁନ୍ଦର ଭାବୁଛନ୍ତି ଆପଣ। ଭଉଣୀଙ୍କର ଫୋନ୍ଟି ତ କଟିଯାଇଛି, ଆସନ୍ତୁ ଆମ ପସନ୍ଦର ଗୀତଟା ତାଙ୍କୁ ଶୁଣେଇଦେବା।

0: ଭଉଣୀମାନେ ଆମର ବହୁତ ଇଚ୍ଛା ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ, ଆପଣମାନେ ନିଶ୍ଚୟ ନମ୍ବର ଡାଏଲ୍ କରନ୍ତୁ, ଚେଷ୍ଟା କରନ୍ତୁ ଆମ ସହିତ କଥାବାର୍ତ୍ତା କରିବା ପାଇଁ। ତ ସେଇ ଭିତରେ କିଛି ଜାଣିନେବା ଭଉଣୀମାନେ, ଆଜିକାଲି ଦ୍ରୁତ ଶିଳ୍ପାୟନ, ଅଧିକ ପ୍ଲାଷ୍ଟିକ୍ ବ୍ୟବହାର ଆଉ ଅନିୟନ୍ତ୍ରିତ ଆବର୍ଜନା ଆମ ପରିବେଶକୁ ଗଭୀର ଭାବେ ପ୍ରଭାବିତ କରୁଛି। ଏହି ଗୁରୁତର ସମସ୍ୟାର ସରଳ ଆଉ ପ୍ରଭାବଶାଳୀ ସମାଧାନ ହେଉଛି ରିସାଇକ୍ଲିଂ ବା ପୁନଃଚକ୍ରଣ। ଏହା ମାଧ୍ୟମରେ ଆମେ ଆମର ଯେଉଁ ଅଳିଆ ଆବର୍ଜନାକୁ ପୁନଃ ବ୍ୟବହାରଯୋଗ୍ୟ ସାମଗ୍ରୀରେ ପରିଣତ କରି ପରିବେଶ ଉପରେ ଥିବା ଚାପକୁ କମାଇ ପାରିବା। ଆମ ଭଉଣୀମାନେ ଚେଷ୍ଟା କରୁଛନ୍ତି, କଲେଣି ଫୋନ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଦୀକ୍ଷା ଭଉଣୀ।
1: ହଁ ଅପା ନମସ୍କାର।
0: ନମସ୍କାର ଦୀକ୍ଷା ଭଉଣୀ, ଭଲ ଅଛନ୍ତି?
1: ହଁ ଅପା ମୁଁ ବହୁତ ଭଲ ଅଛି, ଆପଣମାନେ କେମିତି ଅଛନ୍ତି?
0: ଆମେ ଭଲ ଅଛୁ ଦୀକ୍ଷା ଭଉଣୀ, ଆପଣଙ୍କ ସହିତ ବହୁତ କଥା ହେବାର ଅଛି। ଆପଣ କୁହନ୍ତୁ କୋଉ ଗୀତ ଶୁଣିବେ?
1: ମୁଁ କୋଉ କୋଉ ଗୀତ ଅଛି ମୁଁ ତ ଶୁଣି ପାଇଲିନି, ରେଡିଓ ଅଲଗା ଅଛି, ମୁଁ ଅଲଗା ଜାଗାରେ ରହିକି ଫୋନ କରୁଛି।
0: ଆଜି ଅଛି ଆମର ଧର୍ମର ହେବ ଜୟ, ପାଗଳ କରିଛି ପାଉଁଜି ତୋର, ସମୟ ଖେଳୁଛି ଚକା ଭଉଁରୀ, ଆଉ କେବେ ତମେ ନାହଁ କେବେ ମୁଁ ନାହିଁ।
1: ମତେ ଏଇ ଚଳଚ୍ଚିତ୍ରର ଦିଅନ୍ତୁ ଯେ, ପାଗଳ କରିଛି ପାଉଁଜି ତୋର ଚଳଚ୍ଚିତ୍ରର।
0: ପାଗଳ କରିଛି ପାଉଁଜି ତୋର,
1: ହଁ।
0: ଦେଖିବା ଭଉଣୀ ଆପଣ ରେଡିଓଟା ପାଖରେ ରଖିଛନ୍ତି ବୋଧେ?
1: ନାଇଁ ପାଖରେ ରଖିନି, ଏ ମୋବାଇଲର ଆବାଜ ଏମିତି ହଉଛି
0: ମୋବାଇଲର। ଆଉ ଦୀକ୍ଷା ଭଉଣୀ କଣ ଖବର କୁହନ୍ତୁ?
1: ଖବର ତ ଏବେ ତ ଅପା ବହୁତ ଗରମ ଚାଲୁ, ଗରମ ବହୁତ ହଉଛି ଆଉ ଗୁଲୁଗୁଲି ବହୁତ ହଉଛି ଅପା, ଆମକୁ ହନ୍ତ ସନ୍ତ ହବାକୁ ପଡୁଛି।
0: ହଁ
1: ବହୁଛି,
0: ହଁ ଦୀକ୍ଷା ଭଉଣୀ
1: ପାଣିଲେ ମଧ୍ୟ ଭଲ ଲାଗୁନି।
0: ତ ପେଟ ଥଣ୍ଡା ରଖିବା ପାଇଁ କଣ କଣ ଖାଉଛନ୍ତି କୁହନ୍ତୁ?
1: ଖାଇବାଟା ହେଲା ଆମେ ତ ଯାହା ଭାତ ଖାଉଛୁ, ପେଜ ତୋରାଣି ଆଉ ଯୋଉ ମାଣ୍ଡିଆ ପେଜ ଏଗୁଡାକ ଆମେ ଖାଉଛୁ, ଥଣ୍ଡା ପନିପରିବା ଯୋଉଟା ଆମର ତରଜ କାଙ୍କୁଡି, ତାପରେ ଆମେ ରାତିରେ ବି ଅପା ପଖାଳ ଖାଉଛୁ, ଭାତ ଆମେ ରୋଷେଇ କରିକି ଖାଉନୁ। ଏବେ ଯୋଉ ପଖାଳଟା ରଖିଥିମୁ, ଏ ଯୋଉ ମଧ୍ୟାହ୍ନରେ ଯୋଉ ରୋଷେଇ ହେଇଥିଲାଟା ଆମେ ତାକୁ ପଖାଳ କରିକି ଖାଉଛୁ ଅପା।
0: ଥଣ୍ଡା ଜିନିଷ ଖାଇବା ପାଇଁ ବେଶୀ ଇଚ୍ଛା ହଉଛି।
1: ହଁ ଅପା,
0: ହଁ ଆଉ ଦହି ଖାଉଛନ୍ତି?
1: ଦହି ଆମ ପାଖରେ ତ ନାହିଁ ଅପା, ଆଉ ଦହି କିଣିକି ଖାଉଛୁ ଅପା,
0: କିଣିକି ଖାଉଛନ୍ତି।
1: ଆମର ଗାଈଟେ ଥିଲା ତ ସେ ଗାଈଟା ମରିଗଲା ଅପା, ଆଉ ଆମକୁ କେମିତି ଦହି ମିଳିବ, କିଣିକି ଖାଉଛୁ।
0: ଆଉ ଗାଁରେ ତ ପନିପରିବା ମାନେ ଏଇ ଯୋଉ କାକୁଡି ତରଭୁଜ ଏଟା ସବୁ ବହୁତ ମିଳୁଥିବ?
1: ଗାଁରେ ମିଳେନି ଅପା, ଆମର ବଜାର ଗଲେ ଯାଇକି ମିଳେ, ଶନିବାର ବଜାରରେ ମିଳେ।
0: ହଁ ହଁ
1: ହଁ।
0: ଆଉ ଦୀକ୍ଷା ଭଉଣୀ ଆପଣ ତ ଆମ ଭଉଣୀମାନଙ୍କୁ ବେଶୀ ସଚେତନ କରନ୍ତି, ମାନେ ଭଉଣୀ କ'ଣ ଭାଇମାନଙ୍କୁ ମଧ୍ୟ ସମସ୍ତଙ୍କୁ, ତ କ'ଣ କହିବେ?
1: ଦେଖନ୍ତୁ ଅପା, ଆମେ ଭାଇ ଭଉଣୀ ସମସ୍ତଙ୍କୁ ସଚେତନ କରିବା କଥା, କାରଣ ଭଉଣୀ କ'ଣ ମଣିଷ ନୁହେଁ, ଭାଇ ବି ଆମର ଅଟନ୍ତି। ତ ଆମେ ଯେତେ ଶୁଣୁଥିବା ଆମର ଶ୍ରୋତା ଭାଇମାନଙ୍କୁ ବି ଆମେ କହିବା ଯେ, କାମ ଯଦି କରିବାକୁ ଯାଉଛନ୍ତି ମନା ନାହିଁ, ଆମେ କାହାକୁ ମନା କରିବାନି, ଦୁଇ ପଇସା କମେଇଲେ ତାଙ୍କର ପରିବାର ଚଳୁଛି। ଆମେ କହିବା ଯେ ଠିକ 6ଟା ସମୟରେ ବି ବାହାରିବାକୁ ପଡିବ, ଏଇ ଯୋଉ 6:30 ଭିତରେ ବାହାରିବେ, ଆଉ 10:30-10:30 ନ ହଉଣୁ ଘରକୁ ଫେରିକି ଘରେ ଟିକେ ବିଶ୍ରାମ କରିବେ, ଆଉ ଏଇ କଥା ଆମେ ସମସ୍ତଙ୍କୁ କହୁଛୁ।

0: ଆଉ ଯୋଉ ତିନିଟା ହେଲେ ଯାଇକି କାମ କାମକୁ ବାହାରିବେ, ନହେଲେ କାମକୁ ଯିବା ମନା କରୁଛୁ ଆମେ, ଏମିତି ସମସ୍ତଙ୍କୁ ବୁଝୁ।
1: ମାନେ ଦେହ ମାନେ ଦେହ ଭଲ ରହିଲେ ସେମାନେ ପରେ ମଧ୍ୟ କାମ କରିପାରିବେ।
0: ହଁ, ଏବେ ଭାଇମାନଙ୍କର ଯଦି ଦେହ ଭଲ ରହିବ ତାହେଲେ ତ ସେମାନେ କାମ କରିକି ପରିବାରକୁ ପୋଷଣ କରିବେ, ଘର ସମ୍ଭାଳିବାଟା ହେଲା ମାନେ ଭାଇ ଭାଇ ଭଉଣୀ ମାନଙ୍କର ଉଭୟ ଦୁଇଙ୍କର ଘର ସମ୍ଭାଳିବା ଦାୟିତ୍ୱ, ଆମେ ଖାଲି ଖାଇବାକୁ ଅଛୁ।
1: ଦୀକ୍ଷା ଭଉଣୀ, ବହୁତ ସୁନ୍ଦର ବାର୍ତ୍ତାଟେ ଦେଲେ ଆପଣ ଆମର ଯୋଉ ଭାଇ ମାନେ ଭାଇ ଭଉଣୀ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ। ତାହେଲେ ଗୀତ ଶୁଣିବା ଆପଣଙ୍କ ପସନ୍ଦର?
0: ହଁ ପା,
1: ଆପଣ ଫୋନ୍ କଲେ ବହୁତ ବହୁତ ଧନ୍ୟବାଦ।

0: हेलो हेलो
1: हेलो
0: हेलो,
1: हेलो,
0: नमस्कार भौणी, आपणक ना कहतु। हेलो,
1: हेलो,
0: आपणक ना कहतु। आपण शुणी पारुछंती? हाँ भौणी, हेलो, ବୋଧେ ଭଉଣୀଙ୍କୁ ଭଉଣୀ ଆମ ସହିତ ଯୋଗାଯୋଗ କରିପାରୁ ନାହାନ୍ତି।

ଭଉଣୀମାନେ ସମୟ ଇସାରାକରାଣୀ କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବା ପାଇଁ, ତାହେଲେ ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଆପଣ ମତାମତ ପାଇଁ ଆମ ଠିକଣା ଲେଖି ରଖନ୍ତୁ, ଶକ୍ତିରୂପା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍କୋଡ଼୍ 766001। ଆଉ ଆମର ହ୍ୱାଟ୍ସଆପ୍ ନମ୍ବର ହେଉଛି 8895994143। ଆଜି ପାଇଁ ବିଦାୟ ଦିଅନ୍ତୁ ପଙ୍କଜିନୀ ଗୁରୁକୁ। ନମସ୍କାର।

ଆକାଶବାଣୀ ଭବାନୀ ପାଟଣା, ସମୟ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ପରିଶୁଣିବେ ମିଡ଼ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଏବଂ ପରେ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।

0: ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ ସର୍ଭିସେସ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍।

0: ଶରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପତ୍ତିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା କ୍ଷେତ 13 ନିୟୁତ ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3ଟି ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. India and Italy agree to further develop India-Middle East-Europe economic corridor for deepening economic relations. Government prohibits the use of cosmetic as injection by consumers, professionals and aesthetic clinics. Center issues health advisory for passengers arriving from or transiting through Ebola-affected countries. West Bengal government directs Vande Mataram compulsory as prayer song in all madrasas.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ ମୁଖ୍ୟ ସମ୍ବାଦ ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି ସମ୍ବଲପୁର ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି ଚା'ର ଐତିହ୍ୟ ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ନିମନ୍ତେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ଭୁବନେଶ୍ୱର କାନପୁର ଏବଂ ମିରଟଠାରେ 3 ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରିଛି ୟୁପିଏସ୍ସି ସୂଚନା ଅନୁଯାୟୀ ପ୍ରାୟ 23,000 ପରୀକ୍ଷାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକ ପାଇଁ ଆବେଦନ କରିଛନ୍ତି ସର୍ବଭାରତୀୟ ସ୍ତରରେ ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବୃଦ୍ଧି ପାଇଛି ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ ସୁଗମ ଏବଂ ଦକ୍ଷ କରିବା ଆୟୋଗଙ୍କ ମୁଖ୍ୟ ଉଦ୍ଦେଶ୍ୟ ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଭାରତର ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ପକ୍ଷରୁ ସମ୍ବଲପୁର ଢେଙ୍କାନାଳ ଏବଂ ଗଞ୍ଜାମ ଜିଲ୍ଲା ମଧ୍ୟରେ ରାଜ୍ୟର ପ୍ରଥମ ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ପରାଗ ସଂରକ୍ଷଣ ଜୈବ ବିବିଧତା ବୃଦ୍ଧି କୃଷି ଉତ୍ପାଦନଶୀଳତା ମଜବୁତ କରିବା ଏବଂ ସବୁଜ କରିଡର ଗଢ଼ିବା ପାଇଁ ଜାତୀୟ ରାଜପଥ 53, 55 ଏବଂ 16 ନେଇ ପ୍ରାୟ 20,000 ଦେଶୀ ଫୁଲଗଛ ଲଗାଇବା ପାଇଁ ପଦକ୍ଷେପ ନିଆଯାଇଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବିକାଶକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି ପ୍ରାୟ 40 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳରେ ବ୍ରଜରାଜନଗର କଲେଜ ନିକଟରେ ଏହା ନିର୍ମାଣ ହେବ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଲୋକଙ୍କ ଯୋଗାଯୋଗ ଓ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ସମସ୍ତ ପାଣ୍ଠି ଯୋଗାଇଦେବେ ଏଥିସହିତ 23 କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଓ ଗ୍ରାମାଞ୍ଚଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ମଧ୍ୟ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି କଙ୍ଗୋ ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି ଜ୍ୱର ମୁଣ୍ଡବିନ୍ଧା ମାଂସପେଶୀ ଯନ୍ତ୍ରଣା ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷଣ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି ଫେରିବାର 21 ଦିନ ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ସେବା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଇଛି ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ୍ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ

କିଭଳି ସହଭାଗିତା ଗୁରୁତ୍ୱ ବହନ କରେ ଏହାକୁ ସଫଳ କରିବା ପାଇଁ ଦୁଇ ଦେଶର ଉଦ୍ୟମକୁ ଶ୍ରୀ ମାଣ୍ଡବ୍ୟ ପ୍ରଶଂସା କରିଛନ୍ତି। ପାଣିପାଗ। ରାଜ୍ୟରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର 22 ସ୍ଥାନରେ ଗତକାଲି ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିଲା। ଝାରସୁଗୁଡ଼ାଠାରେ ସର୍ବାଧିକ 46 ଡିଗ୍ରୀ ଏବଂ ସମ୍ବଲପୁର ଓ ହୀରାକୁଦରେ 45 ଡିଗ୍ରୀରୁ ଅଧିକ ଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ଚଳିତ ବର୍ଷ ନୂତନ ଭାବେ ଭୁବନେଶ୍ୱରଠାରେ ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା କଲା ୟୁପିଏସ୍ସି। ସମ୍ବଲପୁର, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥଗୁଡ଼ିକରେ ମହୁମାଛି କରିଡର ପାଇଁ ସରକାରଙ୍କ ନିଷ୍ପତ୍ତି। ଚା'ର ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଆର୍ଥିକ ପ୍ରୋତ୍ସାହନ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଚା' ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି, ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକରେ ଅନୁଭୂତ ହେଉଛି ଅସହ୍ୟ ଗରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଶାନ ଏବଂ ଶହିତି। ଗୀତ ରଚନା କରିଛନ୍ତି ଗିରିଶ ନକ୍ଡୁ। ସଙ୍ଗୀତ ନିର୍ଦ୍ଦେଶନା ଷ୍ଟିଫେନ୍ ଦେବାସୀ। କଥାଚିତ୍ର କନ୍ନପ୍ପା।

ଶେଷରେ ଶିଳ୍ପୀ ହେଲେ ଦିଲଜାତ ଦୋସାନା ଏବଂ ପରମ୍ପରା ଟଣ୍ଡନ ଏବଂ ସଚିତ ଟଣ୍ଡନ କୁସୁର ମୁନିର୍ଙ୍କ ଗୀତ ରଚନାକୁ ସଙ୍ଗୀତରେ ସଜାଇଛନ୍ତି ସଚିତ ପରମ୍ପରା। କଥାଚିତ୍ର ବର୍ଡର ଟୁ

ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ଶୁଣୁଥିବା ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ତଥା ସାନ୍ଧ୍ୟ ଅଧିବେଶନ। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଜ ଓ FM ରେ 100.3 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନର ପ୍ରଥମେ NCERT CIT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ଶୁଭ ସନ୍ଧ୍ୟା। ଅନେକ ସୁନେଲି ସନ୍ଧ୍ୟାର ବିଜ୍ଞାନ ସମ୍ବନ୍ଧିତ କାର୍ଯ୍ୟକ୍ରମ ବିଜ୍ଞାନିକାକୁ ସ୍ୱାଗତ ଜଣାଉଛି। ମୁଁ ଆପଣ ସମସ୍ତଙ୍କ ଯୁବା ସାଥୀ ନନ୍ଦିତା ନନ୍ଦ। ଶ୍ରୋତାବନ୍ଧୁ, ମଣିଷର କଳ୍ପନା, ଜିଜ୍ଞାସା ଓ ଅଦମ୍ୟ ପ୍ରୟାସ ହିଁ ସଭ୍ୟତାର ଅଗ୍ରଗତିର ମୂଳ ଆଧାର। ଆକାଶର ତାରାଠାରୁ ଆରମ୍ଭ କରି ପୃଥିବୀର ଅଦୃଶ୍ୟ ରହସ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକ ଅଜଣା ପ୍ରଶ୍ନର ଉତ୍ତର ଖୋଜିବାର ଅଦମ୍ୟ ଇଚ୍ଛା ମଣିଷକୁ ନୂଆ ଦିଗ ଦେଖାଉଛି। ଆଉ ସେହି ନୂଆ ଦିଗର ପଥ ପ୍ରଦର୍ଶକ ହେଉଛନ୍ତି ବୈଜ୍ଞାନିକମାନେ। ସେମାନେ କେବଳ ଗବେଷକ ନୁହନ୍ତି,

ସେମାନେ ସ୍ୱପ୍ନକୁ ସତ୍ୟରେ ପରିଣତ କରୁଥିବା ସୃଷ୍ଟିକର୍ତ୍ତା। ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅଧ୍ୟବସାୟ ଓ ଅନବରତ ଅନୁସନ୍ଧାନ ଆଜିର ଆଧୁନିକ ବିଶ୍ୱକୁ ନୂଆ ପରିଚୟ ଦେଉଛି। ଅନ୍ଧାରରୁ ଆଲୋକ, କଳ୍ପନାରୁ ବାସ୍ତବତା ଏବଂ ଅସମ୍ଭବକୁ ସମ୍ଭବ କରିବା ପଛରେ ବୈଜ୍ଞାନିକମାନଙ୍କର ଅବଦାନ ଅତୁଳନୀୟ। ଚାଲନ୍ତୁ ଯୁବବନ୍ଧୁ, ଆଜିର ଏହି ବୈଜ୍ଞାନିକ ଯାତ୍ରାଟି ଆରମ୍ଭ କରିବା ଏହି ମନଛୁଆଁ ଗୀତ ସହିତ।

ତେବେ ଚାଲନ୍ତୁ ଶ୍ରୋତାବନ୍ଧୁ, ଆଜିର ଏହି ବୈଜ୍ଞାନିକା ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତ ବିବରଣୀ।

ଥିଲା ଭିନ୍ନ ଭିନ୍ନ ସଂସ୍କୃତି ମଧ୍ୟରେ ଆଲୋଚନା ଓ ବୁଝାମଣା ବଢ଼ାଇବା। ସାଂସ୍କୃତିକ ବିବିଧତା ଆମ ସମାଜ ପାଇଁ ବହୁତ ଆବଶ୍ୟକ। ଏହା କେବଳ ନୃତ୍ୟ, ସଙ୍ଗୀତ, ପୋଷାକ କିମ୍ବା ଭାଷାରେ ସୀମିତ ନୁହେଁ। ଏହା ଆମର ଜୀବନଶୈଳୀ, ଚିନ୍ତାଧାରା ଓ ଜୀବନର ମୂଲ୍ୟବୋଧର ମଧ୍ୟ ପରିଚୟ ଦେଇଥାଏ। ଗୋଟିଏ ସମାଜରେ ଯେତେବେଳେ ଭିନ୍ନ ଭିନ୍ନ ସଂସ୍କୃତିର ଲୋକମାନେ ଏକତ୍ର ହୋଇ ରହନ୍ତି, ସେତେବେଳେ ନୂଆ ଚିନ୍ତାଧାରା, ସୃଜନଶୀଳତା ଓ ସାମାଜିକ ଉନ୍ନତି ଘଟିଥାଏ। ଶ୍ରୋତବନ୍ଧୁ, ଆମ ଦେଶ ଭାରତ ହେଉଛି ସାଂସ୍କୃତିକ ବିବିଧତାର ଏକ ଉତ୍କୃଷ୍ଟ ଉଦାହରଣ। ଏଠାରେ ଅନେକ ଭାଷା, ଧର୍ମ, ପୋଷାକ, ପର୍ବପର୍ବାଣୀ ଓ ପରମ୍ପରା ଦେଖାଯାଇଥାଏ। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ପରିଚୟ। ସେମିତି ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଆଦିବାସୀ ସଂସ୍କୃତି, ଲୋକନୃତ୍ୟ, ଲୋକସଙ୍ଗୀତ, ପର୍ବପର୍ବାଣୀ ଓ ପରମ୍ପରା ଆମ ସାଂସ୍କୃତିକ ସମୃଦ୍ଧକୁ ପ୍ରକାଶ କରିଥାଏ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସେମିନାର, ସାଂସ୍କୃତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ପ୍ରଦର୍ଶନୀ, ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଭିନ୍ନ ସଂଗଠନ ମଧ୍ୟରେ ଲୋକମାନଙ୍କୁ ସଚେତନ କରାଯାଏ ଯେ ଆମେ ସମସ୍ତେ ଭିନ୍ନ ହେଲେ ମଧ୍ୟ ମାନବତାର ସୂତ୍ରରେ ବନ୍ଧା ହୋଇ ରହିଅଛୁ। ଶେଷରେ କହିବି ଯେ ବିଶ୍ୱ ସାଂସ୍କୃତିକ ବିବିଧତା, ସଂଳାପ ଓ ବିକାଶ ଦିବସ କେବଳ ଏକ ଦିବସ ନୁହେଁ। ଏହା ଆମକୁ ପରସ୍ପରକୁ ବୁଝିବା, ସମ୍ମାନ କରିବା ଓ ସମସ୍ତଙ୍କ ସହିତ ମିଳିମିଶି ଆଗକୁ ବଢ଼ିବାର ବାର୍ତ୍ତା ଦେଇଥାଏ। ବିଭିନ୍ନତା ହେଉଛି ପୃଥିବୀର ସୌନ୍ଦର୍ଯ୍ୟ ଏବଂ ସଂଳାପ ହେଉଛି ଶାନ୍ତି ଓ ବିକାଶର ଚାବିକାଠି।

ଗୋଟିଏ ଅଭ୍ୟାସ ଓ ଅନେକ ସ୍ମୃତିର ନାମ। ସକାଳର ଆରମ୍ଭ ହେଉ କି ସନ୍ଧ୍ୟାର କ୍ଳାନ୍ତି, ବନ୍ଧୁମାନଙ୍କ ସହ ଅଡ଼ା ହେଉ କି ପରିବାର ସହିତ କିଛି ନୀରବ ମୁହୂର୍ତ୍ତ, ଗୋଟିଏ କପ୍ ଚା ଯେମିତି ସବୁ କିଛିକୁ ଆହୁରି ଖାସ କରିଦେଇଥାଏ। କେତେ ଆଶ୍ଚର୍ଯ୍ୟଜନକ କଥା ନା, ଜୀବନର କେତେ ସୁନ୍ଦର ସ୍ମୃତି ଚା'ର ଧୂଆଁ ସହିତ ଜଡ଼ି ରହିଯାଏ। ବର୍ଷା ଦିନରେ ଗରମ ଚା'ର କପ୍ ହେଉ, କିମ୍ବା ମାଆଙ୍କ ହାତରେ ତିଆରି ଚା, କିମ୍ବା ପରୀକ୍ଷା ରାତିରେ ପଢ଼ିବା ସମୟର ଚା, କିମ୍ବା ସାଙ୍ଗମାନଙ୍କ ସହ ରାସ୍ତା କଡ଼ର ଛୋଟ ଚା ଦୋକାନର ଅଡ଼ା, ଏହି ଛୋଟ ଛୋଟ ମୁହୂର୍ତ୍ତମାନେ ହିଁ ତ ଜୀବନକୁ ସୁନ୍ଦର କରିଦେଇଥାଏ। ସେଥିପାଇଁ ତ କୁହାଯାଏ, ଚା'ର ସ୍ୱାଦ କେବଳ ଚିନି କିମ୍ବା ଦୁଧରେ ନଥାଏ, ସେଥିରେ ମିଶିଥିବା ଭାବନା, ନିଜପଣ ଓ ଅନେକ ଅମୂଲ୍ୟ ସ୍ମୃତି। ଗୋଟିଏ କପ୍ ଚା କେବେ କେବେ ହସାଇ ଦିଏ ତ କେବେ ମନକୁ ଶାନ୍ତ ଦେଇଥାଏ, ଆଉ କେବେ ପୁରୁଣା ସ୍ମୃତିକୁ ପୁଣି ଥରେ ଜୀବନ୍ତ କରିଦେଇଥାଏ। ଶ୍ରୋତବନ୍ଧୁ, ଚା ହେଉଛି ବିଶ୍ୱର ସବୁଠାରୁ ଲୋକପ୍ରିୟ ପାନୀୟମାନଙ୍କ ମଧ୍ୟରୁ ଗୋଟିଏ। ସକାଳର ଆରମ୍ଭରୁ ଆରମ୍ଭ କରି ସନ୍ଧ୍ୟାର ଆଲୋଚନା ପର୍ଯ୍ୟନ୍ତ ଗୋଟିଏ କପ୍ ଚା ଲୋକମାନଙ୍କ ଜୀବନରେ ଏକ ବିଶେଷ ସ୍ଥାନ ରଖିଛି। ଚା କେବଳ ଗୋଟିଏ ପାନୀୟ ନୁହେଁ, ଏହା ଭାବନା, ସଂସ୍କୃତି, ସମ୍ପର୍କ ଓ ଅନେକ ସ୍ମୃତି ସହିତ ଜଡ଼ିତ। ଏହାର ଗୁରୁତ୍ୱକୁ ସ୍ୱୀକାର କରିବା ଓ ଚା ଶିଳ୍ପର ସହିତ ଜଡ଼ିତ ଲକ୍ଷ ଲକ୍ଷ କର୍ମଚାରୀଙ୍କର ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ମେ ମାସ 21 ତାରିଖ ତଥା ଆଜିର ଦିନରେ ଆନ୍ତର୍ଜାତୀୟ ଚା ଦିବସ ବା ଇଣ୍ଟରନ୍ୟାସନାଲ୍ ଟି ଡେ ଭାବରେ ପାଳନ କରାଯାଇଥାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚା'ର ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱକୁ ବିଶ୍ୱସ୍ତରରେ ପ୍ରଚାର କରିବା। ଚା ଚାଷୀ, ଶ୍ରମିକ ଓ ଚା ଶିଳ୍ପ ସହିତ ଜଡ଼ିତ ଲୋକମାନଙ୍କ ଜୀବନ ଓ ସମସ୍ୟା ଉପରେ ମଧ୍ୟ ଏହି ଦିବସ ଆଲୋକପାତ କରିଥାଏ। ଏହି ଦିନର ଇତିହାସ ବିଷୟରେ କହିବାକୁ ଗଲେ, ପୂର୍ବରୁ ବିଶ୍ୱରେ କେତେକ ଦେଶରେ ଡିସେମ୍ବର 15 ତାରିଖରେ ଚା ଦିବସ ପାଳନ କରୁଥିଲେ। ପରେ ୟୁନାଇଟେଡ୍ ନେସନର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ମେ 21 ତାରିଖକୁ ଆନ୍ତର୍ଜାତୀୟ ଚା ଦିବସ ଭାବରେ ସ୍ୱୀକୃତି ଦିଆଯାଇଥିଲା ଏବଂ 2020 ମସିହାରୁ ଏହା ଔପଚାରିକ ଭାବରେ ପାଳନ ହେଉଅଛି। ଆମ ଦେଶ ଭାରତ ହେଉଛି ବିଶ୍ୱର ଅନ୍ୟତମ ପ୍ରମୁଖ ଚା ଉତ୍ପାଦନକାରୀ ଦେଶ। ଆସାମ, ଦାର୍ଜିଲିଂ, ନୀଳଗିରି ଭଳି ଅଞ୍ଚଳମାନେ ନିଜ ଉତ୍କୃଷ୍ଟ ଚା ପାଇଁ ବିଶ୍ୱ ପ୍ରସିଦ୍ଧ। ଭାରତୀୟ ସମାଜରେ ଚା କେବଳ ପାନୀୟ ନୁହେଁ, ଏହା ହେଉଛି ଅତିଥି ସତ୍କାର, ସମ୍ପର୍କ ଓ ଆଲୋଚନାର ଏକ ଅଂଶ। ଚା'ର କିଛି ଉପକାରିତା ମଧ୍ୟ ରହିଅଛି। ସୀମିତ ପରିମାଣରେ ଚା ପାନ କଲେ ଶରୀରରେ ସତେଜ ଆସେ, କ୍ଳାନ୍ତ କମିଯାଏ ଓ ମନ ମଧ୍ୟ ଭଲ ହୋଇଯାଏ। ଗ୍ରୀନ୍ ଟି ଭଳି କେତେକ ଚା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ବୋଲି ମନେ କରାଯାଏ। ଏହି ଦିବସ ଅବସରରେ ବିଭିନ୍ନ ଦେଶରେ ଚା ସମ୍ପର୍କିତ ପ୍ରଦର୍ଶନୀ, ସେମିନାର, ସଚେତନତା କାର୍ଯ୍ୟକ୍ରମ ଓ ସାଂସ୍କୃତିକ ଅନୁଷ୍ଠାନ ଆୟୋଜନ କରାଯାଇଥାଏ। ଶେଷରେ କହିବାକୁ ଗଲେ, ଆନ୍ତର୍ଜାତୀୟ ଚା ଦିବସ ଗୋଟିଏ ପାନୀୟ ଦିବସ ନୁହେଁ, ଏହା ଚା ଚାଷୀ, ଶ୍ରମିକ ଓ ଚା ସଂସ୍କୃତି ପ୍ରତି ସମ୍ମାନ ଜଣାଇବାର ଏକ ସୁନ୍ଦର ଅବସର। ଗୋଟିଏ କପ୍ ଚା ଯେମିତି ମନକୁ ଶାନ୍ତ କରିଦିଏ, ସେହିପରି ଏହି ଦିବସ ଆମକୁ ଏକତା, ପରିଶ୍ରମ ଓ ସମ୍ମାନର ବାର୍ତ୍ତା ଦେଇଥାଏ। ଶ୍ରୋତବନ୍ଧୁ, ଚା କେବଳ ସ୍ୱାଦ କିମ୍ବା ଅଭ୍ୟାସର ବିଷୟ ନୁହେଁ, ଏହାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ବହୁତ ଗଭୀର ଅଧ୍ୟୟନ ଓ ଗବେଷଣା କରିଛନ୍ତି। ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ, ଗୋଟିଏ କପ୍ ଚା ଭିତରେ କେବଳ ପାଣି ଓ ଚା ପତି ନୁହେଁ, ବରଂ ରହିଥିବା ଅନେକ ରାସାୟନିକ ଉପାଦାନ ଯାହା ଆମ ଶରୀର ଓ ମନ ଉପରେ ପ୍ରଭାବ ପକାଇଥାଏ। ବୈଜ୍ଞାନିକମାନଙ୍କ ମତରେ ଚା'ରେ କଫିନ୍, ଆଣ୍ଟିଅକ୍ସିଡେଣ୍ଟ, ଫ୍ଲାବୋନେଟ୍ ଓ ଥିଆନିନ୍ ଭଳି ବିଭିନ୍ନ ଉପାଦାନ ରହିଅଛି। ଏହି ଉପାଦାନ ଶରୀରକୁ ସତେଜ ରଖିବା, ମସ୍ତିଷ୍କକୁ ସକ୍ରିୟ କରିବା ଓ ମନକୁ ଉତ୍ସାହରେ ଭରିଦେବାରେ ସହାୟତା କରିଥାଏ। ଅନେକ ସମୟରେ ଆମେ ଦେଖୁଛେ, କ୍ଳାନ୍ତ ଲାଗିଲେ ଗୋଟିଏ କପ୍ ଚା ପିଇବା ପରେ ମନ ଓ ଶରୀର ପୁଣିଥରେ ସତେଜ ଲାଗିଥାଏ। ବୈଜ୍ଞାନିକମାନେ ଏହାର କାରଣ କଫିନ୍ର ପ୍ରଭାବକୁ ଦର୍ଶାଇଛନ୍ତି। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚା'ରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ କ୍ଷତିକାର ଉପାଦାନରୁ ସୁରକ୍ଷା ଦେବାରେ ସାହାଯ୍ୟ କରିଥାଏ। ଗ୍ରୀନ୍ ଟି ଉପରେ କରାଯାଇଥିବା ଅନେକ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଏହା ଶରୀରକୁ ସୁସ୍ଥ ରଖିବାରେ କିଛି ସାହାଯ୍ୟ କରିପାରିଥାଏ। ସେହି କାରଣରୁ ବିଶ୍ୱର ଅନେକ ଲୋକ ଏବେ ସ୍ୱାସ୍ଥ୍ୟ ସଚେତନତା ସହ ଗ୍ରୀନ୍ ଟିର ପାନ କରୁଛନ୍ତି। କିଛି ବୈଜ୍ଞାନିକମାନଙ୍କ ଅଧ୍ୟୟନରେ ଏହା ମଧ୍ୟ କୁହାଯାଇଛି ଯେ ଚା ପିଇବା ଦ୍ୱାରା ଏକାଗ୍ରତା ବଢ଼ିପାରେ ଓ

କରିବାର ଉତ୍ସାହ ଆସିପାରେ। ସେଥିପାଇଁ ପରୀକ୍ଷା ସମୟରେ ଅନେକ ଛାତ୍ରଛାତ୍ରୀ ଓ କାର୍ଯ୍ୟରତ ଲୋକମାନେ ଚା'କୁ ନିଜ ସାଥୀ ଭାବରେ ଗ୍ରହଣ କରିଥାନ୍ତି। ଦୀର୍ଘ ସମୟ କାମ କରିବା ବେଳେ ଗୋଟିଏ କପ୍ ଚା' କେବେ କେବେ ନୂଆ ଉତ୍ସାହ ଆଣିଦେଇଥାଏ। କିନ୍ତୁ ତା ସହିତ ଶ୍ରୋତାବନ୍ଧୁ, ବୈଜ୍ଞାନିକମାନେ ଏହା ମଧ୍ୟ ସତର୍କ କରିଛନ୍ତି ଯେ ଅଧିକ ପରିମାଣରେ ଚା' ପାନ କଲେ ଶରୀର ଉପରେ କିଛି ଅପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିପାରେ ବୋଲି। ଚା'ରେ କଫିନ୍ ନାମକ ଏକ ଉପାଦାନ ଥାଏ। ସୀମିତ ପରିମାଣର କଫିନ୍ ଏହା ଶରୀରକୁ ସତେଜ ରଖିଥାଏ, କିନ୍ତୁ ଅଧିକ ପରିମାଣରେ କଫିନ୍ ଗଲେ ଶରୀର

ମଧ୍ୟ ସତର୍କ କରିଛନ୍ତି ଯେ ଅଧିକ ପରିମାଣରେ ଚା ପାନ କଲେ ଶରୀର ଉପରେ କିଛି ଅପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିପାରେ ବୋଲି। ଚା'ରେ କଫିନ୍ ନାମକ ଏକ ଉପାଦାନ ଥାଏ। ସୀମିତ ପରିମାଣର କଫିନ୍ ଏହା ଶରୀରକୁ ସତେଜ ରଖିଥାଏ, କିନ୍ତୁ ଅଧିକ ପରିମାଣରେ କଫିନ୍ ଗଲେ ଶରୀରରେ ଅଶାନ୍ତି, ଚିନ୍ତା ଓ ଉତ୍କଣ୍ଠା ବଢ଼ିପାରେ। କିଛି ଲୋକ ଅଧିକ ଚା ପିଇଲେ ହୃତ୍ସ୍ପନ୍ଦନ ବଢ଼ିଯାଇଥିବା ଅନୁଭବ କରନ୍ତି। ଅଧିକ ଚା ପାନ କଲେ ନିଦ୍ରା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ବିଶେଷ କରି ରାତିରେ ବାରମ୍ବାର ଚା ପିଇଲେ ବିଭିନ୍ନ ପ୍ରକାରର ଅସୁବିଧା ହୋଇଥାଏ, ଫଳରେ ଶରୀରରେ କ୍ଲାନ୍ତ ଓ ଦୈନନ୍ଦିନ କାମରେ ପ୍ରଭାବ ପଡ଼ିଥାଏ। ଚା ଅଧିକ ପିଇବା ଦ୍ୱାରା ପାଚନ ସମସ୍ୟା ମଧ୍ୟ ହୋଇଥାଏ। ଖାଲି ପେଟରେ ଚା ପିଇବା ଦ୍ୱାରା କିଛି ଲୋକଙ୍କ ପେଟରେ ଜଳନ, ଅମ୍ଳ ଓ ଅସୁବିଧା ହୋଇଥାଏ। ସେଥିପାଇଁ ଡାକ୍ତରମାନେ ଖାଲି ପେଟରେ ଚା ପିଇବା ପାଇଁ ମନା କରନ୍ତି। ଅନେକ ଲୋକଙ୍କ ଜୀବନରେ ଚା ଏକ ଅଭ୍ୟାସରୁ ମଧ୍ୟ ଅଧିକ ହୋଇଯାଏ। ଏମିତି ଅବସ୍ଥାରେ ସେମାନେ ଚା ନ ପିଇଲେ ମୁଣ୍ଡ ବ୍ୟଥା, ଚିଡ଼ଚିଡ଼ାପଣ କିମ୍ବା ଶାରୀରିକ ଅସୁବିଧା ଅନୁଭବ କରନ୍ତି। ଏହା ଚା ପ୍ରତି ଅଧିକ ନିର୍ଭରଶୀଳତାର ଚିହ୍ନ ହୋଇଥାଏ। ତା ସହିତ ଚା'ରେ ଅଧିକ ଚିନି ବ୍ୟବହାର କଲେ ଶରୀରରେ ମଧ୍ୟ ଅନେକ ପ୍ରଭାବ ପଡ଼ିଥାଏ। ପ୍ରତିଦିନ ବାରମ୍ବାର ଅଧିକ ଚିନି ଥିବା ଚା ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନାବଶ୍ୟକ ପ୍ରଭାବ ପଡ଼ିଥାଏ। ତେଣୁ ବୈଜ୍ଞାନିକମାନେ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସବୁବେଳେ ଏହାକୁ କହନ୍ତି ଯେ କୌଣସି ଜିନିଷର ଅଧିକତା ଭଲ ନୁହେଁ। ଚା'ର ସ୍ୱାଦ ଓ ଆନନ୍ଦ ନିଅନ୍ତୁ, କିନ୍ତୁ ସନ୍ତୁଳିତ ପରିମାଣରେ ନିଅନ୍ତୁ। ଶେଷରେ କହିବି ଯେ ଚା କେବଳ ଗୋଟିଏ ପାନୀୟ ନୁହେଁ, ଏହା ବିଜ୍ଞାନ, ସ୍ୱାସ୍ଥ୍ୟ, ଭାବନା ଓ ଜୀବନଶୈଳୀ ସହିତ ଜଡ଼ିତ ଏକ ଅନନ୍ୟ ଅଂଶ। ବୈଜ୍ଞାନିକମାନଙ୍କର ଅଧ୍ୟୟନ ଆମକୁ ଏହା ଶିକ୍ଷା ଦିଏ ଯେ ଛୋଟ ଜିନିଷ ଭିତରେ ମଧ୍ୟ ବଡ଼ ରହସ୍ୟ ଲୁଚି ରହିଥାଏ। ତେଣୁ ଗୋଟିଏ କପ୍ ଚା ସ୍ୱାଦ ନେବା ସହିତ ତା ପଛରେ ଥିବା ବିଜ୍ଞାନକୁ ମଧ୍ୟ ବୁଝିବା ଆବଶ୍ୟକ, ଏବଂ ତା ସହିତ ଚା ଆମ ଜୀବନର ସୁନ୍ଦର ଅଂଶ ହେଲେ ମଧ୍ୟ ତାହାକୁ ସଠିକ୍ ଓ ସୀମିତ ବ୍ୟବହାର ହିଁ ସୁସ୍ଥ ଜୀବନର ଚାବିକାଠି।

0: the high-level security review meeting in New Delhi with field officers. During the meeting, it was noted that preliminary investigations into several recent fire incidents in trains have revealed the involvement of anti-social elements. The ministry said that such incidents have been taken up seriously and the Railway Protection Force is actively probing them. The discussions during the security review meeting focused on strengthening intelligence gathering mechanisms from the field through an improved reporting system. Emphasis was also laid on enhancing technology-driven security systems, expanding CCTV coverage across the railway network, and improving operational security. The meeting also highlighted strengthening cybersecurity, upgrading camera specifications, and deploying AI-based surveillance and monitoring systems. India's call for united global efforts to combat terrorism in all its forms, including cross-border terror. Addressing the 11th annual BRICS Counter-Terrorism Working Group meeting in New Delhi today, Minister of External Affairs Secretary West C.B. George stressed the need to hold accountable those sheltering and supporting terrorism. In IPL cricket, Gujarat Titans will take on Chennai Super Kings in Ahmedabad this evening. The match is scheduled to begin at 7:30 p.m. And that is the end of this news bulletin.
1: ଶୁଣିଲେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଆସନ୍ତୁ ଏଥର ଶୁଣିନେବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ତା ପୂର୍ବରୁ ଏଇ ଛୋଟ ବିଜ୍ଞାପନ ବିରତି।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: आकाशवाणी एट 90 90 साल की आवाज, दिल से दिल तक नॉन स्टॉप धमाल। पुरानी यादें, नया जोश है, देश का रेडियो अब भी बॉस है। आकाशवाणी के गौरवमयी 90 साल।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାକୁ ପୁଣି ଥରେ ସ୍ୱାଗତ। ପ୍ରଥମେ ଚଳିତ ଅଧିବେଶନ ସମ୍ପର୍କରେ। ଚଳିତ ଅଧିବେଶନରେ ସନ୍ଧ୍ୟା 6:30 ଶୁଣିବେ ବିକାଶ ମନ୍ତ୍ର, ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଚାଷବାସ ଶୁଣିବେ ରାତି 7:30। ଦେଶବନ୍ଧନ ପ୍ରଚାର କରିବୁ ରାତି 8:00, ଓ ରାତି 8:15 ପ୍ରଚାର କରିବୁ କେତୋଟି ହିନ୍ଦୀ ଭକ୍ତିଗୀତ। ସ୍ପୋର୍ଟସ୍ କାନ୍ ରାତି 8:30, ସ୍ପଟଲାଇଟ୍ ରାତି 9:16, ଓ କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ରାତି 9:30। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ପ୍ରଚାର କରିବୁ ରୂପକ ରଣିପୁର ଝରିଆଲ, ରଚନା ସୁଧାକର ଦାସ, ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ବଂଶୀବାଦନ ରାତି 10:30। ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରାସିଆ, ଶିଳ୍ପୀ ପରିବେଷଣ କରିବେ ରାଗ ଜେଟ୍। ଏଥର ଆସନ୍ତାକାଲିର ପ୍ରଥମ ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ପ୍ରଥମ ଅଧିବେଶନରେ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଗଗନ ବିହାରୀ ସ୍ୱାଇଁ, ରମାରାଣୀ ବାରିକ, ଇତିଶ୍ରୀ ଦାସ, ଏ ମହେଶ୍ୱର ରାଓ। ଚେତନା ଚିନ୍ତନ ରହିଛି 6:30। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଶ୍ରୀରାମଚରିତ ମାନସ 7:30। ଚାଷର କଥା ରହିଛି 7:40। 7:45 ପରିବେଷଣ କରିବୁ ଧାରାବାହିକ ନାଟକ ବିରାଡ଼ି ଉପଦ୍ରବ, ନାଟ୍ୟ ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା

ଗୁଣନିଧି ସୋରେନ୍। ସକାଳୁ 8:30 ରହିଛି ସଙ୍ଗୀତ ଲହରୀ। ଶିଳ୍ପୀମାନେ ହେଲେ ବରୁଣ ମିଶ୍ର, ଶ୍ୱେତାଲିନା ଓ ସଙ୍ଗୀତା। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ସଙ୍ଗୀତାତ୍ମକ ଧାରାବାହିକ ବୈଦେହୀ ସବିଳାସ ଶୁଣିବେ 8:45। ସକାଳ 9:00 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଓ ପରେ ପରେ ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:30। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ 10:10।

0: भारत अभियान।
1: निक्षय मित्र तो हम सबका साथ निभाते, टीबी रोगी व परिजन को पोषण, जांच, इलाज और आजीविका संबंधी सहायता पहुंचाते। जब मिल जाएगा सबको अपना निक्षय मित्र तैयार, तब पक्की हो जाएगी हमारी जी और टीबी की हार।
2: निक्षय मित्र, इस अभियान ने एक बड़े चैलेंज से निपटने में टीबी के मरीजों की बहुत मदद की है। आपको जानकर हैरानी होगी, हमारे देश में 10-12 साल के बच्चे भी निक्षय मित्र बनकर टीबी के खिलाफ लड़ाई को आगे बढ़ा रहे हैं।
0: रखे ध्यान, टीबी मुक्त भारत अभियान।
1: अधिक जानकारी के लिए नजदीकी आयुष्मान आरोग्य मंदिर जाएं। स्वास्थ्य एवं परिवार कल्याण मंत्रालय द्वारा जनहित में जारी।
3: असंतकाल द्वितीय अधिवेशन रे दिन 12:00 शुणिबे आदिवासी गीत क्रम रे किसान गीत, शिल्पी गाबलु माझीक ठारु सुगम संगीत परिवेशन करिबो। दिन 12:30 शिल्पी माने हेले इतिश्री बेहरा, जोगेन्द्र महापात्र, लक्ष्मीनारायण बेहरा, श्वेतलीना पंडा। ଚାଷର କଥା ଶୁଣିପାରିବେ ଦିନ 10:00, ଦିନ 20:20 ଶୁଣିବେ ବିଚିତ୍ରା। କେତୋଟି ହିନ୍ଦୀ କଥା ଚିତ୍ରର ଗୀତ ଶୁଣିବେ ଦିନ 2:45। ଆସନ୍ତାକାଲି ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଯୁବବାଣୀ କ୍ରମରେ ସମ୍ଭାବନା ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ପରଜା ଗୀତ, ଶିଳ୍ପୀ ଲୋବି ପରଜା ଏବଂ ସାଥୀ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ବରଗଡ଼ ଜିଲ୍ଲା ସମ୍ପର୍କରେ, ରେଲି ଗଡ଼ି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରହିଛି ରାତି 7:30। ରାତି 8:00 ଶୁଣିବେ ଗୀତ ଗଜଲ, ଶିଳ୍ପୀ ଜୁବିନ ନୌତିଆଲ, ରାହୁଲ ସାଥୁ, ତୁଲା ଧଞ୍ଜୁମ ଏବଂ କବିତା ସେଠ। ରାତି 8:15 ଶୁଣିବେ ସ୍ପୋର୍ଟସ୍ କାନ୍। ରାତି 9:30 କରେଣ୍ଟ ଆଫେୟାର୍ସ, ଏହି ସମସ୍ତ କାର୍ଯ୍ୟକ୍ରମ ରିଲି କରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ଶୁଣିପାରିବେ ରାତି 10:00। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶାସ୍ତ୍ରୀୟ ଗାୟନ, ଶିଳ୍ପୀ ଉସ୍ତାଦ ୟୁନୁସ୍ ହୁସେନ ଖାନ। ଶିଳ୍ପୀ ପରିବେଷଣ କରିବେ ରାଗ ବେହେଡ଼ଗା। ଶ୍ରୋତାବନ୍ଧୁ, ଏଥିଲା ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା ଆସନ୍ତାକାଲିର ବିଭିନ୍ନ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଭବାନୀପାଟଣା।

0: ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12 ଠାରୁ ଦିନ 3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଓ ପରେ ପରେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ।
1: ସମ୍ପ୍ରତି ବାର୍ତ୍ତା ଶୂୟନ୍ତାମ୍ ପ୍ରବାଚକ ଯତିନ ଶର୍ମା। ଆଦୌ ମୁଖ୍ୟ ବାର୍ତ୍ତାଃ। ଭାରତ ଇଟାଲୀ ଦେଶୌ ବ୍ୟାପାର ନିବେଶ ଆପୂର୍ତ୍ତି ଶୃଙ୍ଖଳାଂ ସୁଦୃଢ଼ୀକର୍ତ୍ତୁଂ ଭାରତ ମଧ୍ୟ ପୂର୍ବ ୟୁରୋପ ଆର୍ଥିକ ବିଥେଃ ଉତ୍ତରୋତ୍ତର ବିକାଶାର୍ଥଂ ପରସ୍ପରଂ ସହମତିଂ ପ୍ରକଟିତବନ୍ତୌ। ସର୍ବକାରେଣ କସ୍ୟାପି ସୌନ୍ଦର୍ଯ୍ୟ ପ୍ରସାଧନୋତ୍ପାଦନସ୍ୟ ସୂଚିକା ଭେଷଜତ୍ୱେନ ପ୍ରୟୋଗଃ ଉପଭୋକ୍ତୃଭ୍ୟଃ ବିଶେଷଜ୍ଞେଭ୍ୟଃ ଅଥବା ସୌନ୍ଦର୍ଯ୍ୟ ଚିକିତ୍ସାଳୟେଭ୍ୟଃ ସର୍ବଥା ନିଷେଧିତମ୍। ସ୍ୱାସ୍ଥ୍ୟସେବା ମହାନିଦେଶାଳୟେନ ଇବୋଲା ସଂକ୍ରମଣେନ ପ୍ରଭାବିତ ଦେଶେଭ୍ୟଃ ଆଗଚ୍ଛଦ୍ଭ୍ୟଃ ଅଥବା ପାରଗମନଂ କୁର୍ବଦ୍ଭ୍ୟଃ ଯାତ୍ରିଣାଂ କୃତେ କଶ୍ଚନ ବିଶେଷ ସ୍ୱାସ୍ଥ୍ୟ ପରାମର୍ଶଃ ପ୍ରସାରିତଃ। ତାମିଲନାଡ଼ୁ ରାଜ୍ୟ ମୁଖ୍ୟମନ୍ତ୍ରିଣଃ ସି ଜୋସେଫ ବିଜୟସ୍ୟ ନେତୃତ୍ୱୟୁତେ ମନ୍ତ୍ରିମଣ୍ଡଳେ 32 ଜନାଃ ସମ୍ମିଳିତାଃ, ୟେଷୁ 40 ମହିଳା ମନ୍ତ୍ରିଣଃ ସନ୍ତି। ଅପି ଚ ଆଇପିଏଲ୍ କ୍ରିକେଟ ସ୍ପର୍ଧାୟାମ୍ ଅଦ୍ୟ ସାୟଂ ଅହମ୍ମଦାବାଦ ନଗରେ ଗୁଜରାଟ ଟାଇଟନ୍ସ ତଥା ଚେନ୍ନାଇ ସୁପର କିଙ୍ଗ୍ସ ଦଳୟୋଃ ମଧ୍ୟେ ପ୍ରତିସ୍ପର୍ଦ୍ଧା ଭବିଷ୍ୟତି। ଅଥ ବାର୍ତ୍ତାଃ ବିଶଦୀକୃତ୍ୟ। ଭାରତ ଇଟାଲୀ ଦେଶୌ ବ୍ୟାପାର ନିବେଶ ଆପୂର୍ତ୍ତି ଶୃଙ୍ଖଳାଂ ସୁଦୃଢ଼ୀକର୍ତ୍ତୁଂ ଭାରତ ମଧ୍ୟ ପୂର୍ବ ୟୁରୋପ ଆର୍ଥିକ ବିଥେଃ ଉତ୍ତରୋତ୍ତର ବିକାଶାର୍ଥଂ ପରସ୍ପରଂ ସହମତିଂ ପ୍ରକଟିତବନ୍ତୌ। ଏକସ୍ମିନ୍ ସଂଯୁକ୍ତ ବକ୍ତବ୍ୟେ ଭାରତସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ଚ ତସ୍ୟ ଇଟାଲୀ ସମକକ୍ଷୀୟା ଜର୍ଜିଆ ମେଲୋନି ଇତ୍ୟେତୌ ଭାରତ ମଧ୍ୟପୂର୍ବ ୟୁରୋପ ଆର୍ଥିକ କରିଡୋର ଇତ୍ୟତ୍ର ସହକାର୍ଯ୍ୟାୟ ସ୍ୱକୀୟ ପ୍ରତିବଦ୍ଧତାଂ ଜ୍ଞାପିତବନ୍ତୌ। ଅସ୍ୟାଃ ପରିଯୋଜନାୟାଃ ଭୂରିଶଃ ପ୍ରଶଂସାଂ କୁର୍ବନ୍ତୌ ଉଭୌ ନେତାରୌ ଐଷମଃ 26,000+ ଅସ୍ୟ ଉପକ୍ରମସ୍ୟ ପ୍ରଗତୟେ ଆଇମେକ୍ ମନ୍ତ୍ରୀସ୍ତରୀୟ ଗୋଷ୍ଠ୍ୟାଃ ପ୍ରଥମାୟୋଜନେ ଦୃଢ଼ପଦକ୍ଷେପଂ ସ୍ୱୀକର୍ତ୍ତୁଂ ପ୍ରୋତ୍ସାହିତବନ୍ତୌ। ରୋମନଗରେ ପ୍ରଧାନମନ୍ତ୍ରିଣା ନରେନ୍ଦ୍ର ମୋଦିନା ସହ ଆୟୋଜିତେ ସଂଯୁକ୍ତ ସମ୍ବାଦଦାତୃ ସମ୍ମେଳନେ ଇଟାଲୀ ଦେଶସ୍ୟ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଆଇମେକ୍ ଇତ୍ୟେତଂ ୟୁରୋପ ମଧ୍ୟପୂର୍ବ ଭାରତ ଦେଶାନ୍ ସଂଯୋଜୟିତୁଂ କଶ୍ଚନ ମହାନ୍ ଆର୍ଥିକ ସମ୍ପର୍କ ମାର୍ଗଃ ବର୍ତ୍ତତେ ଇତି ବର୍ଣ୍ଣିତବତୀ। ତୟା ପ୍ରୋକ୍ତଂ ୟଦସ୍ମିନ୍ ବ୍ୟାପାର ନିବେଶ ଆପୂର୍ତ୍ତି ଶୃଙ୍ଖଳା ସ୍ଥୈର୍ଯ୍ୟଂ ଦୃଢ଼ୀକର୍ତ୍ତୁଂ ମହତ୍ ସାମର୍ଥ୍ୟଂ ବର୍ତ୍ତତେ। ମେଲୋନୀ ଇତ୍ୟେଷା ଅବୋଚତ୍ ୟତ୍ କ୍ଷେତ୍ରୀୟାନ୍ତର ସମ୍ପର୍କସ୍ୟ ସୁଦୃଢ଼ୀକରଣାର୍ଥଂ ସର୍ବୋପରି ପ୍ରାଥମିକତା ଅସ୍ତି ତଥା ଚ ଉଭାବପି ଦେଶୌ ଅସ୍ୟ ବିଧି ମାର୍ଗସ୍ୟ ବିକାଶଂ ଦୃଢ଼ତୟା ସମର୍ଥୟତଃ। ଉଭାବପି ପ୍ରଧାନମନ୍ତ୍ରିଣୌ ପୁନରପି ପ୍ରୋକ୍ତବନ୍ତୌ ୟତ୍ ନବୋନ୍ମେଷଃ ବିଜ୍ଞାନଂ ପ୍ରୌଦ୍ୟୋଗିକୀ ଚ ଭାରତ ଇଟାଲୀ ଦେଶୟୋଃ ମୂଳାଧାରାଃ ସନ୍ତି। ଅତ୍ରାବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋକ୍ତବାନ୍ ୟତ୍ ଇଟାଲୀ ଦେଶଃ ସ୍ୱସ୍ୟ ବିଶିଷ୍ଟାଭିକଳ୍ପନାୟୈ ସୂକ୍ଷ୍ମତା କୌଶଳାୟ ଚ ବିଶ୍ୱବିଶ୍ରୁତୋସ୍ତି ଅପରତ୍ର ଭାରତସ୍ୟ ଖ୍ୟାତିଃ ବିଶାଳତାୟୈ ପ୍ରତିଭାୟୈ ସୁଲଭ ନବୋନ୍ମେଷାୟ ଚ ବର୍ତ୍ତତେ।
2: हमने हमारी भावी साझेदारी को और सशक्त बनाने के लिए विस्तृत रूप से चर्चा की। भारत इटली ज्वाइंट स्ट्रेटेजी

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ପ୍ରଯୋଜନା ସନ୍ତୋଷ ପିଙ୍କ।

0: ଆଲୁ ନ ଆଜ୍ଞା ସେମାନେ ବି ପୁରସ୍କାର ମାନେ ବି ପାଇ ସାରିଲେନ ତାଙ୍କୁ ଶିଖେଇ ଶିଖେଇ କରି
1: ଆଜ୍ଞା ତ ଘରେ କିଏ କିଏ ଅଛନ୍ତି ପରିବାରରେ
0: ପରିବାରରେ ଆମର ଇହା ଦେଖ ପରିବାରରେ ଆମର ତ ଦୁଇ ପୁଅ ବଡ଼ ପୁଅଟା ସେ ଅଲଗା ଅଛି ଝିଅଟା ବାହା କରିଦେଲୁ ନ ଆର ସାନ ପୁଅଟା ଆମର ସାଙ୍ଗେ ଅଛି
1: ଆଜ୍ଞା ହେଲେ ସାନ ପୁଅ ବୋହୁ ଆପଣ ସ୍ୱାମୀ ସ୍ତ୍ରୀ
0: ଆର ଆମର ଦୁଇଟା ନାତି ଅଛନ୍
1: ଦୁଇଟା ନାତି ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି
0: ଏଇଟା ତ ଆସିଛେ ସେ ନୁହେଁ ଶିଖେ ସେ ବି ଶିଖବା ସେଟା
1: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି ସେମିତି ସେ ବି ପୁରସ୍କାର ଆଣନ୍ତୁ
0: ହଁ ଯିଏ କହିବ ଜୀବନଟା ଶୁଣୁ ମୁଁ ଗୋଟେ କଥା କହିଦଉଛି ଆମର ବୁଣା କାମଟା ଏମିତି କାମଟେ ଆଇ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେଇ ଯାହା ଦେବି ମୋର ଆଖି ବି ଧାର ବୋହି ପଡ଼ବା ସେନ୍ତା ପରିଶ୍ରମ
1: ନିହାତି ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ ସେଇ ସଂଘର୍ଷର କାହାଣୀ
0: ସେଇ ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ ଆଗକେ ତ ମନୁଷ୍ୟ ବଡ଼ ହୋଇ ନାଇଁ ପାରେ ଆଗକେ ଚଢ଼ି ନାଇଁ ପାରେ ଜୀବନ ଦେଖ ଏମିତି କଥା ଥିଲା ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା ଆମକୁ ଖାଇବାର ମଧ୍ୟ ନାଇଁ ଥାଇ ଗୋଟେ ଛୁଆ 5 ବରଷ ଗୋଟେ ଛୁଆ 2 ବରଷ ଗୋଟେ ଛୁଆ 6 ମାସ ସେ ଟାଇମରେ ଯେନ୍ କାମ ପଡିଛି ଦିନ ଆର ରାତି ଏକାକାର ହୋଇଯାଇଛି କାମ କରିବାର
1: ତ ବର୍ତ୍ତମାନ ଯୋଉ ସ୍ଥିତି ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି
0: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ
1: ଆଜ୍ଞା
0: 30 ବର୍ଷ ହେଲାଣି
1: ବିଦେଶ କୁଆଡେ ଯାଇଛନ୍ତି
0: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି
1: ଇଥିଓପିଆ
0: ହଁ ଆଫ୍ରିକା
1: ଆଫ୍ରିକା
0: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଇ ଗୋଟେ ଲେଡିସ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି କାରଣ ଆମର ଓଡ଼ିଶାରେ ବି କେହି ନାଇଁ ଯାଇ ଖାଲି ମୁଁ ଏକଲା ଯାଇଥିଲି
1: ହେଲେ ସେଠି ଡର ଲାଗିଲାନି
0: ନାଇଁ 22 ଲେଡିସ ଯାଇଥିଲୁ
1: ଆଚ୍ଛା ସମସ୍ତଙ୍କ ସାଙ୍ଗରେ
0: ସାରା ଇଣ୍ଡିଆରେ 22 ଲେଡିସ ଇଏ ହୋଇଥିଲେ
1: ଆପଣ କେବେ ଭାବି ନଥିବେ ନାଇଁ
0: ନାଇଁ
1: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି
0: କୋଉଠି ସେଟା ମୁଇଁ ନାଇଁ ଜାଣି ଏତିକି ବି ନାଇଁ ଜାଣିଥିଲି ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ 3 ମାସ ଥିଲେ ଆମେରିକା ଯାଇଥିଲେ ହଂକଂ ଯାଇଥିଲେ
1: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡାମ ଆଫ୍ରିକା ସେଇଠି କଣ କୋଉ କାମ ପାଇଁ ଯାଇଥିଲେ କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି
0: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକି ଯାଇଥିଲି ଛୋଟିଆ ଲୁମ୍ଟେ ରଖିଛି ସେ ଲୁମ୍ଟା ଧରିକି ଯାଇଥିଲି
1: ସେଠି କେମିତି ବୁଣା ହଉଛି ସୂତା କାମ କେମିତି ହଉଛି
0: ସେଠି ତାଙ୍କର ବି ଲୁମ୍ ଆସିଥିଲା
1: ଆଜ୍ଞା
0: ଆର ଆମର ବି ଲୁମ୍ ଯାଇଥିଲା ତାଙ୍କ ଲୁମ୍ଟା କାଣା ସେମାନେ ଦେଖନ୍ତି ତାଙ୍କର ପ୍ଲେନ ବୁଣା ନେଇ ଏନ୍ତା ନାଇଁ ବାହାରୁଥାଇ ସବୁ ବେଲେ ଆମର ବୁଣାକେ ଦେଖନ୍ ଆର ସେମାନେ ବୋଲନ୍ କି ଇତାକର ବୁଣା ବି ହଉଛି ଆର ଫିଗର ବି ବାହାରୁଛି ଦୁଇଟା ହଉଛି ଆମଟା ଖାଲି ବୁଣା ହଉଛି ବୋଲନ୍
1: ମାନେ ଯୋଉ ଆମେ ଶାଢୀରେ ଦେଖୁଛୁ ନିଜେ ପିନ୍ଧୁଛୁ ମଧ୍ୟ କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡାମ ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି ଯେ ଯୋଉ ଆମେ ଚିତ୍ର ଦେଖୁଛୁ ଶୁଆର ଚିତ୍ର ହେଲା ଗଛର ଚିତ୍ର ହେଲା ମୟୂର ଚିତ୍ର ହେଲା ଏଇସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି
0: ସେଟା ପହଲା ଗୋଟେ ଡ୍ରଇଂ ହବ
1: ଆଜ୍ଞା
0: ଗୋଟେ ଡ୍ରଇଂ କଟା ହବ ଡ୍ରଇଂ ହେଲେ ଡ୍ରଇଂ ତାହାକେ ଗ୍ରାମ ବନା ହବ ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ ଗୋଟେ ଜିନିଷଟେ ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧବୁ ସେଟା ସେଟା ତାର ସୂତାକେ ଉକୁଲମୁ ତାରକେ ଗୋଟେ ତାର ଫ୍ରେମ୍ ଅଛି କମଡା ବୋଲସନ୍ ଆମର ସେନ ଲଗାମୁ ସେ ଗ୍ରାଫଟା ପକେଇ କରି ସେନ ବାନ୍ଧଟା ବାନ୍ଧମୁ
1: ସେଟା ଦେଖିକରି କୋଉ ଗଣ୍ଠି ଯାକେ ଗଲେ ସେଇ ଫିଗରଟା ବାହାରିବ
0: ଯେ ସେଟା ଆମେ ଗଣ୍ଠି ନାହିଁ ସେ ଗଣ୍ଠିକେ ଯେ ଆମର ଗ୍ରାଫରେ ଥିବା ସେ ଗ୍ରାଫ ଆଗରେ ଗୋଟେ ଗଣ୍ଠି ହେବା ସବୁ ଗୋଟେ ଗୋଟେ ଗୋଟେ ଗୋଟେ କରି ଦେଖୁନ ଗୋଟେ ଥି କେନୁ 50 କେରା ଲାଗବା କେନୁ 60 ଲାଗବା କେନୁ 100 ଲାଗବା ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା ଗଣ୍ଠି ପଡିକରି ସେଟା ବନ୍ଧି ହେବା ବାନ୍ଧି ସାରିଲେ ତାହାକେ ଆମେ ରଙ୍ଗ କର୍ମା ଧୂପ ସୂତାରେ ତ ବନ୍ଧା ହେବା ଧୂପ ସୂତାରେ ଯେନ୍ ବନ୍ଧା ହେବା ସେ ଗଣ୍ଠି ପଡିଗଲା ସେ ଗଣ୍ଠି ଭିତରେ ଧୂପ ରହିବା ତାହାକେ ଆମେ ପହଲା ଶାଗୁଆ କରିଦେଲା କି ହଳଦିଆ କରିଦେଲା ଯେନ୍ ରଙ୍ଗଟି କରିଦେମା ଲାଷ୍ଟ ରଙ୍ଗଟା ହେସି କଲା ଶୁଆଟି କଲା ବେଲେ ଶାଗୁଆ ହେବା ତା ଥଣ୍ଡଟା ଲାଲ ହେବା
1: ମାନେ ପରିଶ୍ରମ ବହୁତ ଲାଗୁଛି
0: ହଁ ପରିଶ୍ରମଟା ଲାଗବା ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା ତାହାକେ ଯେତେବେଳେ ଖୋଲିଦେମା ଖୋଲିଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା
1: ଆଜ୍ଞା ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ ଏଇଟା ଆଗରୁ ବି ଦେଖି ଆସୁଛୁ ବର୍ତ୍ତମାନର ବି ଚାହିଦା ସିନା ବଢିଛି କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡାମ ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି
0: ଡିଜାଇନ ବୁଣା
1: ଦୁଇଟା ପାଇଁ
0: ସେ ଡିଜାଇନଟା କାଣା ହେଇଛି ଶୁଣ ସେଟା ଗୋଟେ କଥା ହେଇଛି ଯେତେବେଳେ ନ୍ୟାସନାଲ ୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢୀ ନାଁ ହଉଛି
1: ମହାଲକ୍ଷ୍ମୀ
0: ସେ ଡିଜାଇନଟା କାନ୍ଦା ହେଲା ନାଇଁ ମୁଁ ଯେତେବେଳେ ଛୋଟ ଥିଲି ମୋର ଆଇଟା

0: ସେଟା କାଣା କରୁଥିଲେ, ଆମେ ସେ ଝୁଟି ପକଉଥିଲୁ ମଗସିର ମାସେ, ମହାଲକ୍ଷ୍ମୀ ଝୁଟି ପକଉଥିଲୁ,
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢୀ,
0: ବେଲେ ସେଟା ସେ ଝୁଟି ମତେ ମୋର ଆଇ ଶିଖେଇଥିଲେ।
1: ଆଚ୍ଛା,
0: ବେଲେ ସେନୁ ମୁଇଁ
1: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ,
0: ବେଲେ ସେଟା ସେନୁ କରୁଥିଲି, ଝୁଟି ପକଉଥିଲି ମା ଘରେ କରୁଥିଲି। ସେଟା ଯେତେବେଳେ ଶାଶୁ ଘର ଆସିଲି, ତେବେ ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍, ବେଲେ ସେ ବାପ ଘରଟା ଆର ମା ଘରଟା ଦୁଇଟାକେ ମେସେଇ ଦେଲି, ଦୁଇଟାକେ ମେସେଇ କରି ଗୋଟେ ଶାଢୀ ତିଆରି କରୁ।
1: ଆଜ୍ଞା,
0: ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢୀ।
1: ଆଜ୍ଞା, ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
0: ଫୁଲ ଫୁଲ ଆମର ସେ ଶଙ୍ଖ ମାଛ, ସେ ବାପ ଘରଟା ଯାହାର ଦେଖୁଥିଲି ଆର ଶାଶୁ ଘରଟା ବି ଯାହା ଦେଖିଲି, ଦୁଇଟା ମିକ୍ସ କରି କରି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ, ତାର ପୁଣି ନାଁ ହେଇଗଲା
0: ମହାଲକ୍ଷ୍ମୀ।
1: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୁ, ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ।
0: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଆଜ୍ଞା। ଇ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍, ସେମାନେ ପଥର କାମ କରୁଥିଲେ, ଗଛ କାମ କରୁଥିଲେ।
1: ଖୁବ ଧନ୍ୟବାଦ ମ୍ୟାଡମ, ଆପଣ ଆସିଲେ, ଆମର ଅନୁରୋଧ ରକ୍ଷା କଲେ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଙ୍ଗ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦି ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି। ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ବିସ୍ତୃତ ସମ୍ବାଦ ରାଜ୍ୟରେ 2027 ମସିହା ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ ବୋଲି ବିଭାଗୀୟ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି। ଭୁବନେଶ୍ୱରରେ ଆଜି ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି 207 ବୃହତ୍ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ 33 ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 2402 ଗ୍ରାମକୁ ପାଇପ୍ ଯୋଗେ ଜଳ ଯୋଗାଇ ଦିଆଯାଉଛି। ଅନ୍ୟ 14 ପ୍ରକଳ୍ପ କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ ହେବ। ଏହା ମାଧ୍ୟମରେ ଆହୁରି 1331 ଗ୍ରାମ ଉପକୃତ ହେବେ। 2024 ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳସଙ୍କଟ ଦୂର କରିବା ପାଇଁ 37876 ନଳକୂପକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳସଙ୍କଟ ପ୍ରବଣ ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣ ପାଇଁ 629 ଟ୍ୟାଙ୍କର ନିୟୋଜିତ କରାଯାଇଥିବା ମନ୍ତ୍ରୀ କହିଛନ୍ତି।
1: ଆମର ଜୁନ୍ ଲାଷ୍ଟ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆକଳନ କରାଯାଇଛି। 35 ପ୍ରୋଜେକ୍ଟ ଆମେ ସେପ୍ଟେମ୍ବର ଲାଷ୍ଟ ସୁଦ୍ଧା ଆମେ ସମ୍ପୂର୍ଣ୍ଣ କରିବୁ। ଆମେ ସେପ୍ଟେମ୍ବର ସୁଦ୍ଧା ଓଡ଼ିଶାର ଜନସାଧାରଣଙ୍କୁ 207 ମେଗା ପ୍ରୋଜେକ୍ଟରୁ 82 ମେଗା ପ୍ରୋଜେକ୍ଟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ ଏବଂ ପ୍ରତ୍ୟେକ ଗାଁ ପ୍ରତ୍ୟେକ ଘରକୁ ପାଣି ଯିବାର ବ୍ୟବସ୍ଥା ଭିତରେ ଆମେ ସେପ୍ଟେମ୍ବର ସୁଦ୍ଧା 82 ପ୍ରୋଜେକ୍ଟକୁ ସମ୍ପୂର୍ଣ୍ଣ କରିବୁ। ମେଗା ପ୍ରୋଜେକ୍ଟ ଅଛି, ସେ ଭିତରୁ ଆମେ 3210 ଗାଁକୁ ଆମେ ପାଣି ଦେଉଛୁ।
0: ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ। ଅନ୍ୟମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ଜୀବନ ସାର୍ଥକ ହୋଇଥାଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଓଡ଼ିଶା ରାଜ୍ୟ ସ୍କାଉଟ୍ ଏବଂ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହରେ ରାଜ୍ୟପାଳ ଯୁବପିଢ଼ିଙ୍କ ମଧ୍ୟରେ ନିଃସ୍ୱାର୍ଥପର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ରାଜ୍ୟପାଳ କହିଛନ୍ତି ପିଲାଙ୍କ ମଧ୍ୟରେ ଦୟା, ନମ୍ରତା, ଶୃଙ୍ଖଳା ଓ ସହାନୁଭୂତି ଭଳି ମୂଲ୍ୟବୋଧକୁ ଜାଗ୍ରତ କରାଇବା ଦ୍ୱାରା ଦାୟିତ୍ୱପୂର୍ଣ୍ଣ ଏବଂ କରୁଣାପୂର୍ଣ୍ଣ ନାଗରିକ ଗଠନ କରିବାରେ ସହାୟକ ହୋଇଥାଏ। ଏହି ଅବସରରେ ରାଜ୍ୟପାଳ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ ଶିକ୍ଷକ ଓ ଅଭିଭାବକମାନଙ୍କୁ ବେଶ୍ ପ୍ରଶଂସା କରିଥିଲେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀରେ ସମସ୍ତ ପାର୍କିଂ ସମସ୍ୟା ଦୂର ହେବ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ରଥଯାତ୍ରା ପରେ ସହରରେ ବହୁସ୍ତରୀୟ କାର୍ ପାର୍କିଂ

ବ୍ୟବସ୍ଥା କରାଯିବ। ଏଥିରେ 3000ରୁ ଅଧିକ ଗାଡ଼ି ରହିବା ଭଳି ସୁବିଧା ରହିବ। ଜଗନ୍ନାଥ ବଲ୍ଲଭ ପାର୍କିଂ କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଖୁରାନିଆ ରଥଯାତ୍ରା ସମୟରେ ସମସ୍ତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ତଥା ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରୁ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରଥଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଚଳିତ ଥର ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଅତିରିକ୍ତ 8 ପାର୍କିଂ ସ୍ଥଳୀ ଚିହ୍ନଟ କରାଯିବା ସହ ରଥଯାତ୍ରା ସମୟରେ ରଥଗୁଡ଼ିକର ସୁଗମ ଗତି ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଦଳ ନିଯୁକ୍ତ ପାଇଁ ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ଭିଡ଼ ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିସିଟିଭି କ୍ୟାମେରା ସ୍ଥାପନ, ଦଳାଚକଟା ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସମୁଦ୍ରକୂଳ ଅଞ୍ଚଳରେ ପୁଲିସ୍ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଆସନ୍ତା ଜୁନ୍ 29 ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ 14 ନବଯୌବନ ଦର୍ଶନ, ଜୁଲାଇ 16 ରଥଯାତ୍ରା, 20 ତାରିଖରେ ହେରାପଞ୍ଚମୀ, 24 ତାରିଖରେ ବାହୁଡ଼ା ଯାତ୍ରା, 25 ତାରିଖରେ ସୁନାବେଶ ଏବଂ 27 ତାରିଖରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତା 30 ତାରିଖ ଶନିବାର ଦିନ ଅପରାହ୍ନ 3 ଭୁବନେଶ୍ୱରସ୍ଥିତ ଉନ୍ନତି ଭବନଠାରେ ଏକ ସ୍ୱତନ୍ତ୍ର ଅପିଲ୍ କୋର୍ଟର ଆୟୋଜନ କରାଯିବ। ବିଡିଏ ଓ ବିଏମ୍ସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ବିରୋଧରେ ଆସିଥିବା ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପାଇଁ ଏହି କ୍ୟାମ୍ପ କୋର୍ଟର ଆୟୋଜନ କରାଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଜିଲ୍ଲା ସଦର ତହସିଲ ନରଣପୁରଠାରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ 3 ମୃତ୍ୟୁ ହୋଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରଠାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ 23,48,00,000 ଟଙ୍କା ବ୍ୟୟରେ 82 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାସହ 2,77,00,000 ଟଙ୍କାର 12 ପ୍ରକଳ୍ପର ମଧ୍ୟ ଲୋକାର୍ପଣ ହୋଇଛି। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ବ୍ରଜରାଜନଗରର ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଂକଳ୍ପବଦ୍ଧ। ନୂତନ ପ୍ରକଳ୍ପ ଦ୍ୱାରା ସହରର ଭିତ୍ତିଭୂମି ସୁଦୃଢ଼ ହେବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ବ୍ୟାପକ ରୋଜଗାର ସୃଷ୍ଟି ହେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଦୀପ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଶ୍ରଦ୍ଧାଳୁମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଚଳିତ ମାସରେ 9 ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯାଉଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଶହୀଦ ସ୍ମୃତିପୀଠ କୋହଡ଼ିଠାରେ ଆଜି 96ତମ ଲବଣ ସତ୍ୟାଗ୍ରହ ସ୍ମୃତି ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ଏଥିରେ ଲବଣ ସତ୍ୟାଗ୍ରହର ଐତିହ୍ୟ, ସ୍ୱାଧୀନତା ସଂଗ୍ରାମରେ କୋହଡ଼ିର ଅବଦାନ, ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଇତିହାସ ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗଞ୍ଜାମ ଜିଲ୍ଲାରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ କିଶୋରୀ ଓ କିଶୋରମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୋଷଣ ଆଦି କ୍ଷେତ୍ରରେ ସମାନ ଦୃଷ୍ଟି ଦେବାକୁ ଅଭିଭାବକମାନଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ 360 ଆପ୍ ବିକଶିତ କରାଯାଇଛି। ଏହି ଆପ୍ ମାଧ୍ୟମରେ ବାଲ୍ୟ ବିବାହ ସମ୍ପର୍କରେ ସୂଚନା ଦିଆଯାଇପାରିବ। ଆସନ୍ତା 15 ମଧ୍ୟରେ ଏହି ସୁବିଧା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ଏବଂ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଶିଶୁ ପାଇଁ 3 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୁରକ୍ଷା, ବିକାଶ ଓ ବୌଦ୍ଧିକ ଉନ୍ନତି ପାଇଁ ସମସ୍ତ ବିଭାଗ ମିଳିମିଶି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ରୁଷର ମସ୍କୋଠାରେ ପ୍ରାଣ ହରାଇଥିବା ଓଡ଼ିଆ ଯୁବକ ଏ ରମେୟାଙ୍କ ମୃତ ଶରୀରକୁ ଓଡ଼ିଶା ଫେରାଇ ଅଣାଯାଇଛି। ଗଞ୍ଜାମ ଜିଲ୍ଲା ମାଧବନ୍ଧ ଗ୍ରାମର ମୂଳ ବାସିନ୍ଦା ଶ୍ରୀ ରମେୟା ରୁଷରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ 17 ରୁଷ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଡ୍ରୋନ୍ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆର୍ ରଘୁରାମ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା କ୍ଷେତ୍ରରେ ଜାରି ହୋଇଥିବା ବିଭିନ୍ନ ଯୋଜନା ଏବଂ ଆଗାମୀ

ବାର୍ଷିକ କାର୍ଯ୍ୟଯୋଜନା ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ବିକାଶ ସହ ଲମ୍ବିତ କାର୍ଯ୍ୟର ଶୀଘ୍ର ସମାଧାନ, ଆନ୍ତଃ ବିଭାଗୀୟ ସମନ୍ୱୟକୁ ସୁଦୃଢ଼ କରିବା ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶେର୍କେ କୋରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପାଞ୍ଚ ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10,00,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ।

0: ଚରକୁଣ୍ଡା ବ୍ଲକ ଗସ୍ତ କରି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ଆତ୍ମନିଯୁକ୍ତି, ଦୁଗ୍ଧ, ମାଂସ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଜିଲ୍ଲାକୁ ସ୍ୱାବଲମ୍ବୀ କରିବା ଦିଗରେ ଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପାଞ୍ଚ ଜଣ ପୁଲିସ୍ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କ ପରିବାରବର୍ଗଙ୍କ 10,00,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ନୟାଗଡ଼ ଜିଲ୍ଲା ଭାପୁରଠାରେ ସକ୍ଷମ ଦିବ୍ୟାଙ୍ଗ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ 881 ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନୟାଗଡ଼ ଜିଲ୍ଲା ଚାନ୍ଦପୁର ବିଜେପି ମହିଳା ମୋର୍ଚ୍ଚା ନେତୃତ୍ୱରେ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। 2027 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ କରାଯିବ। ସେବା ହେଉଛି ସର୍ବୋଚ୍ଚ କର୍ତ୍ତବ୍ୟ କହିଲେ ରାଜ୍ୟପାଳ। ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଉଚ୍ଚସ୍ତରୀୟ ବୈଠକ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି, ପ୍ରବଳ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆଜିର ପ୍ରସଙ୍ଗ ବିଷୟ ଆତଙ୍କବାଦ ନିରୋଧ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଭାରତ ବହୁ ଦଶନ୍ଧି ଧରି ଆତଙ୍କବାଦ ବିରୋଧରେ ଲଢ଼େଇ କରିଆସୁଛି। ପରିବର୍ତ୍ତିତ ଆତଙ୍କବାଦ କାର୍ଯ୍ୟକଳାପ ନେଇ ସୃଷ୍ଟ ଆହ୍ୱାନଗୁଡ଼ିକୁ ମୁକାବିଲା କରିବାରେ ଭାରତ ସ୍ୱତନ୍ତ୍ର ସଫଳ ରଣନୀତି ଆପଣେଇ ପାରିଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦ୍ୱାରା ହେଉଥିବା କ୍ଷତି ଏବଂ ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଦେଶର ଯୁବବର୍ଗଙ୍କୁ ଆତଙ୍କବାଦ ଏବଂ ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ସ୍ମୃତିଚାରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ପାଳନ ଅବସରରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ନିରୋଧୀ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି। ଭାରତ ବିଭିନ୍ନ ସମୟରେ ପଡ଼ୋଶୀ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପ ଆହ୍ୱାନର ଶିକାର ହୋଇଛି। ପରିବର୍ତ୍ତିତ ସମୟ ସହ ତାଳ ଦେଇ ଭାରତ ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସିଛି। ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଲକ୍ଷ୍ୟ ନେଇ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପକୁ ଭାରତ ସର୍ବଦା ନିନ୍ଦା କରିଆସିଛି। ଏଭଳି ପଦକ୍ଷେପକୁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ମଧ୍ୟ ସମର୍ଥନ ପ୍ରଦାନ କରିବା ସହ ସେହି ନୀତି ଆପଣାଇବାକୁ ପ୍ରୟାସ ଜାରି ରଖିଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପ କେବେ ହେଲେ ସମାଧାନର ମାର୍ଗ ନୁହେଁ ବୋଲି ଭାରତ ସର୍ବଦା ପ୍ରତିପାଦନ କରିଆସିଛି। ଦେଶବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଆତଙ୍କବାଦ ନିରୋଧୀ ରଣନୀତି ପ୍ରହାରକୁ କାର୍ଯ୍ୟକାରୀ କରିଛନ୍ତି। ଏହି ପଦକ୍ଷେପ ମାଧ୍ୟମରେ ସମାଜରୁ ଆତଙ୍କବାଦକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ସହିତ ଶାନ୍ତି, ସ୍ଥିରତା ଏବଂ ସହଭାଗିତାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ସରକାରୀ ସ୍ତରରେ ବିଭିନ୍ନ ବିଭାଗୀୟ ଏବଂ ସଂସ୍ଥା ସମନ୍ୱୟ ମାଧ୍ୟମରେ ଏହି ପଦକ୍ଷେପକୁ ସଫଳତାର ସହ କାର୍ଯ୍ୟକାରୀ କରୁଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପର ପ୍ରଚାର ଓ ପ୍ରସାର, ଯୋଗାଯୋଗ ବ୍ୟବସ୍ଥା ଏବଂ ପାଣ୍ଠି ଯୋଗାଣକୁ ବନ୍ଦ କରିବା ପାଇଁ ପ୍ରହାର ଅଧୀନରେ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ ଏବଂ ମୁକାବିଲା କରିବା ଲକ୍ଷ୍ୟ ନେଇ ସରକାର ଏକ ସକ୍ରିୟ ଆଭିମୁଖ୍ୟ ଅନୁସରଣ କରୁଛନ୍ତି। ସଂଗୃହୀତ ଗୁପ୍ତ ତଥ୍ୟ ଆଧାରରେ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ତ୍ୱରିତ ପ୍ରତିକ୍ରିୟା ସମ୍ପନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଆଧୁନିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ ମାଧ୍ୟମରେ ତଥ୍ୟ ସଂଗ୍ରହ ଏବଂ ଏହା ଉପରେ କାର୍ଯ୍ୟାନ୍ୱୟନ ପାଇଁ ସ୍ୱତନ୍ତ୍ର ସମନ୍ୱିତ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସୁରକ୍ଷା ବାହିନୀର ସମ୍ମିଳିତ ଉଦ୍ୟମରେ ଏଥିପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇପାରୁଛି। ଆତଙ୍କବାଦ ବିପଦ ଦୃଷ୍ଟିକୋଣ ଆଧାରରେ ଦୁର୍ବଳ କ୍ଷେତ୍ରଗୁଡ଼ିକ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ସୃଷ୍ଟି କରାଯାଇଛି। ସେମାନଙ୍କୁ କେନ୍ଦ୍ରୀୟ ଆତଙ୍କବାଦ ନିରୋଧୀ ବାହିନୀ ଦ୍ୱାରା ଆବଶ୍ୟକ ସହଯୋଗ ପ୍ରଦାନ କରାଯାଉଛି। ଆତଙ୍କବାଦ କ୍ଷେତ୍ରରେ କଠୋର ଦଣ୍ଡ

ପ୍ରତିଷ୍ଠାନର ବ୍ୟବସ୍ଥା ରହିଛି। ରାଜ୍ୟ ଓ କେନ୍ଦ୍ର ସମନ୍ୱୟ ମାଧ୍ୟମରେ ଦକ୍ଷତା ଓ ବିକାଶ ପାଇଁ ତାଲିମ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିସହ ସୁରକ୍ଷା ସଂସ୍ଥାଗୁଡ଼ିକୁ ନୂତନ ଉପକରଣ, ପ୍ରଯୁକ୍ତି ବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ନିୟମିତ ଭାବେ ପ୍ରଦାନ କରାଯାଉଛି। ତାଲିମ ଓ ଭିତ୍ତିଭୂମି ବିକାଶ ପାଇଁ ଆଧୁନିକୀକରଣର ପ୍ରୟାସ ଜାରି ରହିଛି। ବହୁପକ୍ଷୀୟ ସଂସ୍ଥା ମାଧ୍ୟମରେ ତାଲିମ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇପାରୁଛି। ଦେଶରେ ପ୍ରଚଳିତ ଆତଙ୍କବାଦ ନିରୋଧ ଆଇନ ତଥା ଅନ୍ୟାନ୍ୟ ଆଇନଗୁଡ଼ିକୁ ମାନବାଧିକାରକୁ ଗୁରୁତ୍ୱ ପ୍ରଦାନ କରିଆସୁଛି। ଆଇନ ଅନୁପାଳନ ସହିତ ଆତଙ୍କବାଦ ବିରୋଧରେ ଭାରତ ସମନ୍ୱିତ ଓ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରୁଛି, ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ ହେବା ସହିତ ଦେଶବାସୀଙ୍କର ମୌଳିକ ଅଧିକାର ସୁରକ୍ଷିତ ହୋଇପାରୁଛି। ଅନ୍ୟପକ୍ଷରେ ଯୁବବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ଆତଙ୍କବାଦୀ ସଂଗଠନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ଆଇନ ପ୍ରବର୍ତ୍ତନକାରୀ ପ୍ରତିଷ୍ଠାନଗୁଡ଼ିକ ଆତଙ୍କବାଦୀ କାର୍ଯ୍ୟକଳାପକୁ ବ୍ୟାହତ କରିବା ଲକ୍ଷ୍ୟ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଆନ୍ତର୍ଜାତିକ ସ୍ତରରେ ଆତଙ୍କବାଦ କାର୍ଯ୍ୟକଳାପକୁ ରୋକିବା ପାଇଁ ଭାରତ ବିଭିନ୍ନ ରାଷ୍ଟ୍ର ସହ ଆଇନଗତ ସହାୟତା ତଥା ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷର କରିଛି। ସରକାରୀ ଓ ଘରୋଇ ଭାଗିଦାରିତାରେ ଆତଙ୍କବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପୁନରୁଦ୍ଧାର ଓ ପୁନଃ ପ୍ରକ୍ରିୟାକରଣ କାର୍ଯ୍ୟକୁ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟକାରୀ କରାଯାଉଛି। ପ୍ରହାର ଅଭିଯାନ ଅଧୀନରେ ଅନ୍ତର୍ଜାତୀୟ ଆତଙ୍କବାଦ କାର୍ଯ୍ୟକଳାପ ପ୍ରତିହତ କରିବା ଲକ୍ଷ୍ୟ ନେଇ ଏକ ବ୍ୟାପକ ରୂପରେଖ ପ୍ରସ୍ତୁତ କରାଯାଉଛି। ଭବିଷ୍ୟତର ଆତଙ୍କବାଦ ବିପଦକୁ ହ୍ରାସ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିବେଶ ଏବଂ ଘରୋଇ ଉଦ୍ୟୋଗ ସହଭାଗିତାକୁ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତୁ ଆତଙ୍କବାଦ ବିରୋଧରେ ଏକତ୍ର ହେବା ଏବଂ ବିଶ୍ୱକୁ ଆତଙ୍କବାଦ ମୁକ୍ତ ସ୍ଥାନ ଭାବେ ଗଢ଼ି ତୋଳିବା।

ପ୍ରାର୍ଥୀ ଏ ନୂଆ କେନ୍ଦ୍ରମାନଙ୍କ ଲାଗି ଆବେଦନ କରିଛନ୍। ସର୍ବଭାରତୀୟ ସ୍ତରଥି ପରୀକ୍ଷା କେନ୍ଦ୍ର ସଂଖ୍ୟା 80-83 ବଢ଼ିଛି। ୟୁପିଏସ୍ସି ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍, ପରୀକ୍ଷା ପ୍ରକ୍ରିୟାକେ ଅତକା ପରୀକ୍ଷାର୍ଥୀ ଅନୁକୂଳ ସୁଗମ ଆଉ ଦକ୍ଷ କରବାରଟା ଇ ଆୟୋଗଙ୍କର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଜୁଲାଇ 16 ତାରିଖ ହେବାରକେ ଥିବାର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା 2026କେ ସୁରକ୍ଷିତ ଆଉ ସୁବ୍ୟବସ୍ଥିତ ଭାବେ କରବା ଲାଗି କଟକ ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଦେବସ୍ନାନ ପୁନି ଦିନୁ ନୀଳାଦ୍ରି ବିଜେତକ ସବୁ ନୀତିକାନ୍ତି ଲାଗି ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରାଯିବା, ରଥଯାତ୍ରାଟି ଭକ୍ତମାନଙ୍କର ସୁରକ୍ଷା ଆଉ ଭିଡ଼ ନିୟନ୍ତ୍ରଣ ଲାଗି ନୂଆ ପଦକ୍ଷେପ ଗ୍ରହଣ କରାଯିବାରକେ ଯୋଜନା କରାଯାଇଛି। ଏଥିଲାଗି ସାରା ସହରନ 8 ଅତିରିକ୍ତ ପାର୍କିଂ ସ୍ଥଳୀ ଚିହ୍ନଟ କରାଯାଇଛି। ଇତାର ଛଡ଼ା ସହରର ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ଜାଗାମାନଙ୍କେ ଅତିରିକ୍ତ ସିସିଟିଭି କ୍ୟାମେରା ବି ଲଗାଯାଇଛି। ପୁରୀ ସହରନ ଅପରାଧ ନିୟନ୍ତ୍ରଣ ଲାଗି ସବୁ ଥାନା ଇଲାକାନ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲୁ କରାଯିବା। ହୋଟେଲ ଆଉ ଲଜ୍ମାନଙ୍କେ ନିୟମିତ ଭାବେ ଯାଞ୍ଚ କରବାରକେ ଶ୍ରୀ ଖୁରାନିଆ ପୁରୀ ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ମନ୍ଦିର ପାଶେ ରକ୍ଷକ ଯାନ ମୁତୟନ, K9 ସ୍କ୍ୱାଡ୍ ନିୟୋଜନ, NSG ତାଲିମପ୍ରାପ୍ତ SOG ଟିମ୍ ମୁତୟନ ବାଗିର ଖାସ୍ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାରକେ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହର ବିକାଶକେ ତୁର୍ତ୍ତି କରିବା ଲାଗି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବ୍ରଜରାଜନଗରଠାରେ ଗୋଟିଏ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍। ପାଖାପାଖି 40 କୋଟିରୁ ଅତକା ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର କଲେଜ ପାଖେ ଇ ବସ୍ଷ୍ଟାଣ୍ଡ ତିଆରି ହେବା। ଲୋକମାନଙ୍କର ଯୋଗାଯୋଗ ଆଉ ଯାଆସ ବ୍ୟବସ୍ଥାକେ ବରକସ କରିବା ଲାଗି ରାଜ୍ୟ ସରକାର ସବୁ ପାଣ୍ଠି ଯୋଗାଇ ଦେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଇତାର ସହିତ 23 କୋଟି ଟଙ୍କା ଖର୍ଚ୍ଚା ଥି ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ସହର ଆଉ ଗ୍ରାମାଞ୍ଚଳନ ତିଆରି ହୋଇଥିବାର ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ବିଲ୍ ମନ୍ତ୍ରୀ ଉଦ୍ଘାଟନ କରିଛନ୍। ରାଇଜେ ନାଗରିକମାନଙ୍କର ସୁରକ୍ଷାକେ ନଜରଥି ରଖିକରି କମିଶନରେଟ୍ ପୁଲିସ୍ ତରଫ ୱି କେୟାର ସାଥୀ ଆପ୍ର ଶୁଭାରମ୍ଭ କରାଯାଇଛି। ଜରୁରୀକାଳୀନ ସମିଆଥି ଆପ୍ ଥିବାର ଗୋଟିଏ ବଟନ୍ ଦବାଲେ ସାଙ୍ଗେ ସାଙ୍ଗ ସାହାଯ୍ୟ ମିଳିପାରବା ବୋଲି କମିଶନରେଟ୍ ପୁଲିସ୍ ତରଫ କୁହାଯାଇଛି। ଆଘନୁ ଥିବାର ମୋ ସାଥୀ ଆପ୍କେ ଅପଗ୍ରେଡ୍ କରାଯାଇକରି ନୂଆ ଆପ୍ ବିକଶିତ କରାଯାଇଛି। ରାଜ୍ୟର ସବୁ ଗାଁକେ 2027 ମାର୍ଚ୍ଚ ତକ ପାଇପ୍ ଥି ପିଇବାର ପାଣି ପହଞ୍ଚାଇବା ଲାଗି ସରକାର ପ୍ରତିବଦ୍ଧ ଆନ୍ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ଏପତକ 207 ମେଗା ପାଇପ୍ ଜଳ ପ୍ରକଳ୍ପ ଭିତରୁ 3 ପୁରା ହୋଇକରି 2402 ଗାଁକେ ପାଣି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ଆଉ 14 ପ୍ରକଳ୍ପ ମେ ମାସ ତକ ଶେଷ ହେବା, ଯେନ୍ଟା 131 ଗାଁକେ ପାଣି ଯୋଗାବା। 35 ପ୍ରକଳ୍ପର ଅଧା କାମ ସରିକରି 3210 ଗାଁକେ ପାନୀର ସୁବିଧା ମିଳିପାରୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଏହାଦେ ତକ 1852 ଏକକ ଗ୍ରାମ୍ୟ ଯୋଜନା 6369 ସୋଲାର ପ୍ରକଳ୍ପ କାମ ଶେଷ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପ୍ରଯୁକ୍ତି ବିଦ୍ୟା ଆଉ ପରିବେଶ ସଂରକ୍ଷଣ ଦିଗେ ଗୋଟିଏ ବଡ଼ ପଦକ୍ଷେପ ହିସାବରେ ଭାରତର ଜାତୀୟ ରାଜପଥ ପ୍ରାଧିକରଣ NHAI ତରଫ ସମ୍ବଲପୁର, ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲା ଭିତରେ ରାଜ୍ୟର ପହିଲା ମହୁମାଛି କରିଡର ବିକଶିତ କରାଯାଉଛି ବୋଲି ସରକାରଙ୍କ ତରଫ ସୂଚନା ଦିଆଯାଇଛି। ପରାଗ ସଂରକ୍ଷଣ, ଜୈବ ବିବିଧତା ବଢ଼ାବାର, ଚାଷର ଉତ୍ପାଦନଶୀଳତାକେ ମଜବୁତ କରବାର ଆଉ ସବୁଜ କରିଡର ଗଢ଼ବାର ଲାଗି ଜାତୀୟ ରାଜପଥ 53, 55 ଆଉ 16 ପାଖାପାଖି 20,000 ଦେଶୀ ଫୁଲଗଛ ଲଗାବାର ଲାଗି ପଦକ୍ଷେପ ନିଆଯାଇଛି। ରୁଷିଆର ମସ୍କୋନ ଡ୍ରୋନ୍ ଆକ୍ରମଣଥି ଜୀବନ ହରାଇଥିବାର ଓଡ଼ିଆ ଯୁବକ ଏ ରମୟାଙ୍କର ପାର୍ଥିବ ଶରୀରକେ ଆଜି ଓଡ଼ିଶା ଅନାଯାଇଛି। ଭାରତ ସରକାର ଆଉ ରାଜ୍ୟ ସରକାରଙ୍କର ମିଳିତ ସହଯୋଗ ଥି ଏ ରମୟାଙ୍କର ପାର୍ଥିବ ଶରୀର ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ଋତୁରୁ ତାଙ୍କର ଜନ୍ମ ଜାଗା ଗଞ୍ଜାମ ଜିଲ୍ଲା ମାଧବନ୍ଧକେ ନିଆଯାଉଛି। ଇନ ଜନେଇ ଦିଆଯାଇପାରେ ଯେ ପଶ୍ଚିମ ଏସିଆନ ଚାଲିଥିବାର ଯୁଦ୍ଧ ପରିସ୍ଥିତି ଥି ଗଲା 17 ଦିନ ଡ୍ରୋନ୍ ଆକ୍ରମଣ ଥି ଏ ରମୟାଙ୍କର ଜୀବନ ଯାଇଥିଲା। ଇବୋଲା ପ୍ରଭାବିତ ଦେଶମାନଙ୍କୁ ଯାଆସ କରୁଥିବା ଯାତ୍ରୀମାନଙ୍କ ଲାଗି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଆଉ ଦକ୍ଷିଣ ସୁଦାନ ବାଗିର ଅତକା ପ୍ରଭାବିତ ଇଲାକାମାନଙ୍କରୁ ଯାଆସ କରୁଥିବା ଯାତ୍ରୀମାନଙ୍କର କ୍ଷେତ୍ରଟି ତାହାକେ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି। ଜ୍ୱର, ମୁଡ଼ବଥା

ମାଂସପେଶୀ ଦରଜ, ରକ୍ତସ୍ରାବ କି ବାନ୍ତି ବାଗି ଲକ୍ଷଣ ଦେଖା ଦେଉଥିବାର ଯାତ୍ରୀମାନଙ୍କୁ ସାଙ୍ଗେ ସାଙ୍ଗ ଡାକ୍ତରୀ ଚିକିତ୍ସା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କି ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କି ଶରୀର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶତି ଆସୁଥିବାର ଯାତ୍ରୀମାନଙ୍କୁ ବିଦେଶ ଯିବାର ଅନୁମତି ମିଳିବାର ଆଗରୁ ବିମାନବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ରିପୋର୍ଟ କରିବାରକେ କୁହାଯାଇଛି। ଫିରବାର 21 ଦିନ ଭିତରେ ଏସବୁ ଲକ୍ଷଣ ଦେଖା ଦେଉଥିବାର ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତର ସେବା ଦେବାରକେ ଜୋର ଦିଆଯାଇଛି। ଆତଙ୍କବାଦୀ କାର୍ଯ୍ୟକଳାପର କୁପରିଣାମ ଆଉ ଇ ବାବଦେ ଲୋକୁ ସଚେତନ କରିବାର ଉଦ୍ଦେଶ୍ୟ ଆଜି ଦେଶେ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଉଛି। ଯୁଆନ ପିଢ଼ିଙ୍କୁ ଆତଙ୍କବାଦ ଆଉ ହିଂସା ନୁ ଦୂରେଇ ରଖବାର ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ସାମାଜିକ ସଦ୍ଭାବନାକେ ତହକାବାର ଆଉ ହିଂସା ବିରୋଧୀ ହେଇଥିବାର ଲଢ଼େଇଥି ଜୀବନ ଦେଇଥିବାର ଲୋକର ତ୍ୟାଗକେ ସୁର୍ତା କରିବା ଲାଗି ଫି ବଛର ମେ ମାସର 21 ତାରିଖ ଜାତୀୟ ଆତଙ୍କବାଦ ନିରୋଧୀ ଦିବସ ପାଳନ କରାଯାଏସି। 1991 ମେ ମାସ 21 ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜ ଦିବସଟି ଦେଶବାସୀ ତାଙ୍କୁ ସୁରତା କରିକି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମାନବ ସମାଜଟି ଯାହାର ସାଂସ୍କୃତିକ ଐତିହ୍ୟ ଓ ସ୍ୱାସ୍ଥ୍ୟ ଲାଗି ରହିଥିବାର ସୁଫଲ ଆଉ ଇ କ୍ଷେତ୍ରଟି ଆର୍ଥିକ ପ୍ରୋତ୍ସାହନ ବାବଦେ ସଚେତନତା ସୃଷ୍ଟି କରିବାର ଲାଗି ଆଜି ସାରା ପୃଥିବୀନ ଅନ୍ତର୍ଜାତୀୟ ଚାହା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫ ଏହି ଦିବସ ଫି ବଛର ମେ ମାସର 21 ତାରିଖକେ ପାଳନ କରାଯାଇ ଆସୁଛି। ଚଳିତ ବଛର ଏହି ଦିବସର ବାର୍ତ୍ତା ହେଉଛି ଚାହାର ନିରନ୍ତରତାକେ ବଜାୟ ରଖବାର ସହିତ ସମାଜକେ ସମର୍ଥନ। ବୌଦ୍ଧ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟନ ଫାଇଲ୍ ଆଉ ଡାକ ପ୍ରକ୍ରିୟାକେ ଅତିକା ତୁର୍ଥି ସ୍ୱଚ୍ଛ ଆଉ ବ୍ୟବସ୍ଥିତ କରବାର୍ ଲାଗି ଓଡ଼ିଶା ରାଜ୍ୟ କାର୍ଯ୍ୟ ସ୍ୱୟଂଚାଳନ ପ୍ରଣାଳୀ ଓସ୍ୱାସର ସଫଲ କାର୍ଯ୍ୟାନ୍ୱୟନକେ ନେଇକରି ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୌଦ୍ଧ ଜିଲ୍ଲାର 79ଟା ସରକାରୀ କାର୍ଯ୍ୟାଳୟନ ଓସ୍ୱାସକେ ବ୍ୟବସ୍ଥିତ କରାଯାଇଛି। ଭାରତ ନ୍ୟୁଜିଲାଣ୍ଡ ଖେଲ ସମ୍ପର୍କର 100 ବର୍ଷର ପୂର୍ତ୍ତି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜିଠାନୁ 2 ଦିନିଆ ବିଶେଷଜ୍ଞ ରଗ୍ବି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଳ ହୋଇଛି। ଏ ବାବଦେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍, ଭାରତ ନ୍ୟୁଜିଲାଣ୍ଡ ଖେଲ ସହଯୋଗର 100 ବର୍ଷର ପୂର୍ତ୍ତି ପାଳନ ସମ୍ୟାଥି ଏନ୍ତା ସହଭାଗିତା ବଡ଼ ଭୂମିକା ନିଭାଉଛି। ଇତାକେ ସଫଲ କରିବା ଲାଗି ଦୁଇ ଦେଶର ଚେଷ୍ଟାକେ ମନ୍ତ୍ରୀ ଶ୍ରୀ ମାଣ୍ଡବୀୟ ପ୍ରଶଂସା କରିଛନ୍। ପାଣିପାଗ ରାଜ୍ୟ ଆଇବା ରହିବାର ତକ ଗ୍ରୀଷ୍ମ ଲହରୀ ଜାରି ରହିବା। ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ଜବର ଗରମ ଆଉ ଗୁଳୁଗୁଳି ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ତରଫ ସବୁ ଜିଲ୍ଲା ପ୍ରଶାସନ ଆଉ ବିଭାଗକେ ସତର୍କତାମୂଳକ ପଦକ୍ଷେପ ନେବାରକେ କୁହାଯାଇଛି। ଆଇବା 25 ତାରିଖ ତକ ରାଜ୍ୟର କେତେଟା ଜିଲ୍ଲାକେ ହିଟ୍ ୱେଭ୍ ଲାଗି ପାଣିପାଗ ବିଭାଗ ତରଫ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେର ଗାଏ, ସମାଜର ସେବା ହିଁ ପ୍ରକୃତ ମାନବିକତାର ପବିତ୍ର ପରିପ୍ରକାଶ କହିଲେ ରାଜ୍ୟପାଳ। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ ଆଉ ଗାଇଡ୍ ରାଜ୍ୟ ପୁରସ୍କାର ପ୍ରଦାନ ସମାରୋହଟି ଦେଲେ ଯୋଗ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ନେଇକରି ପୁଲିସ୍ ମହାନିର୍ଦ୍ଦେଶକଙ୍କର ଅଧ୍ୟକ୍ଷତାଟି ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ସମ୍ବଲପୁର ଢେଙ୍କାନାଳ ଆଉ ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥମାନଙ୍କେ ତିଆର ହେବା ମହୁମାଛି କରିଡର। ଆଉ ରାଜ୍ୟ ଜାରି ରହିଛି ଖରାର ପ୍ରକୋପ, ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ହେଉଛି ଅପରବଲ ଗରମ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ. ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର. ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ. ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ. ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି. ଗସ୍ତ ଅବସରରେ ଭାରତରେ 75ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରୁତି ପ୍ରଦାନ କରିଛି. ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି गुरुत्वपूर्ण चुक्ति स्वाक्षरित हुई श्री गोयल कही.
1: बड़ी बड़ी कंपनियों के अंतर्राष्ट्रीय लेवल की फॉर्च्यून 500 कंपनियों के जो सीईओज हैं उनके साथ बातचीत हुई, उनके साथ आगे भारत में निवेश व्यापार और संबंधों बढ़ाने की चर्चाएं हुई. अगर हम सिर्फ ये जिन सीईओज के साथ माननीय प्रधानमंत्री जी ने बातचीत की उन्हीं का अगर वैल्यू देखें तो वो $3 trillion से ज्यादा इनकी वैल्यू बनती है. यानी भारत की GDP के लेवल के सीईओज मिल के सब उनके
0: ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋୟଲ ଦୃଢ଼ ନିନ୍ଦା କରିଛନ୍ତି. ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି. ନୂଆଦିଲ୍ଲୀଠାରେ ଆଜି AMCHM ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି. ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି. ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି. ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30ରୁ 40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି. ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, LNG, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି. ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି. ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ. ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି. ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ୍ କହିଛନ୍ତି.

ବର୍ତ୍ତମାନର ସମୟ ନିବେଶ ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ୍ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ ସିସିଟିଭି ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ 11th ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲରୀ, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂହ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,34,00,000 ଘରୋଇ

0: ପିପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ, ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ବାଲେଶ୍ୱର ଜିଲ୍ଲାରେ ଓର୍ମାସ ଓ ମିଶନ ଶକ୍ତିର ସହଯୋଗରେ ତିନିଦିନିଆ ଜିଲ୍ଲାସ୍ତରୀୟ ବାସଗୃହ ଭିତ୍ତିକ କ୍ଷମତା ବିକାଶ ଓ ବିପଣନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗଦେଇ ଗ୍ରାମୀଣ ଉତ୍ପାଦକ ଓ କାରିଗରମାନଙ୍କର ବିପଣନ କ୍ଷମତା ଏବଂ ଉଦ୍ୟମ ପରିଚାଳନା ଦକ୍ଷତାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାରେ ହିସାବ ରକ୍ଷଣ ପ୍ରଣାଳୀ, ପ୍ୟାକେଜିଂ ଓ ବ୍ରାଣ୍ଡିଂ, ବିକ୍ରୟ କୌଶଳ ଏବଂ ଡିଜିଟାଲ୍ ଇକମର୍ସ ମାଧ୍ୟମରେ ବିପଣନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ହିତାଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଓର୍ମାସର ଡେପୁଟି କାର୍ଯ୍ୟନିର୍ବାହୀ ଅଧିକାରୀ ଶାନ୍ତନୁ ବାନାର୍ଜୀ କହିଛନ୍ତି,
3: ତିନିଦିନିଆ ଯେଉଁ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯାଉଛି ବାଲେଶ୍ୱର ଜିଲ୍ଲା ପରିଷଦ କନଫରେନ୍ସ ହଲ୍ରେ, ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ବାଲେଶ୍ୱର ଜିଲ୍ଲାରୁ ଯେତିକି ମାଆମାନେ ଅଛନ୍ତି ସେମାନଙ୍କର କେମିତି ଦକ୍ଷତା ବିକାଶ ଠିକ୍ ଭାବରେ ହେଇପାରିବ ଏବଂ ତା ସହିତ ମାର୍କେଟିଂର ଯେଉଁ ସେନ୍ସିଟାଇଜେସନରେ ତାଙ୍କର କେମିତି ବିକାଶ ହେଇପାରିବ, ବୃଦ୍ଧି ହେଇପାରିବ, ସେମାନେ କେମିତି ସଚେତନ ହେଇପାରିବ, ତାଙ୍କର ପ୍ରଡ଼କ୍ଟ ଏବଂ ତାଙ୍କର ଯେଉଁ ଜିନିଷ ସେମାନେ ରୁରାଲ ପ୍ରଡ଼କ୍ଟ ତିଆରି କରୁଛନ୍ତି ସେଇଟାକୁ କେମିତି ମାର୍କେଟରେ ଠିକ୍ ଭାବରେ ପ୍ୟାକେଜିଂ, ବ୍ରାଣ୍ଡିଂ, ସାର୍ଟିଫିକେସନ୍ କରିକି ଯେଉଁ ଅଛି ଯାହା ବି ପ୍ରୋଟୋକଲ୍ ଅଛି ବ୍ରାଣ୍ଡିଂର ସେମାନଙ୍କୁ ନେଇକି କେମିତି ମାର୍କେଟରୁ ତାକୁ ନେଇପାରିବ ତାହାର ତା'ର ଉନ୍ନତିକରଣ ପାଇଁ ଏଇ କାର୍ଯ୍ୟ କର୍ମଶାଳା ଅନୁଷ୍ଠିତ କରାଯାଉଛି।
2: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କର୍ତ୍ତା ଭାବେ କନ୍ୟାଦାନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବଦମ୍ପତିମାନଙ୍କୁ ଆଶୀର୍ବାଦ କରିଥିଲେ। ଯୋଜନା ଅନୁସାରେ ଝିଅଙ୍କ ବୟସ 18-35 ବର୍ଷ ଓ ପୁଅଙ୍କ ବୟସ 21-35 ବର୍ଷ ହୋଇଥିବା ପ୍ରାର୍ଥୀମାନେ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ସେଥିରୁ 56 ଜଣ ବରକନ୍ୟା ଯୋଡ଼ି ଏ କାର୍ଯ୍ୟକ୍ରମରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏଥିମଧ୍ୟରୁ 53 ଯୋଡ଼ି ହିନ୍ଦୁ ସମ୍ପ୍ରଦାୟର ହୋଇଥିବା ବେଳେ 3 ଯୋଡ଼ି ମୁସଲିମ ସମ୍ପ୍ରଦାୟର ଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବା ସହିତ ମୋଟ 60,000 ଟଙ୍କା ବ୍ୟୟରେ ଏକ ବିବାହ ସମ୍ପନ୍ନ କରାଯାଇଛି। ବାଲେଶ୍ୱର ଜିଲ୍ଲା ପ୍ରଶାସନର ଗ୍ରାମ ପଞ୍ଚାୟତ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 2026 ପାଳିତ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସୁଭଦ୍ରା ମା, ପଞ୍ଚାୟତ ସ୍ତରର ଲୋକପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ। ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଜିଲ୍ଲାର ଗାନ୍ଧୀ ମାର୍ଗରୁ ଆଭାସୀ ଜରିଆରେ ସିଧା ପ୍ରସାରଣ ମାଧ୍ୟମରେ ଯୋଡ଼ି ହୋଇଥିଲେ। ଅଂଶୁଘାତ, ସାପ କାମୁଡ଼ା ଏବଂ ବଜ୍ରପାତ ଉପରେ ସଚେତନତା ନିମନ୍ତେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କ ଲାଗି ଏକ ଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିପର୍ଯ୍ୟୟ ପରିଚାଳନାରେ ବିପଦ ହ୍ରାସ କରିବାରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କର ବହୁମୁଖୀ ଭୂମିକା ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଜିଲ୍ଲାର ବାହାନଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଲୋକେ ତାଙ୍କ ବ୍ୟକ୍ତିଗତ ଓ ସାମୂହିକ ଭାବେ 152 ଅଭିଯୋଗ ଦାଖଲ କରିଥିଲେ। 11 ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ସେହିପରି ବାଲେଶ୍ୱରଠାରେ 167 ଅଭିଯୋଗ ମଧ୍ୟରୁ 13 ତତ୍କାଳ ଫଇସଲା କରାଯାଇଥିଲା। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅଧୀନସ୍ଥ

ଛପରାସ୍ଥିତ ଏପିଜେ ଅବଦୁଲ କାଲାମ ଉତ୍କ୍ଷେପଣ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅତ୍ୟନ୍ତ ଶକ୍ତିଶାଳୀ ଦୂରଗାମୀ ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ଡିଆର୍ଡିଓ ପକ୍ଷରୁ କରାଯାଇଥିବା ଏହି ପରୀକ୍ଷାରେ ଅଗ୍ନି କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ବ୍ୟବସ୍ଥା ସହ ବହୁମୁଖୀ ଲକ୍ଷ୍ୟଭେଦ କରିବାର ଆବଶ୍ୟକତା ପୂରଣ କରିପାରିଛି। ଜିଲ୍ଲାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ମାତୃଦିବସ ପାଳନ କରାଯାଇଥିଲା। ଏହି ଅବସରରେ ନାନା ପ୍ରକାର କାର୍ଯ୍ୟକ୍ରମ ଜରିଆରେ ମା'ମାନଙ୍କୁ ପୂଜା କରାଯିବା ସହିତ ସମାଜ ଗଠନରେ ମା'ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପୁରୁଣା ବାଲେଶ୍ୱରସ୍ଥିତ ପ୍ରସିଦ୍ଧ ବାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମନାଥ ସ୍ୱାଭିମାନ ପର୍ବ ଭବ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୁଜରାତସ୍ଥିତ ସୋମନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂଜାର୍ଚ୍ଚନାର ସିଧା ପ୍ରସାରଣ ଏବଂ ସୋମନାଥ ମନ୍ଦିରର ଭବ୍ୟତାକୁ ନେଇ ଏକ ଦୃଶ୍ୟାବଳୀ ପ୍ରଦର୍ଶନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।

0: ଏତେବେଳେ ଯେ ଶୁଣୁଥିଲେ ବିଭିନ୍ନ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷ ଓ ଚାଷୀ ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ମୁନୁଷ ଜୀବନ ଇନୁକୁ ହେ ଜାଗାକେ ବୋହିକରି ନେବୁ
1: ସତ୍ କହିଲୁ
0: ଭାଏ ଭାଏ ସେଟା ଗଲା ପିଠୁଆ ଉଠୁଆ
1: ହଏ ଏନ୍ତା ସମସ୍ୟା ବନଲୁ ଆମର ଗାଁ ମନକୁ ରହୁଛି
0: ରହୁଛି ଶୁଣୁ ଏଟା ତ ଗାଁର ସମସ୍ୟା ଦେଶ ଦୁନିଆର କଥା ଦେଖୁଛୁ କି
1: ନାଇଁ
0: ଦେଶ ଦେଶ ଭିତରେ
1: ଝଗଡ଼ା ପାତି ଯୁଦ୍ଧ ଚାଲିଛି ଯେବେ ତୁ ଖବର କାଗଜ ପଢ଼ବୁ ରେଡିଓ ଶୁଣବୁ କି ଆଜିକାଲି ଟିଭି ଫୁଣି ଦେଖବୁ ଯୁଦ୍ଧ ଚାଲିଛି
0: ଭଲ କଥା କହ
1: ଯୁଦ୍ଧ ତ ଦାଦା ଭଲ କଥା ନାଇଁ ସେ କାଁ ଯେ ବୋଲେ ସମ୍ପତ୍ତି ବି ପୁଣି ନଷ୍ଟ ହେସି ଆଉ ଜୀବନ ପୁଣି ନଷ୍ଟ ହେସି କେତେ ନିରୀହ ଲୋକ ବୋଲୁ ମରି ମୁରା ପୁଣି ଦେଉଛନ୍ ଯେ ଦାଦା ଆର ଗୋଟେ କଥା ଖାଲି ଯୁଦ୍ଧ ନେ ଲୋକ ନେଇ
0: ମରବା
1: ଦେଖନୁ କେତେ ଚରମପନ୍ଥୀ ଲୋକ ମାନେ ପୁଣି
0: ଅଛନ୍
1: ସେମାନେ ପୁଣି ଦାଦା ତାଙ୍କର ନିଜର ସ୍ୱାର୍ଥ ଲାଗି ବୋଲୁ
0: ହଁ
1: ସେମାନେ ଗୋଟେ ଚରମପନ୍ଥୀ ବିଚାରଧାରା ରଖି କରି
0: ସବକର ଜୀବନ ସମାନ ସବକର ପରିବାର ଅଛନ୍
1: ସବକର ଜୀବନ ବଞ୍ଚବାର ଖାଇବାର ଅଧିକାର
0: ଅଛି ଦେଖ ଇତିର କାଜେ ସରକାର କେତେ ପ୍ରକାର ସୁବିଧା ସୁଯୋଗ କଲେ
1: କରୁଛନ୍
0: କମେଇ କୁଟେଇ କରି ଖରେ ବାବୁ ରହ
1: ସମାଜର ମୁଖ୍ୟ ଧାରାକେ ଆଇବାର ଲାଗି ସରକାର ତ ନାନାଦି ଯୋଜନା ମାନ କରିଛନ୍ ହଁ ଆର୍ ସେମାନେ ଯାହା ବି ଭୁଲ ଭଟକା କାମ କରିଛନ୍ ତାକେ କ୍ଷମା କରିଦେବାର ଲାଗି ବି ସରକାର ଆହ୍ୱାନ ଦଉଛନ୍
0: ଦଉଛନ୍ ମାତର ସେ ବନବୁଲୁ ହେଲେ
1: ସବୁ
0: ଲୋକ ଆମେ ସମାନ ସବକର ବଚବାର ଅଧିକାର
1: ଅଧିକାର ଅଛି
0: ସବୁ ଲୋକ ସମାନ ଗୁଟେ ମାର ଛୁଆ ଭଳିଆ ଯଦି ରହମା ଭାଇରେ ସୃଷ୍ଟି ସର୍ଜନା ଠିକ ହିସାବରେ ଚାଲବା ଯେ ଭାଇ ଏତକି କଥା ତୁ କହିଲା ଭିତରେ
1: ମୁଁ
0: ଦୁଇ ଲୋକ ଯେ ମୋର ମୁଣ୍ଡ ଟିକ ଟିକେ ଗଲା ଜାଣିଲୁ କି ନାଇଁ
1: ଯେ ଗାନା ଶୁଣବି
0: ଦେଖ ଆମର ଖିତି ନାମ ସାଉଦା ଖେଟିଛନ୍
1: ଖେଟିଲେ
0: ଗୁଡେ କରୁ ରସିଆ ଗାନା ପଦେ ଗନ୍ ଶୁଣ।

0: ଗାନା କେନ୍ତା ଲାଗ୍ଲା କହ।
1: ଗାନା ବଢ଼ିଆ ଲାଗ୍ଲା ଯେ ଦୋଦା,
0: ହଁ
1: ଦୋଦା କି ତାଙ୍କର ଦଲ ବୋଲ କେ ବୋଲ ତୋର ମୋର ତରଫନୁ, ଆମର ଅନୁଷ୍ଠାନ ତରଫନୁ, ଆର ଆମର ଆକାଶବାଣୀ ତରଫନୁ ବୋଲ
0: ଭାଇ,
1: ହଁ ଧନ୍ୟବାଦ ଗୁଟେ ଦମା
0: ଦମା ଭାଇ, ଧନ୍ୟବାଦ ଦେଲା ଭିତରେ ଆଦେ ବିଶେଷ ହବ ଆଜ୍ଞା ଖେଟଲେ
1: ଖେଟଲେ
0: ଆଜ୍ଞା ଚାଷବାସର କଥା କେନ୍ତା ରେ କହୁଛନ୍, ହେଟା ଦୁଇ ପଦ ଶୁନୁ
1: ଶୁନୁ।
0: ପ୍ରାୟତଃ ଆମର ଅଞ୍ଚଳରେ ଆମର ଚାଷୀ ତ ଆମେ ନାନାଦି ପ୍ରକାର ଚାଷବାସ କରୁଛନ୍। ସୁନ୍ଦର ଗୋଟେ ବିଷୟରେ ଆଜି ଆଲୋଚନା କର୍ମା, ସେ ହେଲା ଜଡ଼ା। ପ୍ରାୟତଃ ଏବେ ଆମର ଲୋକମାନଙ୍କୁ କହିଲେ, କେତେ ଲୋକ କହିବେ ଯେ ଜଡ଼ା ଗୋଟେ କାଣା କେମିତି କରି ହେସି, ତ ସେ ଜଡ଼ାଟା ଆମେ ତେଲ ହିସାବରେ ପ୍ରାୟତଃ ବ୍ୟବହାର କରୁଛୁଁ। ତ ଆଜି ଆଲୋଚନା କର୍ମା ଯେ କଳାହାଣ୍ଡି ଜିଲ୍ଲାନେ ଏ ଜଡ଼ା ଫସଲର ଗୁରୁତ୍ୱ ଆର୍ ତାର ସୁବିଧା ସବୁ କାଣା ଅଛି। ତ ବୈଠକରେ ଆମର ଜଣେ ବିଶେଷଜ୍ଞ ଆଜ୍ଞା ଅଛନ୍, ଆଜ୍ଞା ହେଲେ ଡକ୍ଟର ସୁଶାନ୍ତ କୁମାର ମହାନ୍ତି, ବୈଜ୍ଞାନିକ, ସର୍ବଭାରତୀୟ ଜଡ଼ା ଗବେଷଣା ପ୍ରକଳ୍ପ, OUT, ଭବାନୀପାଟନା। ତ ଆଜ୍ଞାକେ ଆମର ବୈଠକ ଆଗ ଆମେ ସ୍ୱାଗତ କର୍ମା। ଆଜ୍ଞା ଜୁହାର
2: ଜୁହାର ଜୁହାର
0: ଆଜ୍ଞା। ଜଡ଼ା ଫସଲର ଗୁରୁତ୍ୱ ସମ୍ପର୍କରେ ଆଗ ଆମର ଚାଷୀ ଦାମରେ କିଛି ସୂଚନା ଦିଅନ୍ତୁ ଆଜ୍ଞା।
2: ଜଡ଼ା ଏକ ତୈଳବୀଜ ଜାତୀୟ ଫସଲ, ଏହାର ମଞ୍ଜିରେ ଶତକଡ଼ା 46-52 ଭାଗ ତୈଳ ଅଂଶ ଥାଏ। ଏହାର ତେଲ ବିଭିନ୍ନ ପ୍ରକାର ଶିଳ୍ପଜାତ ସାମଗ୍ରୀ ଯଥା ରଙ୍ଗ, ପରିଷ୍କାରକ ଗୁଣ୍ଡ ବା ଡିଟର୍ଜେଣ୍ଟ, ଛାପାକାଳି, ଅଠା, ମଲମ ଓ ରୁବ୍ଲିକାନ୍ତ ଇତ୍ୟାଦି ପ୍ରସ୍ତୁତିରେ ବ୍ୟବହୃତ ହୋଇଥାଏ। ଏହି ତେଲକୁ ଦୀପ ଜଳିବାରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରାଯାଇଥାଏ। ଅନ୍ୟ ତେଲ ତୁଳନାରେ ଏହି ତେଲ ଅଧିକ ସମୟ ଧରି ଜଳେ ଓ ଉଜ୍ଜଳ ଆଲୋକ ପ୍ରଦାନ କରିଥାଏ। ଏହି ତେଲ ଅଧିକ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାକୁ ଯାଏ ନାହିଁ କିମ୍ବା ଖୁବ୍ କମ୍ ତାପମାତ୍ରାରେ ବରଫୀଭୂତ ହୁଏ ନାହିଁ। ତେଣୁ ଏହି ତେଲକୁ ଜେଟ୍ ଇଞ୍ଜିନ୍ରେ ମଧ୍ୟ ଲୁବ୍ରିକାଣ୍ଟ ହିସାବରେ ବ୍ୟବହାର କରାଯାଇଥାଏ।
0: ଆଜ୍ଞା, ତ ଆଉ ଗୋଟେ ପ୍ରଶ୍ନ ଆମର ମନ ସବୁବେଳେ ଆସିଛି ଆଜ୍ଞା, ଯେହେତୁ ଆମେ ଜଡ଼ା ଚାଷ ପରେ କଥାବାର୍ତ୍ତା ହେଉଛୁ
2: ଆଜ୍ଞା,
0: ଜଡ଼ା ତେଲଟା କ'ଣ ଆମର ଅଞ୍ଚଳରେ ବ୍ୟବହାର ହେଉଛି ଆଜ୍ଞା?
2: ହଁ ହଁ, ଦେଶୀ ପଦ୍ଧତିରେ ଜଡ଼ା ମଞ୍ଜିରୁ ତେଲ ବାହାର କରି ସେହି ରନ୍ଧା ତେଲକୁ ଅନେକ ପ୍ରକାର ଔଷଧୀୟ ବ୍ୟବହାରରେ ଲଗାଯାଇଥାଏ। ଏହି ତେଲକୁ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗ୍ରାମାଞ୍ଚଳର ଲୋକମାନେ ମୁଣ୍ଡ ଚୁଟିରେ ଲଗାଇଥାନ୍ତି। ଏହାଦ୍ୱାରା ମୁଣ୍ଡ ଥଣ୍ଡା ରହେ ଓ ଚୁଟିର ରଙ୍ଗ ଅଧିକ ବୟସ ପର୍ଯ୍ୟନ୍ତ ଘନ କଳା ରହେ। ଶରୀରର କୌଣସି ଅଂଶରେ ରକା ବା ବ୍ୟଥାକୁ ଉପଶମ କରିବା ପାଇଁ ଏହି ତେଲକୁ ମାଲିସ କରାଯାଇଥାଏ। ବର୍ଷାଦିନେ ଗ୍ରାମାଞ୍ଚଳର ଲୋକେ ବିଲବାଡ଼ିରେ ସବୁଦିନ କାମ କରିବା ଦ୍ୱାରା ଗୋଡ଼ ଆଙ୍ଗୁଠିଗୁଡ଼ିକ ପାଣି ଖାଇଯାଇଥାଏ। ଏଥିରୁ ଉପଶମ ପାଇବା ପାଇଁ ରନ୍ଧା ଜଡ଼ା ତେଲକୁ ପାଣି ଖାଇଯାଇଥିବା ଜାଗାରେ ଲଗାଯାଇଥାଏ। ରନ୍ଧା ଜଡ଼ା ତେଲକୁ କୋଷ୍ଠକାଠିନ୍ୟ ଦୂର କରିବାରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହିପରି ଭାବରେ ରନ୍ଧା ଜଡ଼ା ତେଲର ଅନେକ ଗୁଡ଼ିଏ ଔଷଧୀୟ ଗୁଣ ଥିବାରୁ ଏହାର ଚାହିଦା ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଯଥେଷ୍ଟ ଅଧିକା। ଆପଣମାନେ ଜାଣି ଖୁସି ହେବେ କି ଏହି ଦେଶୀ ପଦ୍ଧତିରେ ଜଡ଼ା ତେଲ ପ୍ରସ୍ତୁତି ଅର୍ଥାତ୍ ରନ୍ଧା ଜଡ଼ା ତେଲ ପ୍ରସ୍ତୁତିକୁ ଆମର କଳାହାଣ୍ଡି ଜିଲ୍ଲାରେ କିଛି ମହିଳା ନିଜ ଜୀବନଧାରଣର ପନ୍ଥା ରୂପେ ବାଛି ନେଇଛନ୍ତି। ଏହି ତେଲକୁ ବଜାରରେ ମିଳୁଥିବା ଜଡ଼ା ତେଲ ତୁଳନାରେ ଅଧିକ ଦରରେ ବିକ୍ରି କରି ବେଶ୍ 2 ପଇସା ଲାଭ ପାଇପାରୁଛନ୍ତି। ଏଇ ଯେଉଁ ଦେଶୀ ପଦ୍ଧତିରେ ମହିଳାମାନେ ଜଡ଼ା ତେଲ ରାନ୍ଧୁଛନ୍ତି, ବିଭିନ୍ନ ସ୍ତରରେ ସେମାନେ କାମ କରୁଛନ୍ତି। ପ୍ରଥମେ ସେ ଜଡ଼ାକୁ ସିଝାଉଛନ୍ତି, ତାପରେ ତାକୁ ଶୁଖାଉଛନ୍ତି, ପୁଣି ତାପରେ ସେ ଯେଉଁ ଶୁଖାଯାଇଥିବା ଜଡ଼ା ମଞ୍ଜିଗୁଡ଼ିକୁ ଭାଜୁଛନ୍ତି, ତାପରେ ତାକୁ ଚପିଂ କରୁଛନ୍ତି ବା ଛେଚୁଛନ୍ତି, ତାପରେ ପୁଣି ସେ ଛେଚା ଯେଉଁ ଆମର ସ୍ଲରି ବାହାରିଲା ସେଇଟାକୁ ପୁଣି ସିଝାଉଛନ୍ତି, ତାପରେ ଯାଇ ସେ ରନ୍ଧା ଜଡ଼ା ତେଲ ବାହାରୁଛି। ତେଣୁ ବିଭିନ୍ନ ସ୍ତରରେ ସେମାନେ କାମ କରିକିରି ଫାଇନାଲି ଯେଉଁ ରନ୍ଧା ଜଡ଼ା ତେଲ ବାହାର କରୁଛନ୍ତି ତାକୁ ଅଧିକା ଦରରେ ବିକ୍ରି କରୁଛନ୍ତି, ଯେହେତୁ ସେମାନେ ଏତେ ପରିଶ୍ରମ କରୁଛନ୍ତି ଏବଂ ଏଇ ଜଡ଼ା ତେଲର ଔଷଧୀୟ ଗୁଣ ରହିଛି, ତେଣୁ ସେମାନେ ତାକୁ ଅଧିକା ଦରରେ ବିକ୍ରି କରୁଛନ୍ତି। ଆମର ବଜାରରେ ଯେଉଁ ଜଡ଼ା ତେଲ ମିଳୁଛି ସେଇଟା ଲିଟର ପିଛା 150 ଟଙ୍କା ହୋଇଥିବା ବେଳେ ଏମାନେ ଯେଉଁ ରନ୍ଧା ଜଡ଼ା ତେଲ ପ୍ରସ୍ତୁତ କରୁଛନ୍ତି ସେଇଟାକୁ 400 ଟଙ୍କା ଲିଟର ପିଛା ବିକ୍ରି କରୁଛନ୍ତି।
0: ଆପଣଙ୍କର କଥା ଶୁଣିଲା ପରେ ଆଜ୍ଞା ମନେ ପଡ଼ୁଛି, ଆମେ ଯେତେବେଳେ ଛୁଆ ଛୁଆ ସବୁ ଥିଲୁ ତ ମୁଣ୍ଡର ବାଲ ସବୁ ଯେତେବେଳେ କଇରା ହେଉଥିଲା ତ ବୁଢ଼ୀ ମା ସେତେବେଳେ କହୁଥିଲା ଏଥର ବାଲ କଇରା ହେଇଗଲା ନା ଜଡ଼ା ତେଲ ମୁଖ, ଆଉ ତାର ପରେ ଆଜ୍ଞା ଅନେକ କହୁଥିଲେ।

0: ଥଣ୍ଡା ହେସି, ଆଉ ଆପଣ ତ ଔଷଧୀୟ ଗୁଣ କଥା ବି ଅନେକ କହିଲେ, ତ ଏଇଟା ଶୁଣିଲା ପରେ ମନରେ ଆଉ ଗୋଟେ ପ୍ରଶ୍ନ ଆସୁଛି ଆଜ୍ଞା, ଯେ ଆମର କଳାହାଣ୍ଡି ଜିଲ୍ଲାରେ ଏଇ ଜଡ଼ା ଚାଷ କେତେ ଉପଯୋଗୀ ଆଜ୍ଞା ଚାଷ କରିବା ପାଇଁ?
1: ଆପଣମାନେ ଜାଣି ଖୁସି ହେବେ ଯେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାଠାରେ ଏକ ସର୍ବଭାରତୀୟ ସ୍ତରର ଜଡ଼ା ଗବେଷଣା ପ୍ରକଳ୍ପ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରୁଅଛି। ଏଠାରେ ଜଡ଼ା ଫସଲର କିସମ ସମ୍ବନ୍ଧୀୟ ଗବେଷଣା ସହ ଏହାର ଚାଷ ପଦ୍ଧତି ଉପରେ ମଧ୍ୟ ଗବେଷଣା କରାଯାଉଛି। ପରୀକ୍ଷାରୁ ଜଣାପଡ଼ିଛି ଯେ କଳାହାଣ୍ଡିର ମୃତ୍ତିକା ଓ ଜଳବାୟୁ ଜଡ଼ା ଚାଷ ପାଇଁ ବେଶ୍ ଉପଯୋଗୀ। ଏହି ଫସଲକୁ ବର୍ଷା ଋତୁରେ ଢିପ ଜମିମାନଙ୍କରେ ଓ ଶୀତ ଋତୁରେ ନଦୀ ପଠା ତଥା ଜଳସେଚନର ସୁବିଧା ଥିବା ଜମିମାନଙ୍କରେ ସଫଳ ରୂପେ ଚାଷ କରାଯାଇପାରିବ।
0: ଆଜ୍ଞା, ତ ଆର୍ ଗୋଟେ କଥା ରହିଲା ଆଜ୍ଞା, ପ୍ରତ୍ୟେକ ଚାଷର ଗୋଟେ ତାର ସମୟ ଅଛି
1: ଆଜ୍ଞା,
0: ତ ଏଇ ଯେନ୍ ଜଡ଼ା ରହିଲା ଆଜ୍ଞା, ଏଇଟା କି କେନ୍ ସମୟରେ ଆମେ ଯଦି କର୍ମା ବୋଲେ ଭଲ ଉତ୍ପାଦନ ମିଳିବ ଆଜ୍ଞା?
1: ସାଧାରଣତଃ ବର୍ଷା ଋତୁରେ ଜୁନ୍ ମାସ ଦ୍ୱିତୀୟ ପକ୍ଷ ଠାରୁ ଆରମ୍ଭ କରି ଜୁଲାଇ ମାସ ପ୍ରଥମ ପକ୍ଷ ମଧ୍ୟରେ ବୁଣା କାର୍ଯ୍ୟ କଲେ ଭଲ ଅମଳ ମିଳିଥାଏ। ସେହିପରି ରବି ଋତୁରେ ବା ଶୀତ ଦିନେ ଜଡ଼ା ଚାଷ କରିବାକୁ ଯଦି ଅଛି ତାହେଲେ ବୁଣା କାର୍ଯ୍ୟ ସେପ୍ଟେମ୍ବର ମାସ ଶେଷ ସପ୍ତାହରୁ ଅକ୍ଟୋବର ମାସ ପ୍ରଥମ ସପ୍ତାହ ମଧ୍ୟରେ କରିବା ଆବଶ୍ୟକ ହୋଇଥାଏ।
0: ଆଜ୍ଞା ଆଜ୍ଞା, ତ ଏବେ ତ ଆଜ୍ଞା ଆମେ ଇଆର ଜ୍ଞାନକୌଶଳ ଉପରେ ଆମେ ଆଲୋଚନା କରୁଛେ, ତ ଏବେ ଆର ଥରେ କହନ୍ତି ଆଜ୍ଞା, ଯାର ବ୍ୟବସାୟିକ ଯେନ୍ ଦିଗ ଅଛି ତାର ଉପରେ କ'ଣ ଅଛି?
1: ଏହା ପୂର୍ବରୁ ଗୋଟେ ପ୍ରୋଗ୍ରାମ ମାଧ୍ୟମରେ ଆମେ ଏଇ ଜଡ଼ା ଫସଲର ଉନ୍ନତ ଜ୍ଞାନକୌଶଳ ଉପରେ ଆଲୋଚନା କରିଥିଲେ। ଏବେ ଏହାର ଅନ୍ୟ ସବୁ ବ୍ୟବସାୟିକ ଦିଗ ଉପରେ କିଛିଟା ଆଲୋଚନା କରିବା। ଜଡ଼ା ଫସଲର ସମସ୍ତ ଅଂଶର କିଛି ନା କିଛି ବ୍ୟବସାୟିକ ତଥା ବ୍ୟବହାରିକ ଗୁଣ ଅଛି। ଏହାର ପତ୍ର, ଫୁଲ, ଫଳର ଚୋପା ଓ ମଞ୍ଜିରୁ ତେଲ ବାହାର କରିବା ପରେ ସେଥିରୁ ବାହାରୁଥିବା ପିଡ଼ିଆର ମଧ୍ୟ ବ୍ୟବହାରିକ ଦିଗ ରହିଛି।
0: ଆଜ୍ଞା, ତ ଆଉ ଗୋଟେ ପ୍ରଶ୍ନ ଆପଣ ଯେତେବେଳେ କହିଲେ ଆଜ୍ଞା ମନରେ ଗୋଟେ ଫେର ଥରେ ଆସିଲା ନାହିଁ, ଯେ ଇ ତାର ପତର ସବୁ କେମିତି ବ୍ୟବହାର ହେବ ଜଡ଼ା ପତର?
1: ହଁ, ସାଧାରଣତଃ ଜଡ଼ା ଗଛଗୁଡ଼ିକ ବେଶୀ ଘଞ୍ଚ ହୋଇ ବଢ଼ିଥାଏ। ଏହାର ପତ୍ରଗୁଡ଼ିକ ବଡ଼ ଆକୃତିର ହୋଇଥାଏ। ଜଡ଼ା ପତ୍ରଗୁଡ଼ିକ ଏରି ସିଲ୍କ ପୋକର ମୁଖ୍ୟ ଖାଦ୍ୟ ଅଟେ। ପରୀକ୍ଷାରୁ ଜଣାପଡ଼ିଛି ଯଦି ଜଡ଼ା ଗଛଗୁଡ଼ିକରୁ ଆମେ 15-20% ପତ୍ର ଛିଣ୍ଡାଇ ଦେବା ତାହେଲେ ମଧ୍ୟ ଜଡ଼ା ଫସଲର ଅମଳ କମିବ ନାହିଁ।
0: ଆଜ୍ଞା ଆଜ୍ଞା,
1: ତେଣୁ ଜଡ଼ା ଫସଲ ଚାଷ ସହ ସେଥିରୁ 15-20% ପତ୍ର ଛିଣ୍ଡାଇ ତାହାକୁ ଏରି ସିଲ୍କ ପୋକ ଚାଷରେ ମଧ୍ୟ ବ୍ୟବହାର କରାଯାଇପାରିବ ଓ ଚାଷୀ ଭାଇମାନେ ସେଥିରୁ ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରିବେ।
0: ସେଇଟା ତ ପତରର କଥା ଗଲା ଆଜ୍ଞା, ତାର ଆଗରୁ ଆପଣ ଫୁଲର କଥା କହୁଥିଲେ ଆଜ୍ଞା, ଫୁଲର ବ୍ୟବହାର କେମିତି ହେବ?
1: ଆଜ୍ଞା ଆଜ୍ଞା, ଜମିରେ ଜଡ଼ା ଗଛ ଗୁଡ଼ିକରେ ଯେତେବେଳେ ଫୁଲ ଧରିବା ଆରମ୍ଭ ହୁଏ ସେତେବେଳେ ଏପରି ଅନୁଭୂତ ହୁଏ ବା ଅନୁଭବ ଆମେ କରୁ ଯେପରି କିଆରୀରେ ଫୁଲ ଚାଷ କରାଯାଇଛି।
0: ଆଜ୍ଞା,
1: ଫୁଲ ଅବସ୍ଥାରେ ଜଣେ ଜଡ଼ା କିଆରୀକୁ ଦେଖିଲେ ତାର ମନ ଉଲ୍ଲାସରେ ଭରିଯାଏ। ଏହି ସମୟରେ ଜଡ଼ା କିଆରୀରୁ ଅନେକ ମହୁମାଛି ଆସିଥାନ୍ତି। ଏ ଯେଉଁ ଫୁଲ ଯେତେବେଳେ ସବୁ ଗଛରେ ଆସୁଛି ସେହି ସମୟରେ ଅନେକ ମହୁମାଛି କିଆରୀକୁ ଆସିଥାନ୍ତି ଓ ଜଡ଼ା ଫୁଲ କେଣ୍ଡାର ଅଣ୍ଡିରା ବା ପୁରୁଷ ଫୁଲ ଗୁଡ଼ିକୁ ପରାଗ ପିଟିକା ଖାଇ ମଧୁ ସଂଗ୍ରହ କରିଥାନ୍ତି। ତେଣୁ ଅଧିକ ଜମିରେ ଯଦି ଜଡ଼ା ଚାଷ କରାଯାଉଛି ସେହି ଅଞ୍ଚଳରେ ମହୁ ବାକ୍ସ ବସାଇ ମହୁ ଚାଷ ମଧ୍ୟ କରାଯାଇପାରିବ ଓ ତା ପାଇଁ ପଦକ୍ଷେପ ନିଆଯାଇପାରିବ।
0: ତ ଆର ଗୋଟେ କଥା ଆଜ୍ଞା, ଆମେ ତ ଜଡ଼ା ଚାଷ କଲୁ, ଜଡ଼ାରୁ ମଜି ପାଇଲୁ ଆଜ୍ଞା, ତାପରେ ସେ ଯେନ୍ ତେଲ ବାହାର କଲା ପରେ ତାର ଯେନ୍ ଚୋପା ସବୁ ରହିବା ଆଜ୍ଞା, ତାର କିଛି ବ୍ୟବହାର ଆଉ ହୋଇପାରୁଛି?
1: ହଁ, ଜଡ଼ା ଫଳ ଗୁଡ଼ିକ ଶୁଖି ଆସିଲେ ଆମେ ଜଡ଼ା କେଣ୍ଡା ଗୁଡ଼ିକୁ କାଟି ଖରାରେ ଶୁଖାଇ ମଞ୍ଜି ଅମଳ କରିଥାଉ।
0: ଆଜ୍ଞା,
1: ମଞ୍ଜି ଅମଳ ସମୟରେ ଜଡ଼ା ଫଳରୁ ଚୋପା ଗୁଡ଼ିକ ବାହାରିଥାଏ। ଏହି ଚୋପା ଗୁଡ଼ିକୁ ଆମେ କମ୍ପୋଷ୍ଟ ପ୍ରସ୍ତୁତି ଓ ଜିଆ ଖତ ପ୍ରସ୍ତୁତିରେ ମଧ୍ୟ ବେଶ୍ ଭଲ ଭାବରେ ବ୍ୟବହାର କରିପାରିବା।
0: ଆଜ୍ଞା ଆଜ୍ଞା, ଆମେ ଦେଖୁଛୁ ଯେ ଆମର ଅଞ୍ଚଳରେ ଗଲା ଯେ ରାଇସ୍ ପିଡ଼ିଆ ହେଲା କି ମୁଗଫୁଲି ପିଡ଼ିଆ ହେଲା ସୂର୍ଯ୍ୟମୁଖୀ ପିଡ଼ିଆ ହେଲା, ଏଇଟା ଗୁଡ଼ାକ ଆଜ୍ଞା ଦରଦାମ ଗୁଡ଼ାକ ରହିଛି, ତାର ଚାହିଦା ବି ରହୁଛି ଆଜ୍ଞା। ଆମେ ଯେତେବେଳେ ତେଲ ବାହାର କରମା ଜଡ଼ାରୁ ଆଜ୍ଞା, ତାର ଯେନ୍ ପିଡ଼ିଆ ରହିବା ଆଜ୍ଞା, ତାର ବ୍ୟବହାର କ'ଣ ହେଇପାରିବା ଆଜ୍ଞା?
1: ହଁ, ଜଡ଼ା ପିଡ଼ିଆ ଅନ୍ୟ ତୈଳବୀଜ ଫସଲର ପିଡ଼ିଆ ଭଳି ଗୋଖାଦ୍ୟ ରୂପେ ବ୍ୟବହାର କରିହୁଏ ନାହିଁ, କିନ୍ତୁ ଏଥିରେ 75-80% ଜୈବିକ ପଦାର୍ଥ, 4-4.5% ଯବକ୍ଷାରଜାନ, 1.5% ଫସ୍ଫରସ୍ ଓ 1.25-1.5% ପଟାସ୍ ଜାତୀୟ ଖାଦ୍ୟସାର ଥିବା ସହ ଅନେକ ଗୁଡ଼ିଏ ଅଣୁସାର ମଧ୍ୟ ସେଥିରେ ଥାଏ।
0: ଆଜ୍ଞା,
1: ଚାଷ ଜମିରେ ଜଡ଼ା ପିଡ଼ିଆକୁ ପ୍ରୟୋଗ କଲେ ଫସଲକୁ ଉପରୋକ୍ତ ଖାଦ୍ୟସାର ମିଳିବା ସହ ଏହା ଜମିରେ ଉଇ ଦମନରେ ମଧ୍ୟ ସହାୟକ ହୋଇଥାଏ।
0: ଆଜ୍ଞା, ଆପଣ ଯେତିକି କଥା କହିଲେ ଆଜ୍ଞା, ଯେ ଜଡ଼ା ଗଛର ଆପଣ ପ୍ରାୟତଃ ବ୍ୟବହାର କଥା ଆମକୁ ଶିଖେଇଦେଲେ
1: ଆଜ୍ଞା,
0: ତ ଏବେ ଆଉ ଗୋଟେ କଥା କହୁନା ଆଜ୍ଞା, ଯେହେତୁ ଏଇଟା ଗୋଟେ ଅତି ଦରକାରୀ ହେଉଛି, ଏହାକେ ଲଗାବାର ପଦ୍ଧତି କ'ଣ ଆଜ୍ଞା?
1: ହଁ, ଭଲ ପ୍ରଶ୍ନଟିଏ ପଚାରିଲେ। ଆମେ ଏଇ ଜଡ଼ା ଫସଲଟିକୁ ଜମିରେ ଧାଡ଼ିକୁ ଧାଡ଼ି 90 cm ବା 3 ଫୁଟ ଏବଂ ଗଛକୁ ଗଛ 60 cm

0: ମିଟର ବା 2 ଫୁଟ ଅନ୍ତରରେ ଲଗାଇବା ଦରକାର।
1: ଆଜ୍ଞା ଆଜ୍ଞା।
0: ଲଗାଇବା ସମୟରେ ପ୍ରତ୍ୟେକ ମନ୍ଦାରେ ଆମେ 2-2 କରି ମଞ୍ଜି ଲଗାଇବା ଭଲ।
1: ଆଜ୍ଞା ଆଜ୍ଞା।
0: କାରଣ ଯେତେବେଳେ ଗଛ ଉଠୁଛି ବା ମଞ୍ଜିରୁ ଯେତେବେଳେ ଗଛ ହେଉଛି ସେତେବେଳେ ଗୋଟେ ଗୋଟେ ଜାଗାରେ ଯଦି ଆମେ ସବୁଆଡ଼େ ଗୋଟେ ଗୋଟେ ମଞ୍ଜି ପକାଇଥିବା ତାହେଲେ କ'ଣ ହେବ ନା, ଯଦି କେଉଁଠି ଗଜା ନହେଲା ତାହେଲେ ସେ ଜାଗାଟା ଫାଙ୍କା ରହିଯିବ। ତେଣୁ ଆମେ ଯଦି 2 ଲେଖାଏଁ ମଞ୍ଜି ପ୍ରତ୍ୟେକ ମନ୍ଦାରେ ପକାଇଥିବା, ଗଛ ଉଠିଲା ପରେ ଯେଉଁଠି ଯୋଡ଼େ ଗଛ ଅଛି ତାକୁ ଆମେ ଗୋଟେ ଗଛ କାଢ଼ି ଗୋଟେ ଭଲ ଗଛ ରଖିବା। ତେଣୁ ପ୍ରତ୍ୟେକ ମନ୍ଦାରେ ଗଛ ଉଠିବା ପରେ ଗୋଟିଏ ଗୋଟିଏ ଗଛ ରଖି ଅନ୍ୟ ଗଛ ଗୁଡ଼ିକୁ କାଢ଼ିଦେବା।
1: ତ ଆମେ ଯେନ୍ କପା କରୁଛୁ ମକା କରୁଛୁ ଆଜ୍ଞା, କିଛି ହୁଡ଼ା ଟେକବାକୁ ପଡ଼ୁଛି ଆଜ୍ଞା, ତ ଏହାକୁ କାଣା ହୁଡ଼ା ହୁଡ଼ି ଟେକବାକୁ ପଡ଼ବା?
0: ହଁ ହଁ, ଠିକ୍ ସେଇ କପା ଫସଲ ଭଳି ଆମେ ଏ ଜଡ଼ା ଚାଷରେ କୋଡ଼ା ଖୁସା କରି ହୁଡ଼ା ଟେକା ମଧ୍ୟ କରାଯାଇଥାଏ। ଯେତେବେଳେ ଜଡ଼ା ଗଛ ଗୁଡ଼ିକ 25-30 ପର୍ଯ୍ୟନ୍ତ ହୋଇଯାଉଛି ସେତେବେଳେ ଆମେ ତା'ର ଯେଉଁ ଶୀର୍ଷ ସାର ଯେଉଁଟା ଆମେ କହୁଛେ ନାଇଟ୍ରୋଜେନ୍ ସାର ବା ୟୁରିଆ ସାର ପ୍ରୟୋଗ କରି କୋଡ଼ା ଖୁସା କରିକିରି ଗଛ ମୂଳକୁ ମାଟି ଟେକିଦେବା ଦରକାର। ଏହାଦ୍ୱାରା କ'ଣ ହେବ, 2 କଥା ହୁଏ। ଏଇ ଯେଉଁ ମାଟି ଟେକିଲେ ବର୍ଷା ଦିନେ ସାଧାରଣତଃ ବର୍ଷା ଲାଗି ରହିଥାଏ ସମୟ ସମୟରେ, ସେହି ସମୟରେ ପାଣିଟା ସେହି ଚ୍ୟାନେଲ ଦେଇ ବାହାରକୁ ବାହାରିଯିବ
1: ଆଜ୍ଞା,
0: ଏବଂ ଗଛ ଭଲ ବଢ଼ିବ
1: ଆଜ୍ଞା। ତ ଜଡ଼ାରେ ରୋଗ ପୋକ କିଛି ଲାଗବା ଆଜ୍ଞା?
0: ହଁ ହଁ, ଜଡ଼ା ପୋକର ଗୋଟେ ମୁଖ୍ୟ ଖାଦ୍ୟ, ମୁଁ ଆଗରୁ କହିଲି ଏଇଟା ଏରିସିଲ୍କ ଚାଷରେ ମଧ୍ୟ ବ୍ୟବହୃତ ହେଉଛି। ସେଥିରେ କ'ଣ ହେଉଛି, ଜଡ଼ା ଫସଲର ପତ୍ରକୁ ଖାଇ ଏରିସିଲ୍କ ପୋକ ବଞ୍ଚୁଛନ୍ତି ଏବଂ ସେଥିରୁ ରେଶମ ତିଆରି ହେଉଛି। ତେଣୁ ଆମେ ଯେତେବେଳେ ଜଡ଼ା ଚାଷ କରିବା ସେଥିରେ ନିହାତି ଭାବେ ପୋକ ଲାଗିବେ, ଆଉ ବିଶେଷ କରି ପତ୍ରଖିଆ ପୋକ ବେଶୀ ଲାଗିବେ। ସେଟାକୁ ଆମେ ସେମି ଲୁପର ବୋଲି କହୁଛୁ ଆଉ ସ୍ପୋଡୋପ୍ଟେରା ବୋଲି କହୁଛୁ। ତେଣୁ ସେଇ ଯେଉଁ 2 ପୋକ ତାକୁ ଦମନ କରିବା ଅତି ସହଜ। ତା ପାଇଁ ଆମକୁ ପ୍ରୋଫେନଫସ୍ ଔଷଧକୁ 1 ଲିଟର ପାଣି ପିଛା 2 ମିଲି ମିଶାଇକିରି ଗଛରେ ଯଦି ସିଞ୍ଚନ କରାଯାଏ ତାହେଲେ ସେ ପୋକ ଗୁଡ଼ିକ ଦମନ ହୋଇପାରିବେ। ଆଉ ରୋଗ ଆଦିରେ ଗୋଟେ ମୁଖ୍ୟ ରୋଗ ହେଉଛି ବୋଟ୍ରାଇଟିସ୍ ବା ଫିମ୍ପି ରୋଗ, ତାର ଫଳ ଗୁଡ଼ିକ ସବୁ ଫିମ୍ପି ହୋଇଯାଏ ଆଉ କେଣ୍ଡାଟା ପୁରା ନଷ୍ଟ ହୋଇଯାଏ। ସେ ରୋଗଟା ଆମର ଏ ଅଞ୍ଚଳରେ ବେଶୀ ଲାଗୁନି, ଯାହା ବି ଲାଗୁଛି ତାକୁ ଯଦି ନିୟନ୍ତ୍ରଣ କରିବା ପାଇଁ ଆମେ ଚାହିଁବା ତେବେ ଆମେ ବାବିଷ୍ଟିନ୍ ଔଷଧ ଯେଉଁ ବା କାର୍ବେଣ୍ଡାଜିମ୍କୁ 1 ଲିଟର ପାଣି ପିଛା 2 ଗ୍ରାମ ମିଶାଇକିରି ତାକୁ ଯଦି ଆମେ କେଣ୍ଡା ଗୁଡ଼ିକରେ ସିଞ୍ଚନ କରିବା ତାହେଲେ ଏଇ ଯେଉଁ ବୋଟ୍ରାଇଟିସ୍ ରୋଗ ମଧ୍ୟ କମ୍ ହେବ ବା ଲାଗିବ ନାହିଁ।
1: ଶେଷରେ ଆଜ୍ଞା, ଯେନ୍ ଚାଷୀ ଦାମନେ ଆପଣଙ୍କୁ ଆଜି ଶୁଣୁଛନ୍ ରେଡ଼ିଓରେ ଆଜ୍ଞା, ଏଇ ଜଡ଼ା ଚାଷ ବିଷୟରେ ଆଉ କିଛି ସେମାନଙ୍କୁ ବାର୍ତ୍ତା ଦେବେ ଆଜ୍ଞା?
0: ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କ ମଧ୍ୟରୁ ଆମ କଳାହାଣ୍ଡି ଜିଲ୍ଲାରେ ଜଡ଼ା ଚାଷ ସବୁଠାରୁ ଅଧିକା ଜମିରେ କରାଯାଇଥାଏ। କଳାହାଣ୍ଡି ଜିଲ୍ଲାରେ ଜଡ଼ା ଚାଷ ପାଖାପାଖି 2000 ହେକ୍ଟର ଜମିରେ କରାଯାଉଛି, କିନ୍ତୁ ଉପଯୁକ୍ତ ଯତ୍ନ ଅଭାବରୁ ଅମଳ ଆଶାନୁରୂପ ମିଳିପାରୁନାହିଁ।
1: ଆଜ୍ଞା,
0: ଯଦି ଜଡ଼ା ଫସଲର ଗୁରୁତ୍ୱକୁ ହୃଦୟଙ୍ଗମ କରି ଏହି ଫସଲଟିକୁ ଯତ୍ନର ସହ ଉନ୍ନତ ପ୍ରଣାଳୀରେ ଚାଷ କରାଯାଏ ତେବେ ଅଧିକ ଅମଳ ମିଳିବା ସହ ଚାଷୀ ଭାଇମାନେ ଆଲୋଚନା କରାଯାଇଥିବା ବିଭିନ୍ନ ଦୃଷ୍ଟିକୋଣରୁ ଉପକୃତ ହୋଇପାରିବେ।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମର ବୈଠକକୁ ଆସିଲେ ଆର୍ ଆମର କଳାହାଣ୍ଡି ଜିଲ୍ଲା ନେଇ ଜଡ଼ା ଫସଲ ଗୁରୁତ୍ୱ ତାର ସୁବିଧା ସବୁ କାଣା ଅଛି ସୁନ୍ଦର କରି ଆମର ଚାଷୀ ଦାମଙ୍କୁ ବୁଝାଲେ। ବୈଠକ ତରଫରୁ ଆର ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୁହାର ଆଜ୍ଞା।
0: ଧନ୍ୟବାଦ ଆଉ ଜୁହାର।
2: କେନ୍ତା ହେଲା, ବଢ଼ିଆ ଲାଗ୍ଲା? ସେଥିର୍ ଲାଗି ବୋଲୁ ତୋର ମୋର ତରଫନୁ ଆମର ଅନୁଷ୍ଠାନ ତରଫନୁ ଆମର ବିଶେଷଜ୍ଞ ଆଜ୍ଞା କି ଧନ୍ୟବାଦ ଗୋଟେ ଦମା
1: ଦମା। ତାର ଭିତରେ ଭାଇ ସିଏ ସଧିଆ ସବୁବେଳେ ଆମର ଚାଷୀ ଦାମଙ୍କ ଦୁଃଖ ସୁଖ ଖଣ ଆମେ ଶୁଣାସୁଁ। ତ ଆଜି ଚାଷୀ ଦା ଗୋଟେ ସାଙ୍ଗେ ମୁଇଁ କଥା ଦୁଇପଦ ହେଇଛେ, ସେଟା ଗଲା ଚାଲ ଶୁଣିଦେଉ। ପ୍ରାୟତଃ ଆମେ ସବୁବେଳେ ଆମର ଚାଷୀ ଦାମଙ୍କର କଥାବାର୍ତ୍ତା ଶୁଣାସୁଁ, ତ ହେନ୍ତି ଅନେକ ଆମର ଚାଷୀ ଦା ଅଛନ୍ ଯେନ୍ମାନେ କି ପଢ଼ାଲେଖା ବି କରିସାରିଲେ ଚାଷବାସ ଭିତରେ ପଶିଛନ୍, ଆଉ ସେମାନେ ହିଁ ବିଶେଷ ପରିମାଣରେ ଆଜି ବୁଝିପାରୁଛନ୍ ଚାଷର ମହତ୍ଵ କାଣା ଅଛି। ତ ସେଭଳିଆ ଜଣେ ଚାଷୀ ସାଙ୍ଗେ ଆମେ କଥାବାର୍ତ୍ତା ହେମା। ଭାଇ ନମସ୍କାର।
3: ଆଜ୍ଞା ନମସ୍କାର। ଆଜ୍ଞା,
1: ଆପଣଙ୍କର ପରିଚୟ ଟିକେ ଦିଅନ୍ ଆଜ୍ଞା।
3: ସାର୍ ମୋର ନାଁ ଟିକେ ରାମ ମାଝୀ, ମୋର ଗାଁ ବଡ଼ଗୁଣ୍ଡରେ ଗାଡ଼େପଞ୍ଚ ପଞ୍ଚାୟତ ନର୍ଲା ବ୍ଲକ। ଆମର ଚାଷବାସ କେ ନେଇକି ଯଦି ସ୍ପେଶିଆଲ କମା ବୋଲେ ଆଜ୍ଞା, ଆମର ବର୍ତ୍ତମାନ ଯୁଗରେ ଯେନ୍ ଚାଲିଛେ ଆମର ଚାଷବାସର ଯେନ୍ତା ସ୍ଥିତି ଅଛି, ଏବେ ପ୍ରାୟ ସମସ୍ତେ ଆମେ କେମିକାଲ ଫର୍ଟିଲାଇଜର ଉପରେ ଡିପେଣ୍ଡ କରୁଛୁ, ଆଉ ବହୁଳ ପରିମାଣରେ ଆମେ ରାସାୟନିକ ସାର ବ୍ୟବହାର କରୁଛୁ, ଯାହାଫଳରେ କି ଆମର ମାଟିର ତାର ଯେନ୍ ରହିବା କଥା, ଯେନ୍ ତାର କ୍ୱାଲିଟି ରହିବା କଥା, ତାର ଗୁଣାତ୍ମକ ମାନ ରହିବା କଥା, ସେଟା ସବୁ ନେଇ ରହିପାରବାର, ଆଉ ପ୍ରାୟ ଦିନୁ ଦିନୁ ମାଟିର ତାର ଯେନ୍ ଉର୍ବର ତତ୍ଵ ରହିବା କଥା ସେଟା ସବୁ ଆମକୁ ନେଇ ମିଳୁଛି। ଆର୍ ଆମର ମାନୁଛୁ ଆମେ ଆଜ୍ଞା, ତାର ଦେଲେ ଧାନ ହଉଛେ, ଫସଲ ବହୁଳ ପରିମାଣରେ ହଉଛେ,
1: ଗୋଟେ କଥା ଅଛେ ଆଜ୍ଞା, ଆଜି ଆମେ ଦେଖମା ଯେ ଆମର ଗୋଟେ କଥା ଅଛେ କଳାହାଣ୍ଡିରେ, ସେ ଗାଈ ଖା ଖା ଗାଈ ସାଙ୍ଗେ ଦୁଆଁ କେ ବି ବିକି

0: ତ ସେ ପରିସ୍ଥିତି ଆଜି ଚାଷରେ ହେଲା ଭଳିଆ ଦିଶୁଛେ, ତ ଏତାର ସମାଧାନଟା କାଣା ହେଇପାରେ ଆଜ୍ଞା?
1: ଆଜ୍ଞା, ସମାଧାନ ଯଦି ଦେଖମା ବୋଲେ ଆଜ୍ଞା, ଆମେ ଯଦି ଆମର ପୂର୍ବପୁରୁଷ ମାନେ ଯେନ୍ତା ଚାଷ କରୁଥିଲେ, ଗୋବର ଖତକେ ସଢେଇ କରି କରୁଥିଲେ, କି ଗଛଲତା ପତ୍ର ଇତ୍ୟାଦିକେ ସଢେଇ କରି ତାକେ ଖତ ବନେଇକରି କମ୍ପୋଷ୍ଟ ଆକାରରେ ତାକେ ଆମର ଜମିରେ ଦିଆଯାଉଥିଲା, ତ ସେସବୁକେ ଯଦି ଆମେ ଆଉ ଥରେ ଆପଣେଇମା ବେଲେ ଆଜିର ଯୁଗରେ ଯେନ୍ ରାସାୟନିକ ସାର ବ୍ୟବହାର କରିକିରି ଆମେ ଯେନ୍ ରୋଗକେ ଡାକୁଛୁ ଆମ ଘରକୁ, ସେସବୁ ଜିନିଷକେ ଆମେ ଏଡ଼େଇ ଦେଇକରି ଆମେ ଗୋଟେ ଭଲ ସୁସ୍ଥ ଜୀବନଯାପନ କରିପାରମା, ଆଉ ଭଲସେ ଆମେ ଗୋଟେ ଯେନ୍ ଶସ୍ୟ ଉତ୍ପାଦନ ହେବା ସେଟା ତାର ଗୁଣାତ୍ମକ ମାନ ଭଲ ରହିବା। ସେଥିଲାଗି ମୋର ଯଦି ପର୍ସନାଲ ଆପଣ ଯଦି ଭ୍ୟୁ ପଚାରିବେ କି ଯଦି ଜାଣିବାକୁ ଚାହିଁବେ ବୋଲେ ଆଜ୍ଞା, ଆଜିର ପିଢ଼ିରେ ଲୋକମାନେ ସେ ଜୈବିକ ଖତ ଯଦି ବ୍ୟବହାର କରିବେ ବୋଲେ ସବସେ ବଢ଼ିଆ ହେବ ବୋଲିକରି ମୋର କହିବା କଥା ଆଜ୍ଞା।
0: ଆଉ ଗୋଟେ କଥା ଅଛି ଆଜ୍ଞା, ଆମେ ଦେଖୁଛୁ ଯେ ବହୁଳ ପରିମାଣରେ ଆଜିକାଲି ପଲିଥିନ ବ୍ୟବହାର ହେଉଛି, ତ ତାର ଉପରେ କିଛି ଆପଣ ଆମର ଶ୍ରୋତା ବନ୍ଧୁ ମାନଙ୍କୁ କିଛି ଆୱାରନେସ୍ ଦେବେ, ଆୱାର କରିବେ, ସନ୍ଦେଶ ଦେବେ?
1: ପଲିଥିନ ତ ଗୋଟେ ସବସେ ବହୁତ ବଡ଼ ମୁଖ୍ୟ ଜିନିଷ ଆଜ୍ଞା, ଆମର କ୍ଷେତ ଖଳାରେ ବାଡ଼ି ବଗିଚାରେ ସବୁବେଳେ ସେଟା ପଡୁଛେ, ପ୍ରାୟ ଆମେ ସକାଳ ପାଇଲେ ଆଜ୍ଞା ପଲିଥିନ ଉପରେ ଆମେ ଇଏ କରୁଛୁ, ଡିପେଣ୍ଡ କରୁଛୁ, ଯେକୌଣସି ଦୋକାନ ଗଲେ

0: ହେବା କଥା ଆଜ୍ଞା।
1: ଆଉ ଗୋଟେ କଥା ଅଛି ଆଜ୍ଞା, ଆମେ ଦେଖୁଛୁ ଯେ ବହୁଳ ପରିମାଣରେ ଆଜିକାଲି ପଲିଥିନ୍ ବ୍ୟବହାର ହେଉଛି, ତ ତାର ଉପରେ କିଛି ଆପଣ ଆମର ଶ୍ରୋତା ବନ୍ଧୁମାନଙ୍କୁ କିଛି ଆୱାରନେସ୍ ଦେବେ, ଆୱାର କରିବେ, ସନ୍ଦେଶ ଦେବେ?
0: ପଲିଥିନ୍ ତ ଗୋଟେ ସବୁ ବହୁତ ବଡ଼ ମୁଖ୍ୟ ଜିନିଷ ଆଜ୍ଞା, ଆମର କ୍ଷେତଳାରେ ବାଡ଼ି ବଗିଚାରେ ସବୁବେଳେ ସେଟା ପଡ଼ୁଛି। ପ୍ରାୟ ଆମେ ସକାଳ ପାଇଲେ ଆଜ୍ଞା ପଲିଥିନ୍ ଉପରେ ଆମେ ଇଏ କରୁଛୁ, ଡିପେଣ୍ଡ କରୁଛୁ, ଯେକୌଣସି ଦୋକାନକୁ ଗଲେ ଆମକୁ ପଲିଥିନ୍ରେ ସାମାନ ଦେଉଛନ୍, ସବୁକିଛି ଏ ଟୁ ଜେଡ୍ ଯଦି ଦେଖବାକେ ଯିମା ବୋଲେ ପଲିଥିନ୍ ଉପରେ ଏକା ଆମେ ବେଶୀ ନିର୍ଭରଶୀଳ ହେଇଯାଉଛୁ। ସେଟା ମାନେ ଆସିକରି ଆମର ବାଡ଼ି ବଗିଚାରେ ପଡ଼ୁଛେ, ଆମର କ୍ଷେତ ଖୋଳାରେ ପଡ଼ୁଛେ, ଯାହାର ଫଳରେ କି ଆମର କ୍ଷେତ ଖୋଳାରେ ସେଟା ମାନେ ନାଇଁ ସଡ଼େ। ଏହା ତ ଆମେ ଭଲସେ ଜାଣିଛୁ ଯେ ପଲିଥିନ୍ ଆମର କ୍ଷେତରେ ପଡ଼ିଲା କି ବାଡ଼ିରେ ପଡ଼ିଲା କି ଯେନେ ବି ମାଟି ତଳେ ରହିଗଲା ବୋଲେ ସେଟା ସଢ଼ବା କାଯେ ପୁରା ଲକ୍ଷ ଲକ୍ଷ ବର୍ଷ ଲାଗିଯାଉଛେ, କିନ୍ତୁ ସେଟା ନାଇଁ ସଢ଼ି ପାର୍ବା। ତ ଏଇ ବିଷୟରେ ଯଦି ଆମର ନାଗରିକ ମାନେ ଚାଷୀ ଭାଇ ମାନେ ଯଦି ସଚେତନ ହେବେ ବୋଲେ ସେଟାକେ ଆମେ ବହୁତ ମାତ୍ରାରେ କମ୍ କରିପାର୍ମା।
1: ତ ଇତାର ସମାଧାନ କାଣା ବାହାରି ପରେ ପଲିଥିନ୍ ର ବ୍ୟବହାର ଯେନ୍ଟା ହଉଛି?
0: ପଲିଥିନ୍ ବ୍ୟବହାର ଉପରେ ଯଦି ଆଜ୍ଞା ଆପଣ ପଚାରୁଛନ୍ ବୋଲେ ପଲିଥିନ୍ ବ୍ୟବହାର କେ ଆମେ କମ୍ କରିବାକୁ ପଡ଼ବା। ଯେକୌଣସି ସାମାନ ଯଦି ଆମେ ଦୋକାନରୁ କିଣାବିକା କରୁଛୁ କି ଆମର ସାମାନ ବି ଯଦି ଆମେ ବାହାରକେ ମାର୍କେଟ କେ ନଉଛୁ ବୋଲେ ଆମେ ପଲିଥିନ୍ ର ବିକଳ୍ପ ବ୍ୟବସ୍ଥା କରିକରି ତାକେ ମାର୍କେଟରେ ଦେବା କଥା। ଆଉ ମାର୍କେଟରୁ ବି ଯେତେବେଳେ ଆମେ ସାମାନ ନେଇକରି ଆସୁଛୁ ଆମ ଘରକୁ ଆମେ ସେତେବେଳେ ପଲିଥିନ୍ କେ ନାଇଁ ବୋଲିକରି ଆମେ କହିବା କଥା।
1: ଗୋଟେ କଥା ଥିଲା ଆଜ୍ଞା, ଆମେ ପ୍ରାୟ ଚର୍ଚ୍ଚା କରୁଥିଲୁ ଶୁଣୁଥିଲୁ ଯେ ଖତ ଦେଲେ ବର୍ଷେ, କମ୍ପୁ ଦେଲେ ପୁର୍ଷେ। ତ ଆଜି ଯଦି ଜୈବିକ ଖତ ହେଲା କି ଗୋବର ଖତ କଥା ଆମେ ଚିନ୍ତା କର୍ମା ବୋଲେ ଆଜିକାଲି ଇଣ୍ଟିଗ୍ରେଟେଡ଼୍ ଫାର୍ମିଂ ଗୋଟେ ଆସିଛେ, ଯାହାଦ୍ୱାରା କି ଗାଈ ଛେଳି ମେଣ୍ଢା ରଖିକରି ଆମେ ସମାଧାନଟା ପାଇପାର୍ମା ଭଳିଆ ଲାଗୁଛେ। ତ ଆପଣ କାଣା କହିବେ ୟାର ଉପରେ?
0: ନାଇଁ, ଆପଣ ଯେନ୍ ଇଣ୍ଟିଗ୍ରେଟେଡ଼୍ ଫାର୍ମିଂ କଥା କହିଲେ, ଇଟା ଗୋଟେ ବହୁତ ବଡ଼ ମିଶନଟେ, ଏଇଟା ଆମର ସରକାର ମାଧ୍ୟମରେ ଚାଲୁ ହେଇ କରିଛନ୍ ଏଇଟା। କିନ୍ତୁ ଆମର ଫାର୍ମର ମାନେ ଯେତେବେଳେ ଆମେ ସଚେତନ ନେଇ ପାର୍ମା ଆଜ୍ଞା, ଆମେ ଇଣ୍ଟିଗ୍ରେଟେଡ଼୍ ଫାର୍ମିଂ ର ଯେନ୍ ବେନିଫିଟ୍ଟା ଆମେ ପାଇବା କଥା ସେ ବେନିଫିଟ୍ଟା ଆମେ ନେଇ ନେଇପାରୁଛୁ। ଆମର ଚାଷୀ ଭାଇ ମାନେ ପ୍ରାୟ ନେଇ ଜାଣିବାର ଆଜ୍ଞା ଇଣ୍ଟିଗ୍ରେଟେଡ଼୍ ଫାର୍ମିଂ ବୋଲେ କାଁଟା ସେଟା। ତ ସେ ବିଷୟରେ ଯଦି ଆମର ଚାଷୀ ଭାଇ ମାନଙ୍କ ସମ୍ୟକ ଧାରଣା ଦିଆଯାଇତା, ସେମାନଙ୍କେ ଟ୍ରେନିଂ ଦିଆଯାତା ବୋଲେ ସେମାନେ ଜାଣତେ ଯେ ଇଣ୍ଟିଗ୍ରେଟେଡ଼୍ ଫାର୍ମିଂ ପଦ୍ଧତିରେ ଆମର କାଁଟା ବେନିଫିଟ୍ ହଉଛେ, ଆର୍ ଆମକେ ଆମର ଇନ୍ ଫ୍ୟୁଚର୍ ଆମକେ କାଁଟା ଇଟା ତାର ଇଫେକ୍ଟଟା ହେବା। ତ ସେସବୁ ଜିନିଷ ମାନେ ହେତା ଆଜ୍ଞା, କିନ୍ତୁ ଦୁଃଖର କଥା ଆମର ଚାଷୀ ଭାଇମାନଙ୍କର କାଜେ ଏସବୁ କିଛି ସୁବିଧା ସୁଯୋଗ ନାଇଁ ହେଇପାର୍ବାର। ଆର୍ ମତେ ଲାଗୁଛେ ଯଦି ଏ ବିଷୟରେ ଯଦି ସଚେତନ କରାଯିବା ୟା ଟ୍ରେନିଂ ମାଧ୍ୟମରେ ଆମର ଚାଷୀ ଭାଇମାନଙ୍କେ ବତାଯିବା ବୋଇଲେ ନିହାତି ଆଗାମୀ ଦିନରେ ଏସବୁ ଜିନିଷମାନଙ୍କର ପ୍ରଭାବ ଦ୍ୱାରା ଆମର ଗୋଟେ ସୁସ୍ଥ ସମାଜ ଗଠନ ହେଇପାର୍ବା କି ଗୋଟେ ଭଲ ଆମର ଯେନ୍ ମାଟିର ସ୍ୱାସ୍ଥ୍ୟ ବିଷୟରେ ଯେନ୍ କଥା ଉଠୁଛେ ସେଟା ସୁଧୁରିଯିବା ଆଜ୍ଞା।
1: ବାସ୍ତବରେ ବଢ଼ିଆ କଥା ଗୋଟେ ଆପଣ କହିଲେ ଆଜ୍ଞା, ଆମେ ବି ଅନେକ ଲୋକ ଅନୁଭବ କରିଛୁ। ଗୋଟେ କଥା ଆମେ ବି ଜାଣିଛୁ, ମା' ନାଇଁ ଯାର ନା ନାଇଁ ତାର ବୋଲିକରି, ଆର୍ ଆମର ଚାଷୀର ଯଦି ମା' କହିମା ବୋଲେ ମାଇଟ୍ ମା' ବୋଲିକରି ଆମେ କହୁଛୁ। ତ ମାଇଟ୍ ଖଣ୍ଡକେ ବଞ୍ଚାବାର ଦାୟିତ୍ୱ ବର୍ତ୍ତମାନ ଆମର ପିଢ଼ି ଏବେ ବର୍ତ୍ତମାନ ଆଗ୍କେ ଆସ୍ବାକେ ପଡ଼୍ବା। ଯାହା ହଉ ଭାଇ, ଆଜି ଆପଣ ସମୟ ଦେଲେ ଆର୍ ଆମର ଚାଷୀ ଭାଇମାନଙ୍କେ ଆଜି ସଚେତନ କରିଛନ୍, କିଛି ବାର୍ତ୍ତା ଦେଇଛନ୍। ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଭାଇ।
0: ନମସ୍କାର ଆଜ୍ଞା। ନମସ୍କାର ଆଜ୍ଞା।
1: କେନ୍ତା ହେଲା କହ?
2: ବଢ଼ିଆ ଲାଗ୍ଲା। ତୁ ତୁ ତ ଧନ୍ୟବାଦ ଦିଛୁ ନା ବଲ୍, ମୁଇଁ ପୁଣି ମୋର ଆଡୁ ବୋଲୁ ଆମର ଚାଷୀ ତୋରାକେ ଧନ୍ୟବାଦ ଦେବି
1: ଦମା ଯେ ଭାଇ କହ ତାର ଭିତରେ କଥା ନେଇକି ଏନେ ଥବ।
2: ହଁ, ତ ଗଲା ଆଇଲା ବେଲ୍କେ ବୋଲୁ ଆମର କାର୍ଯ୍ୟକ୍ରମକେ ଯେନ୍ ଚାଷୀ ଦଦା ମା ଭୟନା ଶ୍ରୋତା ବନ୍ଧୁ ଶୁଣୁଛନ୍ ସବକେ ଲେଗରୁ ଦଦାର
1: ଆର ମକାରୁ ଦଦାର
2: ଜୁହାର।

ଶୁଣିଲେ ଚାଷ ଓ ଚାଷୀ ବନ୍ଧୁଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା ହେବାକୁ ଯାଉଛି। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର୍ସ ତଥା 1206 କିଲୋ ହର୍ଜ ଓ FM ଶହେ 1.3 ମେଗା ହର୍ଜ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଅଧିବେଶନର ପରବର୍ତ୍ତୀ କାର୍ଯ୍ୟକ୍ରମ ସମବେତ କଣ୍ଠରେ ଦେଶବନ୍ଦନା।

କାର୍ଯ୍ୟକ୍ରମରେ ଏଥର ଚିରବନ୍ଦିତା ଅଭିନନ୍ଦିତା ଏହି ଦେଶବନ୍ଦନାଟି ରାଜକିଶୋର ଦାସଙ୍କ ରଚନାରୁ ପରିବେଷଣ କରିଛନ୍ତି ନୀଳଶୈଳ କଟକର କଳାକାରମାନେ।

ଏକଦା ଦକ୍ଷିଣ କୋଶଳର ପ୍ରାଣକେନ୍ଦ୍ର, ଐତିହାସିକ ପରିମଳଗିରିର ଅଂଶବିଶେଷ, ସମୟକ୍ରମେ ବଲାଙ୍ଗୀର ପାଟଣା, ଏବର ବଲାଙ୍ଗୀର ଜିଲ୍ଲା, ଅନେକ ପ୍ରତ୍ନବିଭବ ଓ ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହରିଶଙ୍କର ଓ ନୃସିଂହନାଥ ଆଗରୁ ଦେଖିଥିଲି। ମାତ୍ର ଆଦିଯୋଗିନୀ ପୀଠ ରାଣୀପୁର ଝରିଆଲ ଦେଖିବାର ସୁଯୋଗ ମିଳିନଥିଲା। ଅବଶେଷରେ ଶୁଭ ଅବସର ଆସିଲା। କଳ୍ପନାର ରାଣୀପୁର ଝରିଆଲକୁ ବାସ୍ତବ ରୂପରେ ଦେଖିବାକୁ ବଲାଙ୍ଗୀରର ଆକାଶବାଣୀ ଅଧିକାରୀମାନଙ୍କ ସହ ବାହାରିଲୁ। ବଲାଙ୍ଗୀରରୁ ପାଟଣାଗଡ଼ କଣ୍ଟାବାଞ୍ଜି ଯାଇ ସେଠାରୁ ରାଣୀପୁର ଝରିଆଲ ଗଲୁ। ଯିବା ବାଟରେ ବିଜା ମହୁଲ କେନ୍ଦୁ ଗଛର ଧାଡ଼ି ଧାଡ଼ି ଜଙ୍ଗଲ, ସକାଳର ଦୃଶ୍ୟ ଅତ୍ୟନ୍ତ ମନୋରମ। ପୀଠରେ ପହଞ୍ଚିବା ବେଳକୁ ଦିନ 11। ସିଧା ଯୋଗିନୀ ମନ୍ଦିର ଆଡ଼େ ମୁହାଇଲୁ। ଛୋଟ ପାହାଡ଼ ପରି ଶିଳାବକ୍ଷ, ତା ଉପରେ ଯୋଗିନୀ ମନ୍ଦିର, ଖୋଲା ଆକାଶ ତଳେ ଗୋଲାକାର ପଥର କାନ୍ଥରେ ଯୋଗିନୀ ମୂର୍ତ୍ତି, ମଝିରେ ଉତ୍ତିଷ୍ଟ ଲିଙ୍ଗ, ଅଘୋର ବଜ୍ର।

0: ପୀଠର ପାଖକୁ ଲାଗି ଗୋଟିଏ ପାର୍ଶ୍ୱରେ ସୋମେଶ୍ୱର ମନ୍ଦିର, ପ୍ରାୟ ଅଷ୍ଟମ ଶତାବ୍ଦୀର। ଏଠାରେ ପାଶୁପତ ଶୈବଧର୍ମ ଓ ସାଧନାର ସାକ୍ଷୀ। ସୋମେଶ୍ୱରଙ୍କ ବିପରୀତ ପାର୍ଶ୍ୱରେ ଇନ୍ଦ୍ରଲାଟ ମନ୍ଦିର, ସମ୍ପୂର୍ଣ୍ଣ ଇଟାରେ ନିର୍ମିତ। ଏପରି ଇଷ୍ଟକ ମନ୍ଦିର ସମଗ୍ର ଓଡ଼ିଶାରେ ବିରଳ। ଅତୀତରେ ଯୋଗିନୀ ଓ ଯୋନିତନ୍ତ୍ରରୁ ଉତ୍ପତ୍ତି ହୋଇଥିଲା ଏହି ପୀଠରେ। ଶିଳାବକ୍ଷସାରା ମନ୍ଦିର ଆକୃତିର ଛୋଟ ଛୋଟ ପଥର ଗୁମ୍ଫା, ଜଣେ ସାଧକ ବସିବା ଭଳି ଆସ୍ଥାନ। ମହାଦେବ ମନ୍ଦିର ପାର୍ଶ୍ୱରେ ବିରାଟ ଜଳାଶୟ। ଅତୀତର ସେ ରାଜତ୍ୱ ନାହିଁ, ସେ ଐଶ୍ୱର୍ଯ୍ୟ ନାହିଁ, ମାତ୍ର ପଥରର ମାୟା ଓ କାରୁକାର୍ଯ୍ୟରେ ବାରି ହୋଇ ପଡ଼ୁଛି ଗୌରବର ଗାଥା।
1: ରାଣୀପୁର ଝରିଆର ପ୍ରାଚୀନ ନାମ ରଣିପତ୍ର। ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରୁ ଆରମ୍ଭ କରି ଷୋଡ଼ଶ ଶତାବ୍ଦୀ ମଧ୍ୟରେ ଏ ସ୍ଥାନରେ ଅନେକ ଧର୍ମର ବିବର୍ତ୍ତନ ଘଟିଥିଲା। ପ୍ରଥମତଃ ମତ୍ତମୟୂର ଶୈବ ଧର୍ମର ବିକାଶ ଏହି ସ୍ଥାନରେ ଘଟିଥିଲା। ସୋମେଶ୍ୱର ମନ୍ଦିର, ସିଦ୍ଧେଶ୍ୱର ମନ୍ଦିର ଓ ଅନେକ ଛୋଟ ବଡ଼ ମନ୍ଦିର ଏ ସ୍ଥାନର ଶୈବ ମନ୍ଦିର ଭାବରେ ଜଣାପଡ଼େ। ତାର କାରଣ ହେଉଛି ଏଠାରେ ମତ୍ତମୟୂର ଶୈବ ଧର୍ମର ବିକାଶ ଘଟିଥିଲା। ମତ୍ତମୟୂର ଶୈବ ଧର୍ମରେ ଶୈବ ଧର୍ମାବଲମ୍ବୀମାନେ ତାଙ୍କର ଗୁରୁଙ୍କୁ ଅଷ୍ଟବିଦ୍ୟେଶ୍ୱର ବା ମୁକ୍ତାତ୍ମ ଶିବ ବୋଲି ମାନ୍ୟତା ଦେଇଥାନ୍ତି ଏବଂ ସେଇ ଗୁରୁମାନଙ୍କର ମୃତ୍ୟୁ ପରେ ତାଙ୍କର ଶିଷ୍ୟମାନେ ତାଙ୍କର ସାମର୍ଥ୍ୟକୁ ଆଖି ଆଗରେ ରଖି ଗୁରୁମାନଙ୍କ ନାଁରେ ଛୋଟ ବଡ଼ ମନ୍ଦିର ଗୁଡ଼ାକ ତିଆରି କରନ୍ତି। ମତ୍ତମୟୂର ଶୈବ ଧର୍ମକୁ ନିର୍ଭର କରି ଏଠାରେ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଶାକ୍ତ ଧର୍ମର ବିବର୍ତ୍ତନ ଘଟିଥିଲା ଏବଂ ଏଠାରେ ଚାମୁଣ୍ଡାଙ୍କର ପୂଜା ପ୍ରବର୍ତ୍ତନ କରାଗଲା। ଏହି ଚାମୁଣ୍ଡା ଏକ ବିଲ ମଧ୍ୟରେ ଏକ ଉତ୍ତୁଙ୍ଗ ପଥର ଗାତ୍ରରେ ତାଙ୍କର ମୂର୍ତ୍ତି ଖୋଦିତ ହୋଇଛି। ଏହି ଚାମୁଣ୍ଡା ସାଧାରଣତଃ ରକ୍ତ ଚାମୁଣ୍ଡା ଭାବରେ ବିଦିତ ମୂର୍ତ୍ତିତାତ୍ତ୍ୱିକ କଳାରୁ। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଏହି ସ୍ଥାନରେ ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ଏ ସ୍ଥାନରେ ଥିବା ଛାଦବିହୀନ ଗୋଲାକାର ଯୋଗିନୀ ମନ୍ଦିର ଭିତରେ ମୂଳତଃ 64 ଯୋଗିନୀଙ୍କର ମୂର୍ତ୍ତି ରହିଥିଲା। ବର୍ତ୍ତମାନ ତାହା ନଷ୍ଟ ହୋଇ 48 କିମ୍ବା 49 ମୂର୍ତ୍ତିରେ ରହିଛି। ଏହି ମୂର୍ତ୍ତିମାନଙ୍କର ମୂର୍ତ୍ତିତତ୍ତ୍ୱ ସ୍କନ୍ଦ ପୁରାଣର ଯୋଗିନୀ ତାଲିକା ଅନୁସାରେ ଏବଂ ନିଷ୍ପନ୍ନ ଯୋଗାବଳୀର ଯୋଗିନୀମାନଙ୍କର ବର୍ଣ୍ଣନା ଅନୁସାରେ 9ମ ଶତାବ୍ଦୀରେ ଏହି ଯୋଗିନୀ ମନ୍ଦିର ନିର୍ମିତ ହୋଇଥିଲା ଏବଂ ଏହି ଯୋଗିନୀ ମନ୍ଦିର ସମ୍ଭବତଃ ମହାଭଗୁତ ଜନ୍ମେଜୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା ବୋଲି ପରୋକ୍ଷ ଭାବରେ ଏଠାରୁ ମିଳିଥିବା ତାମ୍ରଶାସନ ଗୁଡ଼ିକରୁ ଜଣାପଡ଼େ।

0: ଆଦିବାସୀ ଅଧ୍ୟୁଷିତ ରାଣୀପୁର, ଝରିଏଲ, ବାହାବଲ, କଅଁସିଲ, ବାଲିଖମାର ଏସବୁ ଗାଁଗୁଡ଼ିକ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଶାନ୍ତ ଓ ନିରବ ପରିବେଶରେ ସାଧନାପୀଠର ସୌନ୍ଦର୍ଯ୍ୟ ଅପାସରା। କୃତ୍ରିମ ସହରୀ ଜୀବନରେ ଏପରି ସୌନ୍ଦର୍ଯ୍ୟ ଅସମ୍ଭବ। ଆଜିର ଦୃଶ୍ୟରାଜି ପ୍ରକୃତି ଓ ଅତୀତର ଆକର୍ଷଣ ଥିଲା। ପଥରର ଟିକି ଟିକି ଦେଉଳଗୁଡ଼ିକ ଦୂରରୁ ଶିବଲିଙ୍ଗ ପରି ଦିଶୁଥିଲେ। ଆମକୁ ଲାଗିଲା ଯେମିତି ଆମେ ଦ୍ୱିତୀୟ ଗଗନ ଶିବଙ୍କୁ ଦର୍ଶନ କରୁଛୁ। ଉପରେ ତପସିଦ୍ଧ ବିଶାଳ ଗଗନ।
1: ଛେଲିଆ ଘର ବୋଲୁଛନ୍, ସେଟା ଗୋଟେ ରାସ୍ତା ପଶି ପଶିକିରି ସେଟା କିନ୍ଦିରି କିନ୍ଦିରି କିରି କିନ୍ଦରଲା ପରେ ନା ଆର୍ ରାସ୍ତା ଆର୍ ନାଇଁ ମିଳେ। ତାପରେ ସେଇ ଯେନ୍ ପଥର ମାନେ ଚାରିଆଡ଼େ ଦିଆ ହେଇଛି, ସେ ପଥର ଆଜି ଖସରେଇ ଦେଇଥିବେ ବୋଇଲେ ବି ଆର୍ କାଲି ଦେଖିଯିବେ ବୋଇଲେ ସେ ଯେନ୍ ଜାଗା ପଥର ସେ ଜାଗାରେ ସେଇଟା ରହୁଛେ। ଆଉ ଗୋଟେ ଜିନିଷ ଅଛି ଯେ ପାଦ ଚିହ୍ନଟା, ଯେଡ଼େ ଲୋକ ଗଲେ ବି ସେ ପାଦ ଚିହ୍ନ ଯାର ପାଦରେ ବି ସେଇଟା କରେକ୍ଟ ଲାଗ୍ବା। ଆଉ ଆଉ ଗୋଟେ ରାଣୀପୁରରେ ଗୋଟେ ଲମ୍ବା ପଥରଟେ ଅଛି, ସେ ଲମ୍ବା ପଥର ଇଆଡ଼ୁ ନାପ୍ଲା ପରେ ନେ କୋଡ଼ିଏ ହାତ ହୁଏ, ସିଆଡ଼ୁ ଓଲଟା ନାପ୍ଲା ବେଲେ ଏକ ସାଥି, ମାନେ କିଏ ନାପ୍ଲେ ବଢ଼ିଯାଉଛି ଆଉ କେତେ ଥର ନାପ୍ଲେ କମିଯାଏ। ଏପ୍ରକାର ମହାତ୍ମା ଅଛି, ସେଇ ଯେନ୍ ଭଗ୍ନ ଅବସ୍ଥାରେ ଯେନ୍ ପଡ଼ିଛି ସେଟାକେ ଯଦି ସରକାର କିଛି ସହଯୋଗ ଦେତେ ବୋଇଲେ ଏଇ ଅଞ୍ଚଳଟା ଭାରି ଡେଭଲପ୍ ହେତା। ଆଉ ଗୋଟେ ଜିନିଷ ମୁଁ ଶୁଣିବାକେ ପାଇଥିଲି, ସେନ କେନ୍ କେନ୍ ହିସାବରେ ସେନର ଜିନିଷଟା ମାନେ ଭାଙ୍ଗି ଯାଉଛି, ମାନେ ଆଗେନେ ଗୋଟେ ପେଟୁ ମାନେ ବଡ଼ ପେଟ ମାନେ ଗର୍ଭବତୀ ମହିଳା ହିସାବରେ ଗୋଟେ ମୂର୍ତ୍ତି ଥିଲା, ଆଉ ଗୋଟେ ମୂର୍ତ୍ତି ସେ ଗର୍ଭବତୀର ପେଟକେ ଦେଖାଉଥିଲା। ସେତେ ସମୟରେ ଅନେକ ଲୋକ ଡଙ୍ଗର ଯିବାର ପାଇଁ ଜଙ୍ଗଲ ଯିବା ପାଇଁ ଗୋଟେ ଜଣେ ଟାଙ୍ଗିଆଟେ ଧରିକିରି ଆସିଛେ ଆଉ ସେ ପେଟରେ ମାରିଦେଲା, ମାରିଦେଲା ଫଳରେ ସେଥିରେ ସୁନା କିମ୍ବା ଟଙ୍କା ବାହାରିଲା। ସେଟା ଯେତେବେଳେ ଡିକ୍ଲେୟାର ହେଲା ସେ ଅଞ୍ଚଳ ଲୋକ ସବୁ ମୂର୍ତ୍ତିମାନକେ କିଏ ନାକେ ଭାଙ୍ଗିଦେଲା, କିଏ ତୋ ଆଖି ଭାଙ୍ଗିଦେଲା, ଏ ପ୍ରକାର ଅନେକ ମୂର୍ତ୍ତିମାନକେ ମାନେ ଭାଙ୍ଗିଦେଲେ। ସେଇ ଦିନଠାରୁ ମୂର୍ତ୍ତିମାନେ ସବୁ ଭଗ୍ନ ଅବସ୍ଥାରେ ପଡ଼ିଛି। ରାତ୍ରିରେ ଅନେକ ଲୋକ ଗଲା ପରେ ନା ସେ ଜାଗାରେ ଗୋଟେ ହୃଦୟ ଭିତରେ ନା ଗୋଟେ ଭୟଜାତ ହେସି ବୋଲିକିରି ସେ ଅଞ୍ଚଳର ଲୋକମାନେ ବି କହିଛନ୍।
0: ଶିଳାତୀର୍ଥ ଦିନେ ଶାନ୍ତି ଓ ଶୀତଳତାର ଗନ୍ତାଘର ଥିଲା, ଆଜି କିନ୍ତୁ ସୂର୍ଯ୍ୟାଲୋକ ଯୋଗୁଁ କ୍ରମଶଃ ରୁକ୍ଷ ଆଉ ଉତ୍ତପ୍ତ, ଉପରକୁ ବୃକ୍ଷ ଛାୟାର ଅଭାବ। ଆମେ ସୋମେଶ୍ୱର ମନ୍ଦିର ପାଖ ବରଗଛ ଛାଇରେ ବସିଲୁ। ବର୍ତ୍ତମାନ ଏଠାରେ ରାତ୍ରି ରହଣିର ସେଭଳି ବ୍ୟବସ୍ଥା କିଛି ନାହିଁ। ନିର୍ମାଣାଧୀନ ଛୋଟ ପାନ୍ଥଶାଳାଟିଏ, ଯାତ୍ରୀମାନଙ୍କ ସୁବିଧା ଅସୁବିଧା ପାଇଁ ପାଖ ଗାଁ ଲୋକେ ହିଁ ଏକମାତ୍ର ଭରସା। ଦିନ ଅପେକ୍ଷା ରାତିର ସୁଷମା ଭଲ ହୋଇଥିବ ଭାବି ଆମେ ରାତି ଯାଏ ରହିବାକୁ ସ୍ଥିର କଲୁ। ମଣିଷର କଳ୍ପନା କେବେ ବି ତାର ଜିଦ୍ ଛାଡ଼େ ନାହିଁ। ମୋର ମନ ପଥର ଆତ୍ମା ସହ କଥା ହେବାକୁ ଲାଗିଲା। ସତେ ଯେମିତି କମ୍ପିତ ଓଠରେ ପଥର କହିଲା, ମୁଁ ନିରବ, ସତ, ନିଶ୍ଚଳ, ସତ, ମାତ୍ର
2: ଏହା ଗୋଟେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ତଥା ଅବହେଳିତ ଅଞ୍ଚଳ ହୋଇଥିବାରୁ ଏଠାରେ ପ୍ରଥମତଃ ଗମନାଗମନର ସୁବିଧା ନାହିଁ। ଅନ୍ୟ ଦେଶରୁ ତଥା ପ୍ରଦେଶମାନଙ୍କରୁ ପର୍ଯ୍ୟଟକମାନେ ଆସିଲେ ଏଠାରୁ 10 କିଲୋମିଟର ଦୂରର ଗୋଟିଏ ଷ୍ଟପେଜରୁ, ବସ୍ ଷ୍ଟପେଜରୁ ଓହ୍ଲାଇ ସେମାନେ ଚାଲି ଚାଲି ଆସୁଛନ୍ତି, ଯାହାଫଳରେ ବହୁତ କଷ୍ଟ ସେମାନେ ଭୋଗ କରୁଛନ୍ତି। ଏଠାକୁ ଆସିଲେ ସେମାନେ ଦେଖୁଛନ୍ତି ଯେ ଏଠାରେ ରହିବାର କୌଣସି ବ୍ୟବସ୍ଥା ନାହିଁ। ସେମାନେ ଖାଇବାକୁ ମଧ୍ୟ ମୁଠେ ନ ପାଇ ସେମାନେ ଏଠାର ସବୁ ଜିନିଷକୁ ରିସର୍ଚ୍ଚ କରି ଯାଉଛନ୍ତି। ଲୋକଙ୍କ ରହିବା ପାଇଁ ସ୍ଥାନେ ସ୍ଥାନେ ପାନ୍ଥ ନିବାସ, ତା'ପରେ ପାନ୍ଥଶାଳା ଏସବୁ କଲେ ବହୁତ ସୁବିଧା ହୁଅନ୍ତା। ଆଉ ଏଠାରେ ମନ୍ଦିର ସୁରକ୍ଷିତ କରିବା ପାଇଁ କୌଣସି ବ୍ୟବସ୍ଥା କରାଯାଏ ନାହିଁ, ଯାହାଫଳରେ ଧୀରେ ଧୀରେ ଅବକ୍ଷୟ ଅବସ୍ଥାକୁ ଚାଲି ଆସୁଛି ମନ୍ଦିର ଗୁଡ଼ିକ। ଆର୍ ଏଠାକାର ବହୁତ ସୁବିଧା ହୁଅନ୍ତା, ଲୋକମାନେ ଉପକୃତ ହୁଅନ୍ତେ, କାହିଁକି ମାନେ ଲୋକ ଆସିଲେ ଏଠାରେ ଦୋକାନ ବଜାର ଚଲନ୍ତା, ଲୋକେ ଦୁଇ ପଇସା ରୋଜଗାର କରି ଦୋକାନ ବଜାରରୁ ଚଳିପାରନ୍ତେ ଏବଂ ବହୁତ ଉନ୍ନତି ହୁଅନ୍ତା।
3: ଏକ୍ଚୁଆଲି ରାଣୀପୁର ଝରିଆଲକେ ରାଣୀହଂସପୁର ବୋଲିକିରି କହେସନ୍, ସେ ରାଣୀହଂସପୁର ପାଖେନେ ବାହାବଲ ବୋଲିକି ଯେନେ ବାହୁବଲ ତାକତବାଲା ଆମର ରହୁଥିଲେ, ଆଜିକାଲି ସେଟା କହେସନ୍ ସୈନ୍ୟମାନେ, ସେଟାକେ ବାହାବଲ ବୋଲିକିରି କହେସନ୍। ତାପରେ ତାର ଆର୍ ଗୋଟେ ସାଇଡ଼୍ରେ ଅଛେ ଝରିଆଲ, ଝରିଆଲରେ ଏକ୍ଚୁଆଲି ତାଙ୍କର ଗୋଦାମ ଘର ଥିଲା, ଯେନେ କି ରଜାମାନଙ୍କର ଜିନିଷପତ୍ର ରହୁଥିଲା, ଆଉ ସେଟା ମାନେ ବି ତାର ପ୍ରତ୍ୟକ୍ଷ ପ୍ରମାଣ ବି ଅଛେ। ଆଉ ସେ ସବୁ ଜିନିଷ ମାନକେ ସେ ଏରିଆର

ବଲାଙ୍ଗୀର ଠାରୁ 104 କିଲୋମିଟର ଦୂରରେ ରହିଛି ତଥା ଟିଟିଲାଗଡ଼ ଠାରୁ ଜମା 40 କିଲୋମିଟର ଦୂରରେ ଅବସ୍ଥିତ। ଏହାର ଉନ୍ନତି ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ପର୍ଯ୍ୟଟନ ବିଭାଗ ସଦାବେଳେ ପଦକ୍ଷେପମାନ ନେଇଛି। ଆଗରୁ ଗୋଟିଏ ଟୁରିଷ୍ଟ ବଙ୍ଗଳା ଥିଲା ଯେଉଁଥିରେ କି ଯୋଡ଼ିଏ ରୁମ୍ ଥିଲା, ବର୍ତ୍ତମାନ ତାହାର ରୁମ୍ ସଂଖ୍ୟା ବଢ଼ାଇ ଦିଆଯାଉଛି ଏବଂ ଏଥିରେ ଡର୍ମେଟରୀ ଯାହାକି ଯୁବକମାନଙ୍କ ପାଇଁ ଉଦ୍ଦିଷ୍ଟ ତା'ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନିକଟ ଭବିଷ୍ୟତରେ ମାସେ 2 ମାସ ଭିତରେ ମୁଁ ଆଶା କରୁଛି ତାହା ସରିଯିବ, ତା'ର ନିର୍ମାଣ

0: ଅଧ୍ୟୟନ କରିବା ପାଇଁ ଆମର ଦେଶ ବିଦେଶରୁ ପର୍ଯ୍ୟଟକମାନେ ସଦାବେଳେ ଏଠିକି ଆସୁଛନ୍ତି। ପୁରୀ ଭୁବନେଶ୍ୱରରୁ ସେମାନେ ପ୍ରାୟ କାର୍ରେ ଆସି ଏ ଜାଗା ଗୁଡ଼ିକ ଦେଖି ଉପଭୋଗ କରି ତାଙ୍କ ନିଜ ନିଜ ସ୍ଥାନକୁ ଫେରିଯାଉଛନ୍ତି। ଆଉ ସେଥିପାଇଁ ଏହାକୁ ଆହୁରି ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି ଏବଂ ନେଉଥିବ ମଧ୍ୟ। ସେ ଯାତ୍ରୀ ନିବାସଟି ତିଆରି ହୋଇଗଲେ ଏ ଦିଗରେ ଇଏ ବହୁତ ସହଯୋଗୀ ହେବ। ରୁମ୍ ସଂଖ୍ୟା ବର୍ତ୍ତମାନ 4 ଏବଂ ଗୋଟିଏ ଡର୍ମିଟରୀ ରହିଛି ଯୁବକମାନଙ୍କ ପାଇଁ। ଏହି ଜାଗା ଯେହେତୁ ଆମର ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆଙ୍କ ଦାୟିତ୍ୱରେ ରହିଛି, ସେମାନେ ଚୋରି ନ ହେବା ପାଇଁ ଏବଂ ରକ୍ଷଣାବେକ୍ଷଣ ଦିଗରେ ସଦାବେଳେ ଚେଷ୍ଟିତ ଅଛନ୍ତି। ଆଉ ତାଙ୍କର ଜଣେ କର୍ମଚାରୀଙ୍କୁ ମଧ୍ୟ ସେମାନେ ନିଯୁକ୍ତି ଦେଇଛନ୍ତି। ତେଣୁ ଚୋରି ହେବାଟା ସେତେ ସମ୍ଭବ ନୁହେଁ। ଏବଂ ଯେହେତୁ ବର୍ତ୍ତମାନ ଆମର 64 ଯୋଗିନୀ ଗୋଟିଏ ମନ୍ଦିର ଭିତରେ ଅଛନ୍ତି ଏବଂ ତା ଚାରିପଟେ ବାଡ଼ ଦିଆ ହୋଇଗଲାଣି, ତେଣୁ ଚୋରି ହେବାଟା ସେତେ ସହଜ ନୁହେଁ। ତାକୁ ମଧ୍ୟ ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ମଝିରେ ମଝିରେ ସେମାନେ ତାକୁ ରାସାୟନିକ ପଦାର୍ଥ ଦେଇ ସେ ଇଟା ଏବଂ ଇଟା ମଧ୍ୟରେ ଥିବା ମୂର୍ତ୍ତି ଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି। ଯାହା ଘାସ ଉଠିଲେ କି ଗଛପତ୍ର ଉଠିଲେ ତାକୁ କାଟି ଦିଆଯାଉଛି। ବର୍ତ୍ତମାନ ସେ ଯାତ୍ରୀ ନିବାସ ତ ନିର୍ମାଣ ଅଧୀନରେ ରହିଛି। ଆଉ ଯେହେତୁ ଆମେ ଯାତ୍ରୀ ନିବାସରେ ଆମର ଖାଇବା ପିଇବା ବ୍ୟବସ୍ଥା ନିଶ୍ଚୟ କରିବୁ, ସେଇଟା ନହେଲେ ଯାତ୍ରୀ ନିବାସର ଆକର୍ଷଣ କିଛି ରହେନି। ବର୍ତ୍ତମାନ ଲୋକମାନେ ହଇରାଣ ହେଉଛନ୍ତି, ସେଇଟା ମୁଁ ମାନୁଛି ସେ କଥା, କାରଣ ସେମାନେ ବଲାଙ୍ଗୀର ବା ଟିଟିଲାଗଡ଼ରୁ ଖାଦ୍ୟ ପଦାର୍ଥ ନେଇକି ସେ ଜାଗାକୁ ଯାଉଛନ୍ତି। କିନ୍ତୁ ସେ ଯାତ୍ରୀ ନିବାସ ତିଆରି ହୋଇଗଲେ ଖାଦ୍ୟପେୟର ସୁବ୍ୟବସ୍ଥା ସେଠି ରହିବ, ଆଉ ରାତ୍ରିଯାପନ କରିବାରେ କୌଣସି ଅସୁବିଧା ରହିବନି। ସେ ବୁକିଂ କରିବା ପାଇଁ ଆମର ନିଶ୍ଚିତ ଜଣେ ମ୍ୟାନେଜରଙ୍କୁ ସେଠି ଚାକିରି ଦିଆଯିବ ବୋଲି ମୋର ଆଶା। ଯଦି ତାକୁ ପ୍ରାଇଭେଟ୍ ଲୋକଙ୍କୁ ଲିଜ୍ ଆକାରରେ ଦିଆଯାଏ ସେମାନେ ତାର ରିଜର୍ଭେସନ୍ କରିବେ। ଯଦି ଆମ ହାତରେ ରୁହେ ଆମେ ବଲାଙ୍ଗୀର ତଥା ସେ ଜାଗାରେ ରିଜର୍ଭେସନ୍ କରିବାର ବ୍ୟବସ୍ଥା ନିଶ୍ଚୟ କରିବୁ। ହଁ, ସେଇଟା ଯଦି ଆମ ଡିପାର୍ଟମେଣ୍ଟ ଚାହିଁବ, ଡିପାର୍ଟମେଣ୍ଟ ମଧ୍ୟ ଭୁବନେଶ୍ୱର ବା ଅନ୍ୟ ପାନ୍ଥ ନିବାସରୁ ସେଗୁଡ଼ିକର ରିଜର୍ଭେସନ୍ ବି କରିପାରିବେ।
1: ବୁଲୁବୁଲୁ ଏଇଠି ଏକ ବିରାଟ ଶିଳାଖଣ୍ଡ ଦେଖିଲୁ। ଆମ ଭିତରୁ ଜଣେ କହିଲେ, ଏଇଠି ଭାଗ୍ୟଶିଳା, ଏହାକୁ ଗୋଟିଏ ପଟରୁ ମାପିଲେ ଯେତିକି, ବିପରୀତ ପଟରୁ ମାପିଲେ ଯଦି କମିଯାଏ ଦୁର୍ଭାଗ୍ୟ, ଆଉ ଲମ୍ବିଗଲେ ଭାଗ୍ୟୋଦୟ। ଆମେ ପଥରର ନିକଟତର ହେଲୁ। ତାହାର ରହସ୍ୟମୟ ଆକୃତି ଆମକୁ ମନମୁଗ୍ଧ କରି ରଖିଦେଲା। ଜହ୍ନ ଆଲୁଅ ଏତେବେଳକୁ ପୀଠର ଚତୁର୍ଥୀ କରେ ମନ୍ଦିର ଗାତ୍ରରୁ ଅନ୍ଧାର ଧୋଇ ଜହ୍ନ ଆଲୁଅ ସତେ ଯେପରି ତରଳି ବୋହି ପଡ଼ୁଥିଲା। ଝିଙ୍କାରୀର ଶେଷହୀନ ଝିଁ ଝିଁ ରାତିର ନିରବତାକୁ କରୁଥିଲା ଆହୁରି ନିବିଡ଼ ଆଉ ରହସ୍ୟମୟ। ଶୀତୁଆ ପବନର ହିଲ୍ଲୋଳରେ ଗଛର ଡାଳପତ୍ର ଦୋହଲୁଥିଲେ ଚାହାଳିର ପିଲା ଝୁଲି ଝୁଲି ପଣକିଆ ଖସିଲା ପରି। ରାତିଚର ପକ୍ଷୀ କାଁ ଭାଁ କେମିତି ମୁଣ୍ଡ ଉପରେ ଚକ୍କର କାଟି ଉଡ଼ି ଯାଉଥିଲେ। ବିତରାଗ ତପସ୍ୱୀ ପରି ଦଣ୍ଡାୟମାନ ମନ୍ଦିରର ଛାଇ ପଡ଼ୁଥିଲା ଚଟାଣ ଉପରେ। ସତେ ଯେମିତି ଅତୀତର ସକଳ ସିଦ୍ଧି ସେମିତି ସତେଜ ଆଉ ଜୀବନ୍ତ ଆମ ଆଖି ଆଗରେ।
2: ଇନ୍ଦ୍ରଲାଟ ଇଟା ମନ୍ଦିର ଭିତରେ ରଖାଯାଇଥିବା ଏକ ମୂର୍ତ୍ତି ବୁଦ୍ଧ ମୂର୍ତ୍ତି ଭାବରେ ଜଣାପଡ଼ିଥାଏ। ଏହା ନିକଟତମ ଅଞ୍ଚଳରୁ ଖୋଦନ କାଳରେ ଉପଲବ୍ଧ ହୋଇଥିଲା। ଏହି ବୁଦ୍ଧ ମୂର୍ତ୍ତି ଏକ ତାନ୍ତ୍ରିକ ବୁଦ୍ଧ ମୂର୍ତ୍ତି ଭାବରେ ଜଣାପଡ଼େ। ପଶ୍ଚିମ ଓଡ଼ିଶାରେ ଏବଂ ଓଡ଼ିଶାରେ ଖ୍ରୀଷ୍ଟୀୟ 7ଶ୍ରୀରୁ ତାନ୍ତ୍ରିକ ବୌଦ୍ଧ ଧର୍ମର ବିବର୍ତ୍ତନ ଘଟିଥିଲା। ଓଡ଼ିଶାକୁ ଉଡ୍ଡୟନ କ୍ଷେତ୍ର କହିବା ଯଥାର୍ଥ, ଅନେକ ପ୍ରମାଣ ଦ୍ୱାରା ମଧ୍ୟ ଏହା ସମର୍ଥିତ। ଏବଂ ଏହି ଆମର ପଶ୍ଚିମ ଓଡ଼ିଶାର ସମ୍ବଲପୁର ପ୍ରାଚୀନ ସମ୍ବଳକ ଥିଲା। ଚଣ୍ଡାମରିଚି ତନ୍ତ୍ର ରତ୍ନାବଳୀରେ ତାର ନିର୍ବିବାଦୀୟ ପ୍ରମାଣ ରହିଛି। ସେଠାରେ ଲେଖା ହେଇଛି, ଏଷା ସମ୍ବଳକ ବିଶୁଦ୍ଧ ଯଶବୁ ବଜ୍ରଶ୍ରୀ କେଳି ପୁରୀ ରୁଚେଇ ରମ୍ବର ଚୁମ୍ବି ଚାରୁ ସୁଷମା ସୁସ୍ମୈର ସୌଧାବଳୀ ଯା ନିର୍ଘୋଷ ମିଶା ବିବାଦନ ଧିଆ ଶ୍ରୀ ଇନ୍ଦ୍ରଭୂତେର ଯଶଃ ସ୍ତୁତ୍ୱା ରାଜତେ ମୁଗ୍ଧଦାତ୍ତ ନିନଦେର୍ ମହାନଦୀ ନିର୍ମଳା। ଏହି ଶ୍ଳୋକରୁ, ଚଣ୍ଡାମରିଚି ତନ୍ତ୍ର ରତ୍ନାବଳୀର ଶ୍ଳୋକରୁ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼େ ଯେ ରାଜା ଇନ୍ଦ୍ରଭୂତି ସମ୍ବଳକରେ 8ଶ୍ରୀରେ ରାଜତ୍ୱ କରୁଥିଲେ ଏବଂ ଏହି ସମ୍ବଳକଠାରେ ହିଁ ବଜ୍ରଯାନର ବିକାଶ ଘଟିଥିଲା। ବଜ୍ରଯାନର ବିକାଶ ଘଟିଥିଲା ଏବଂ ବଜ୍ରଯାନରୁ ଜନ୍ମ ନେଇଥିବା ସହଜ ଯାନ ତାର ପ୍ରବର୍ତ୍ତିକା ଲକ୍ଷ୍ମୀଙ୍କରା ଥିଲେ। ସେ ଅଦ୍ୱୈତ ସିଦ୍ଧି ପୁସ୍ତକ ରଚନା କରିଛନ୍ତି ଏବଂ ସେ ଇନ୍ଦ୍ରଭୂତିଙ୍କର ଭଉଣୀ ଥିଲେ ଏବଂ ସୋନପୁରର ତତ୍କାଳୀନ ରାଜା ଜଳେନ୍ଦ୍ରଙ୍କର ପୁତ୍ରବଧୂ ଥିଲେ ଏବଂ ତାଙ୍କର ସ୍ୱାମୀଙ୍କର ନାଁ ଥିଲା ସେବଳ। ସେ ଅଦ୍ୱୟ ସିଦ୍ଧି ରଚନା କରିଥିଲେ। ଅତଏବ ଇନ୍ଦ୍ରଭୂତିଙ୍କର ପ୍ରଭାବରେ, ଲକ୍ଷ୍ମୀଙ୍କରଙ୍କର ପ୍ରଭାବରେ ଏବଂ ଅନ୍ୟାନ୍ୟ ସିଦ୍ଧମାନଙ୍କର ପ୍ରଭାବରେ ଏହି ଦକ୍ଷିଣ କୋଶଳରେ ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ଏକ ତିବ୍ବତୀୟ ପୁସ୍ତକରୁ ସମ୍ପୂର୍ଣ୍ଣ ଭାବରେ ଜଣାପଡ଼େ ଯେ ଏହି ପଶ୍ଚିମ ଓଡ଼ିଶାକୁ ସେତେବେଳେ ଉର୍ଗ୍ୟାନ୍ କୋଶଳାଇ ବୋଲି କୁହାଯାଉଥିଲା, ଉଡ୍ଡୟାନୀୟ କୋଶଳ। ଅତଏବ एक पार्श्वरे कोष

0: ଥିଲା, ସମଗ୍ର ଏମ୍ପି ପ୍ରଦେଶକୁ ନେଇ କୋଶଳ ଗଠିତ ହୋଇଥିଲା ଏବଂ ଏ ଯେଉଁ ଉତ୍କଳ ଅଞ୍ଚଳ ଏହା ଉଡ୍ଡିଆନ ବୋଲି ଜଣାପଡ଼ୁଥିଲା ଏବଂ ଏହି ଦୁଇ ରାଜ୍ୟର ମଧ୍ୟବର୍ତ୍ତୀ ଅଞ୍ଚଳକୁ ଉର୍ଗିଆନ କୋଶଳାଇ ବୋଲି କୁହାଯାଉଥିଲା। ଅତଏବ ଏଇ ଯେଉଁ ଉର୍ଗିଆନ କୋଶଳାଇ ଏଇଟା କୋଶଳୀୟ ଉଡ୍ଡିଆନ ଭାବରେ ଥିଲା। ଅତଏବ ଦକ୍ଷିଣ କୋଶଳ ଭିତରେ ଏହି ଉଡ୍ଡିଆନର ଖଣ୍ଡଟି ଥିଲା ଏବଂ ଏଠି ତାନ୍ତ୍ରିକ ବୌଦ୍ଧ ଧର୍ମର ବିକାଶ ଘଟିଥିଲା। ନିଷ୍ପନ୍ନ ଯୋଗାବଳୀ ଯାହାକି ତାନ୍ତ୍ରିକ ବୌଦ୍ଧ ଧର୍ମର ଏକ ପୁସ୍ତକ, ସେହି ପୁସ୍ତକରେ ଅନେକ ଦେବୀ ଏବଂ ଯୋଗିନୀମାନଙ୍କର ମୁହଁ ପଶୁପକ୍ଷୀଙ୍କ ଭଳି ଥିବା ଜଣାପଡ଼େ ଏବଂ ଏଇ ଯେଉଁ ରାଣୀପୁର ଝରିଆଲରେ ଥିବା ଯୋଗିନୀ ମନ୍ଦିର, ଏହି ଯୋଗିନୀ ମନ୍ଦିରରେ ଥିବା ମୂର୍ତ୍ତିମାନଙ୍କର ମୁହଁ କେଉଁ ମୂର୍ତ୍ତିମାନଙ୍କର ମୁହଁ ପଶୁ ଭଳିଆ, କେଉଁ ମୂର୍ତ୍ତିମାନଙ୍କର ମୁହଁ ପକ୍ଷୀ ଭଳିଆ।
1: ତପସ୍ୟାର ତପୋବନ ରାଣୀପୁର ଝରିଆଲ ଅନେକ ସଂସ୍କୃତି ଓ ଧର୍ମୀୟ ପରମ୍ପରାର ଜନ୍ମଦାତ୍ରୀ, ମାତ୍ର ପୀଠକୁ ସଂଯୁକ୍ତ ମୁଖ୍ୟ ରାସ୍ତାଗୁଡ଼ିକ ଅବହେଳିତ, ରକ୍ଷଣାବେକ୍ଷଣ ଅଭାବରୁ ପୀଠ ଜରାଜୀର୍ଣ୍ଣ, ବୃକ୍ଷ ଛାୟାହୀନ। ପ୍ରାଚୀନ କୋଶଳର ସ୍ମୃତି ବହନ କରୁଥିବା କୌଁସିଲ, ସୈନ୍ୟ ଓ ସମରସଜ୍ଜାର ଚିହ୍ନ ଥିବା ବାହାବଲ, ରାଣୀ ଅନ୍ତପୁର ଭାବେ ପରିଚିତ ରାଣୀପୁର ଗାଁଗୁଡ଼ିକ ଆମେ ଦିନରେ ଦେଖିସାରିଥିଲୁ। ଆଦିବାସୀମାନଙ୍କର କଷ୍ଟସାଧ୍ୟ ଜୀବନ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ। ପର୍ଯ୍ୟଟନର ବିକାଶରେ ସ୍ଥାନୀୟ ଅଧିବାସୀମାନଙ୍କର ସଂସ୍କୃତି ଓ ଜୀବନଧାରାକୁ ଗୁରୁତ୍ୱ ଦେଲେ ବିକାଶ ସମ୍ଭବ ହୁଅନ୍ତା।
2: ଉର୍କାମାନଙ୍କର ତ ଶୁଣିଥିଲୁ ଆଜ୍ଞା, ଇନ ଛଅ କୋଡ଼ି ବନ୍ଦ ନ କୋଡ଼ି ଦେଉଲ ଥିଲା, ବର୍ତ୍ତମାନ ବି ଆମର ଦେଖବାକେ ଅଛେ ଆଜ୍ଞା। ପ୍ରାୟ ସେଥିରୁ କିଛି 165 ମନ୍ଦିର ଅଛେ, ବନ୍ଦ ପ୍ରାୟ 70-80 ବନ୍ଦ ଅଛେ। ଏଇଟା ଆମର ପୁରୁଣା ମାନେ ଯେନ୍ତା କହୁଥିଲେ ଛଅ କୋଡ଼ି ବନ୍ ନ କୋଡ଼ି ଦେଉଲ, ତାନୁ ଭାଙ୍ଗିକରି ଏବେ ଯେନ୍ତା ଅଛେ ଇ ହିସାବରେ ଅଛେ 65 ମନ୍ଦିର, ଆର୍ ପ୍ରାୟ ଆମର ଆଖାପାଖେ ହେଇକରି 50 ଖଣ୍ଡେ ବନ୍ଦ ଅଛେ, ଯେନ୍ଟାକି ଉନ୍ନତି ନେଇ ହେଇପାର୍ବା ବନ୍ଦମାନେ। ଯଦି ବନ୍ଦମାନେ ଉନ୍ନତି ହେଲେ ପାଣିରେ ପାଣି ସୁବିଧା ହେଇକରି ଲୋକମାନେ ଚାଷରେ ବହୁତ ଉପକୃତ ହେଇପାରିବେ।
1: ଗବେଷକ ଡକ୍ଟର ରାମପ୍ରସାଦ ମିଶ୍ରଙ୍କ ମତରେ ପ୍ରାୟ 7 ଶତକ ବେଳକୁ ରଣିପଦ୍ର ନାମରେ ଏହି ପୀଠ ଖ୍ୟାତି ଲାଭ କରିଥିଲା। ଏହିଠାରେ ମୁଣ୍ଡ ଟେକିଥିଲା ମତ୍ତମୟୂର ଶୈବଧର୍ମ। ପଶୁ ପରି ମୁଖ ଥିବା ଏହି ଯୋଗିନୀ ମୂର୍ତ୍ତିଗୁଡ଼ିକ ନିଷ୍ପନ୍ନ ଯୋଗାବଳୀର ବର୍ଣ୍ଣନା ଅନୁସାରେ ନିର୍ମିତ। ଅତୀତର ସକଳ ଧର୍ମ ସମନ୍ୱୟ ଏଠାରେ ଅନୁଭବ କରିହେଲା। ଆଜି ମହିମାମୟ ଏହି ସୋମତୀର୍ଥ ଶ୍ରୀହୀନ, ଗ୍ରୀଷ୍ମର ପ୍ରଚଣ୍ଡ ପ୍ରକୋପ ବେଳେ ଏଠାରେ ଜଳାଭାବର ଯନ୍ତ୍ରଣା କଥା ସ୍ଥାନୀୟ ଲୋକଙ୍କଠାରୁ ଶୁଣିଲୁ। ରାତ୍ରିଯାପନର ସୁବିଧା, ବଜାର ବ୍ୟବସ୍ଥା, ସ୍ଥାନୀୟ ସଂସ୍କୃତିର ପ୍ରକ୍ଷାପନ ଓ ରାସ୍ତାଘାଟ ନିର୍ମାଣ ପର୍ଯ୍ୟଟନ ମାନଚିତ୍ରରେ ଏ ପୀଠକୁ ଶ୍ରେଷ୍ଠ କରି ଗଢ଼ି ତୋଳନ୍ତା, ମାତ୍ର ଏହା ଏକ ଅପହଞ୍ଚ ଆଶା ପରି ମନେହେଲା।
3: ମଧ୍ୟପ୍ରଦେଶର ଖଜୁରା ଓ ଭେଡ଼ାଘାଟର ଅନେକ ଉନ୍ନତି ହୋଇଛି, ସରକାର ସର୍ବଦା କିଛି ନା କିଛି କରୁଛନ୍ତି, କିନ୍ତୁ ଓଡ଼ିଶାରେ ପ୍ରତ୍ନତତ୍ତ୍ୱ ବିଭାଗ ପର୍ଯ୍ୟଟନ ବିଭାଗ ତରଫରୁ ବୋଧହୁଏ ସେତେଟା ପ୍ରଚେଷ୍ଟା ହୋଇପାରୁନାହିଁ, ତେଣୁ ଏହାର ଅବକ୍ଷୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଉ ମୁଁ ଭାବୁଛି ମଧ୍ୟପ୍ରଦେଶର ଖଜୁରାଓ ଆଉ ଭେଡ଼ାଘାଟ ଯଦି ବିଶ୍ୱପ୍ରସିଦ୍ଧ ହୋଇପାରେ, ଓଡ଼ିଶାର ହୀରାପୁର ଏବଂ ରାଣୀପୁର ଝରିଆଲ କାହିଁକି ବିଶ୍ୱପ୍ରସିଦ୍ଧ ହୋଇପାରିବ ନାହିଁ? ନିଶ୍ଚିତ ଭାବରେ ଏହା ପାଇଁ ଯଦି କିଛି କରାଯାଏ ଜନସାଧାରଣଙ୍କ ତରଫରୁ, ସରକାରଙ୍କ ତରଫରୁ ଯଦି କିଛି କରାଯାଏ, ନିଶ୍ଚିତ ଭାବରେ ଏଇଟା ଗୋଟେ ପର୍ଯ୍ୟଟନସ୍ଥଳୀ ହେବ, ଭଲ ପର୍ଯ୍ୟଟନସ୍ଥଳୀ, ସମସ୍ତଙ୍କୁ ଆକର୍ଷିତ କରିବ। ତେବେ ଏଇଥିପାଇଁ ଆମକୁ ଯେଉଁ ସବୁ ଜିନିଷ କରିବାକୁ ପଡ଼ିବ, ମୁଁ ବର୍ତ୍ତମାନ ଯେଉଁଟା ସମସ୍ୟା ବୋଲି ଭାବୁଛି ପର୍ଯ୍ୟଟନସ୍ଥଳୀରେ ଏହାକୁ ରୂପାନ୍ତରିତ କରିବା ପାଇଁ, ସେସବୁ ହେଲା ସିନ୍ଧେକେଲା ଏବଂ ମୁନପଦର ଦୁଇଟି ଗାଁ ଅଛି। ଏଇ ଦୁଇଟି ଗାଁର ମଝିରେ ରାଣୀପୁର ଆଉ ଝରିଆଲ ଦୁଇଟା ଗାଁ ଅଛି। ତେବେ ମୁଣ୍ଡପଦରରୁ ଗୋଟେ ପିଚୁ ରାସ୍ତା ସିଧା ଯାଇଛି ଝରିଆଲ ପର୍ଯ୍ୟନ୍ତ, ଏଇ ପୀଠ ପର୍ଯ୍ୟନ୍ତ, କିନ୍ତୁ ସେ ରାସ୍ତାକୁ ସମ୍ପ୍ରସାରିତ କରିକି ସିନ୍ଧେକେଲାରୁ ଝରିଆଲ ଏବଂ ଝରିଆଲରୁ ମୁଣ୍ଡପଦର, ପୁଣି ମୁଣ୍ଡପଦରରୁ ଝରିଆଲ ପର୍ଯ୍ୟନ୍ତ ଗୋଟେ ରିଙ୍ଗ ରୋଡ଼ ହେଲେ ଭଲ ହେବ। ରାସ୍ତାଘାଟର ଅସୁବିଧା ଲାଗି ଅନେକ ସମୟରେ ପର୍ଯ୍ୟଟକ ଯାନବାହନର ସୁବିଧା ପାଆନ୍ତି ନାହିଁ ଆଉ ଆକୃଷ୍ଟ ହୁଅନ୍ତି ନାହିଁ ଏ ସ୍ଥାନକୁ ଯିବା ପାଇଁ। ଦ୍ୱିତୀୟରେ, ଏଇଟା ଗୋଟେ ପାର୍ବତ୍ୟ ଇଲାକାରେ ଏଇସବୁ ଐତିହାସିକ କୀର୍ତ୍ତି ସବୁ ଅଛି, ସେଇ କୀର୍ତ୍ତି ସବୁର ରକ୍ଷଣାବେକ୍ଷଣ ପାଇଁ ଯେଉଁମାନେ ବି ରହନ୍ତେ ଖାଁ ଖାଁ ଗୋଡ଼ଉଥିବା ଗୋଟାଏ ଅଞ୍ଚଳରେ, ସେମାନେ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିପାରନ୍ତି ନାହିଁ, ତେଣୁ ବନୀକରଣ ନିହାତି ଦରକାର। ବନୀକରଣ ପାଇଁ ଯଥେଷ୍ଟ ସୁବିଧା ସୁଯୋଗ ଅଛି, ରାଣୀପୁର ଏବଂ ଝରିଆଲ ଉଭୟ ଗ୍ରାମରେ ଏହି ଐତିହାସିକ କୀର୍ତ୍ତିକୁ ଘେରିକି ଅନ୍ତତଃ ପକ୍ଷେ 4 ବନ୍ଧ, ଗୋଟାଏ ନଈ ଥାଇକି ବି ଜଳ ସଂଯୋଗ ହୋଇପାରିନାହିଁ ଏହି କୀର୍ତ୍ତି ପୀଠକୁ, ତେଣୁ ଜଳ ଯୋଗାଣର ବ୍ୟବସ୍ଥା ହେଲେ ଆଉ ବନୀକରଣ କରାଗଲେ ଏ ସ୍ଥାନଟି ଏକାଧିକ୍ରମେ ଐତିହାସିକତା ଦୃଷ୍ଟିରୁ ଏବଂ ପ୍ରାକୃତିକ ଦୃଷ୍ଟିରୁ ଆକର୍ଷଣୀୟ ହେବ। ତୃତୀୟରେ, ଏଇଠି ପାନ୍ଥଶାଳା ତିଆରି ଚାଲିଛି। ପୂର୍ବରୁ ବି ଗୋଟାଏ ଛୋଟ କାଟିଆ ପାନ୍ଥଶାଳା ତିଆରି ହୋଇଥିଲା, ଏବେ ତାକୁ ପୁଣି ଥରେ ଓଡ଼ିଶା ସରକାରଙ୍କ ତରଫରୁ ପୁନର୍ନିର୍ମାଣ କରାହୋଇଛି। ଆଉ ଯେତିକି କାମ ହୋଇଛି ସେଇଥିରେ ଜଣେ ପର୍ଯ୍ୟଟକ ଆସିକି ଏଇଠି କିଛି ସମୟ କଟେଇପାରେ, କିନ୍ତୁ ପୂର୍ଣ୍ଣାଙ୍ଗ ଭାବେ ଏଇ ପାନ୍ଥଶାଳାଟି ପର୍ଯ୍ୟଟକଙ୍କୁ ଆକର୍ଷଣ କଳା ଭଳିଆ ଉନ୍ନତ ସ୍ତରକୁ ଆସିପାରିନାହିଁ। ସେ ପାନ୍ଥଶାଳାର ବିଦ୍ୟୁତିକରଣ କି ଟେଲିଫୋନ୍ ସୁବିଧା ସୁଯୋଗ ଆଧୁନିକ ସବୁ ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର। ବିଶେଷତଃ ଜଳ ସଂଯୋଗ ନିହାତି ଆବଶ୍ୟକ। ଚତୁର୍ଥରେ ଏହାର ରକ୍ଷଣାବେକ୍ଷଣ ପାଇଁ କାଁ ଭାଁ ଯେଉଁ କେତେକ କର୍ମଚାରୀଙ୍କୁ ଦିଆଯାଏ ସେମାନେ ତଳିଆ କର୍ମଚାରୀ, ତେଣୁ ଅନ୍ତତଃ ଆଉ କେତେକ କର୍ମଚାରୀ ଏଇଠି ନିଯୁକ୍ତି ପାଆନ୍ତୁ। ପାଇଲେ ସେମାନଙ୍କ ଉଦ୍ୟମରେ ସ୍ଥାନୀୟ ଜନସାଧାରଣଙ୍କୁ ଆକର୍ଷିତ କରି ଏହାକୁ ଗୋଟାଏ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯାଇପାରିବ।
1: ଇତିହାସର ଅନ୍ଧାର ଭିତରେ କ୍ଷୟ ହୋଇ ରେଣୁରେ ପରିଣତ ହେଉଥିବା ଶିଳାସ୍ତୂପର ସୁରକ୍ଷା ଜରୁରୀ। ପର୍ଯ୍ୟଟନର ସାମାଜିକ ଓ ଆର୍ଥିକ ସୁବିଧା ସ୍ଥାନୀୟ ଆଦିବାସୀଙ୍କୁ ଦେଇ ସେମାନଙ୍କ ସଂସ୍କୃତିକୁ ଆତ୍ମୀୟତାର ସହ ବୁଝିବା ଆବଶ୍ୟକ। ଏମିତି ଏକ ଭାବନା ଘାରିଥିଲା ଆମ ସମସ୍ତଙ୍କୁ। ଆଶା ଓ ଆକାଂକ୍ଷା ଭିତରେ ପୀଠରୁ ଫେରିଲୁ, ଜହ୍ନ ଏତେବେଳକୁ ମୁଣ୍ଡ ଉପରେ, ପଛରେ ରହିଗଲା କାହିଁ କେତେ ଶତାବ୍ଦୀର ଶିଳାତୀର୍ଥ, ଦକ୍ଷିଣ କୋଶଳର ରାଜଧାନୀ ରାଣୀପୁର ଛରିଏଲ। ଘନ ସବୁଜ ଆଚ୍ଛାଦିତ ଗାଁଗୁଡ଼ିକ କ୍ରମଶଃ ଅସ୍ପଷ୍ଟ ଦିଶୁଥିଲେ, ଖାଲି ଯାହା ଧୂସର ଜହ୍ନ ଆଲୁଅ ଆମର ପିଛା କରୁଥିଲା।

ପ୍ରଚାରକଲୁ ଓଡ଼ିଆରେ ରୂପକ ସିଦ୍ଧିର ଶିଳାକ୍ଷେତ୍ର ରାଣୀପୁର ଝରିଆଲ ପ୍ରଯୋଜନା ଲକ୍ଷ୍ମଣ କୁମାର ପଣ୍ଡା ରଚନା ସୁଧାକର ଦାସ ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଜାଏତ ଶୁଣିପାରିବେ ଏହି ଛୋଟ ବିଜ୍ଞାପନ ବିରତି ପରେ।

ପ୍ରଚାରକଲୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ବଂଶୀବାଦନ ପରିବେଷଣ କରିଥିଲେ ଶିଳ୍ପୀ ପଣ୍ଡିତ ହରିପ୍ରସାଦ ଚୌରସିଆ। ଶିଳ୍ପୀ ପରିବେଷଣ କରିଥିଲେ ରାଗ ଜାୟତ। ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ ପ୍ରସାରଣରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଏହି ସବୁ ବିଳାସ ଶୁଣିବେ ସକାଳ 8:45। ସକାଳ 9ଟାରେ ଶୁଣେଇବୁ ହିନ୍ଦୀ କଥାଚିତ୍ରର ଗୀତ ଓ ପରେ ପରେ 9:30 ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିପାରିବେ ପୂର୍ବାହ୍ନ 10:10। ପୂର୍ବାହ୍ନ 11ଟାରେ ଶୁଣିବେ 23ତମ ସୀମା ସୁରକ୍ଷା ବାହିନୀର ଅଳଙ୍କରଣ ଉତ୍ସବରେ ମାନ୍ୟବର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଉଦ୍ବୋଧନ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଏବେ ତ ସମୟ ହୋଇଯାଇଛି, ଚଳିତ ଅଧିବେଶନକୁ ଏଇଠି ରଖୁଛୁ, ପୁଣି ଥରେ କାର୍ଯ୍ୟକ୍ରମ ସହ ଉପସ୍ଥିତ ହେବୁ।